ଆକାଶବାଣୀ ଭବାନୀପାଟଣା, ଆଜି ଶୁକ୍ରବାର 1948 ଶତାବ୍ଦ, ଜ୍ୟେଷ୍ଠ 16 ଦିନ, 2026 ମସିହା ଜୁନ୍ ମାସର 5 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ।

ନେଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ ଯୋଗେ, ଏଫ୍ଏମ୍ରେ 103 ମେଗାହର୍ଟ୍ ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ 5:58 ମିନିଟ୍।

ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଶିଳ୍ପୀ ରଞ୍ଜିତା ସେନାପତି, ଶିଳ୍ପୀ ଗାଇଛନ୍ତି ସ୍ନେହଲତା ମହାନ୍ତିଙ୍କ ରଚନାରୁ।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ଶୁଣନ୍ତୁ ଚେତନା ଚିନ୍ତନ। ଉପସ୍ଥାପନା କରିଛନ୍ତି ଡକ୍ଟର ଶାନ୍ତନୁ କୁମାର ରଥ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତାବନ୍ଧୁ। ଭକ୍ତି ମାର୍ଗରେ ଷଷ୍ଠ ଉପାୟଟି ହେଉଛି ବନ୍ଦନ। ବନ୍ଦନର ଅର୍ଥ ହେଉଛି ପ୍ରଣାମ। ଭଗବାନଙ୍କର ଶ୍ରୀଚରଣରେ ଶ୍ରଦ୍ଧା ଏବଂ ଭକ୍ତିପୂର୍ବକ ପ୍ରଣାମ କରିବା ହେଉଛି ବନ୍ଦନ ଭକ୍ତି। ଭଗବାନଙ୍କୁ ପ୍ରଣାମ କରିବାର ମହତ୍ତ୍ୱ କ'ଣ ତାହା ପାଣ୍ଡବ ଗୀତାରେ କୁହାଯାଇଛି। ଏକୋପି କୃଷ୍ଣସ୍ୟ କୃତ ପ୍ରଣାମ ଦଶାଶ୍ୱମେଧା ବଭୃତେନ ତୁଲ୍ୟ ଦଶାଶ୍ୱମେଧି ପୁନରେତି ଜନ୍ମ କୃଷ୍ଣ ପ୍ରଣାମୀ ନପୁନର୍ତ୍ତବାୟ। ଏହାର ଅର୍ଥ ହେଲା, ଭଗବାନ ଶ୍ରୀକୃଷ୍ଣଙ୍କୁ ଥରେ ମାତ୍ର ପ୍ରଣାମ କରିବା ଦଶଟି ଅଶ୍ୱମେଧ ଯଜ୍ଞ ଶେଷରେ କରାଯାଉଥିବା ସ୍ନାନ ସହିତ ସମାନ। ଏହି ଦଶ ଅଶ୍ୱମେଧ ଯଜ୍ଞ କରିବା ଲୋକର ପୁନର୍ଜନ୍ମ ଅଛି, କିନ୍ତୁ ଭଗବାନଙ୍କୁ ପ୍ରଣାମ କରିଥିବା ଲୋକର ପୁନର୍ଜନ୍ମ ନାହିଁ, ତାହାର ମୁକ୍ତି ହୋଇଯାଏ। ଏହି କଥାଟିକୁ ଆଉ ଟିକିଏ ସରଳ ଭାବରେ ବୁଝିବା। ପ୍ରଥମ କଥା ହେଲା, ଭାବ ନଥିଲେ ଭକ୍ତି ଆସିବ ନାହିଁ, ଏବଂ ଭକ୍ତି ନ ଆସିଲେ ଜଣେ ବନ୍ଦନା କରିପାରିବ ନାହିଁ। ଏହି ବନ୍ଦନାରେ ମଧ୍ୟ ଭଗବାନଙ୍କର ରୂପର ବନ୍ଦନା କରାଯାଏ, ଗୁଣର ବନ୍ଦନା କରାଯାଏ। ଏ ବନ୍ଦନା କାହାକୁ କରାଯିବ, କେଉଁ ଆଧାରରେ ବି କରାଯିବ, ଏଥିପାଇଁ ଗୋଟିଏ ରୂପ ଦରକାର। ତେଣୁ ପ୍ରଥମେ ଭଗବାନଙ୍କର ଗୋଟିଏ ରୂପ କଳ୍ପନା କରାଯାଏ, ଏବଂ ସେହି ରୂପକୁ ବର୍ଣ୍ଣନା କରି ତାଙ୍କର ବନ୍ଦନା କରାଯାଏ। ବନ୍ଦନାଟିରେ ଗୁଣଗାନ ବା ପ୍ରଶଂସା ଗାନ କରାଯାଏ ଭଗବାନଙ୍କର, ଏବଂ ତାରି ମାଧ୍ୟମରେ ତାଙ୍କ ନିକଟରେ ନିଜକୁ ସମର୍ପଣ କରି ତାଙ୍କର କୃପା ଭିକ୍ଷା କରାଯାଏ। ସେ ରାମ, କୃଷ୍ଣ, ବ୍ରହ୍ମା, ବିଷ୍ଣୁ, ଶକ୍ତି, ସରସ୍ୱତୀ ଯିଏ ବି ହୁଅନ୍ତୁ, ତାଙ୍କରି ଯେଉଁ ରୂପ ଆମେ କଳ୍ପନା କରିଛୁ ଏବଂ ସେମାନଙ୍କର ଯେଉଁ ଗୁଣ ପୁରାଣ ଶାସ୍ତ୍ରମାନଙ୍କରେ ବର୍ଣ୍ଣନା କରାଯାଇଛି, ତାକୁ ହିଁ ଆମେ ବନ୍ଦନା କରୁଛୁ। ସମସ୍ତଙ୍କ ପାଖରେ ହୁଏତ ଭାବ ଅଛି, କିନ୍ତୁ ସମସ୍ତେ ତାକୁ ଠିକ୍ ଭାଷାରେ ପ୍ରକାଶ କରିପାରନ୍ତି ନାହିଁ। ତେଣୁ କବିଟିଏ ନିଜ ଭାବକୁ ଭାଷା ଦେଇ ବନ୍ଦନାଟିଏ ରଚନା କରେ, ତାକୁ ଦେଖି ଅନ୍ୟମାନେ ତାକୁ ଗାନ କରି ନିଜର ଭକ୍ତିଭାବକୁ ବ୍ୟକ୍ତ କରନ୍ତି, ପ୍ରକାଶ କରନ୍ତି। ବହୁ ଭକ୍ତ କବି ଏଭଳି ଅସଂଖ୍ୟ ବନ୍ଦନା ବିଭିନ୍ନ ଭାଷାରେ ରଚନା କରିଯାଇଛନ୍ତି। ସେଗୁଡ଼ିକୁ ହିଁ ଆମେ ବିଭିନ୍ନ ଦେବଦେବୀଙ୍କ ଆଗରେ ବୋଲୁଛୁ। ଅନେକ ସମୟରେ ତାକୁ କିଏ ଲେଖିଛନ୍ତି ଆମେ ଜାଣିନାହୁଁ, କିନ୍ତୁ ଶୁଣିଛୁ ଅନ୍ୟମାନଙ୍କ ପାଖରୁ। ସେହି ବନ୍ଦନାଟି ମାଧ୍ୟମରେ ଆମର ଭକ୍ତି ପ୍ରକାଶ ପାଇବ ବୋଲି ଭାବି ଆମେ ତାକୁ ଠାକୁରଙ୍କ ଆଗରେ ଗାଉଛୁ। ଅନେକ ଦେବଦେବୀ ପୀଠରେ ଏମିତି ଅନେକ ସଂସ୍କୃତ ବନ୍ଦନା ଏବଂ ଆମ ମାତୃଭାଷାରେ ବନ୍ଦନା ଆମ କାନରେ ପଡ଼େ। ଅନେକ ଲୋକ ବିଭୁଳିତ ହୋଇ ସେଗୁଡ଼ିକୁ ଗାଉଥାନ୍ତି, କିଏ କଦାଚିତ୍ କାଳିନ୍ଦୀ, କିଏ ଶରଣାଗତ ଦିନାର୍ଥ ପରିତ୍ରାଣ ପରାୟଣୀ, କିଏ ବା କିଶ ବାହୁନି ବି ଚୂଳକୁ, ଏ ପ୍ରକାର ବନ୍ଦନା ସବୁ ଗାଉଥାନ୍ତି। ଏପରିକି ଭଗବାନଙ୍କୁ ଅରୂପ

ନିରାକାର ବୋଲି ଯେଉଁମାନେ ବିଚାରିଛନ୍ତି ସେମାନେ ମଧ୍ୟ ତାଙ୍କୁ ଶୂନ୍ୟ ସ୍ୱରୂପ ଭାବରେ କଳ୍ପନା କରି ତାଙ୍କର ବନ୍ଦନା କରିଛନ୍ତି। ରୂପରେଖ ନାହିଁ ହେ ଶୂନ୍ୟ ଦେହି, ବିଜେ ଅଛ କାହିଁ। ଶୂନ୍ୟରୁ ଖସିଲା ପବନେ ମିଶିଲା ନିରାକାରେ ହେଲା ଠୁଳ, ଠୁଳରୁ ଶୂନ୍ୟ, ଶୂନ୍ୟରୁ ପରମ ଅଣାକାର ହେଲା ମୂଳ। ଭଲା ପଚାରିଲୁ ଗୁପ୍ତ ସନ୍ଧି, ଶୂନ୍ୟ ପୁରୁଷ ଶୂନ୍ୟ ଘରେ ବନ୍ଦୀ। ଏମିତି କେତେ ଯେ ଶୂନ୍ୟ ଭଜନ ରଚନା ହୋଇଛି ତାର ସଂଖ୍ୟା କରିହେବ ନାହିଁ। ଏସବୁର ଉଦ୍ଦେଶ୍ୟ ହେଉଛି ଭଗବାନଙ୍କୁ ବନ୍ଦନା କରିବା। ଆମର ମଧ୍ୟଯୁଗରେ ଯେତେ କବି କାବ୍ୟ କବିତା ରଚନା କରୁଥିଲେ ସମସ୍ତେ ପ୍ରଥମେ ବନ୍ଦନା କରୁଥିଲେ ଭଗବାନଙ୍କୁ। ସାହିତ୍ୟ କର୍ମଟି ଏକ ପବିତ୍ର ଏବଂ ସାରସ୍ୱତ କର୍ମ ହୋଇଥିବାରୁ ତାକୁ ପ୍ରଥମେ ଭଗବାନଙ୍କ ପାଖରେ ବନ୍ଦନା କରି ଆରମ୍ଭ କରାଯାଉଥିଲା। କବି ଉପେନ୍ଦ୍ର ଭଞ୍ଜ ତାଙ୍କ ବୈଦେହୀ ବିଳାସ କାବ୍ୟର ଆରମ୍ଭରେ ଲେଖିଛନ୍ତି, ବନ୍ଦଇ ଦିନ ବାନ୍ଧବ ହରି ଯେତମ ଚକ୍ର ଖଣ୍ଡନକାରୀ। ମଧ୍ୟଯୁଗୀୟ ସମସ୍ତ କାବ୍ୟମାନଙ୍କ ଆରମ୍ଭରେ ନିଶ୍ଚୟ ଥିବ ବନ୍ଦଇ ନମଇ ଇତ୍ୟାଦି। ନିଜ ଲେଖା ହେଉ ବା ଅନ୍ୟର ଲେଖା ହେଉ, ବନ୍ଦନାଗୁଡ଼ିକ ଗାନ କଲେ ଅନ୍ତରରେ ଏକ ପବିତ୍ର ପୁଲକ ଜାତ ହୁଏ। ସେଗୁଡ଼ିକ ଭିତରେ ଲୁଚି ରହିଥିବା ଭାବଗୁଡ଼ିକ ଅନ୍ତରକୁ ଉଦ୍ରେକ କରନ୍ତି, ଏକ ବିହ୍ୱଳ ଭାବ ଆସେ। ତେଣୁ ତଲ୍ଲୀନ ଭାବରେ ବନ୍ଦନା କଲେ କିଛି ଐଶ୍ୱରିକ ଉପଲବ୍ଧି ହୁଏ ବୋଲି ସାଧୁସନ୍ଥମାନେ କହିଛନ୍ତି। ଭଗବାନଙ୍କୁ ପ୍ରଣାମ କରିବା କାର୍ଯ୍ୟଟି ସହିତ ଯେଉଁ ଭାବାତ୍ମକ ପ୍ରକାଶ ଆମ ଭିତରୁ ବାହାରି ଆସେ ତାହା ହିଁ ବନ୍ଦନା। ଏପରିକି ଅନେକେ ଏତେ ବିହୋଳିତ ହୋଇଯାଆନ୍ତି ଯେ ସେମାନଙ୍କ ଆଖିରୁ ଲୁହ ବୋହିଆସେ, ଆଖି ଲୁହରେ ହୋଇଯାଏ ଠାକୁରଙ୍କର ବନ୍ଦାପନା। ଏଇଥିପାଇଁ ଭକ୍ତି ମାର୍ଗରେ ବନ୍ଦନାର ଏତେ ମହତ୍ତ୍ୱ ଅଛି।

ଚେତନ ଚିନ୍ତନୀ ଶୁଣୁଥିଲେ। ଉପସ୍ଥାପନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ।

ଯଦୁକୁଳ ବ୍ରହ୍ମ ଶାପଗ୍ରସ୍ତ ହେବା ପରେ ଇନ୍ଦ୍ର ଏବଂ ଶଙ୍କରାଦି ଦେବତା ପରିବୃତ୍ତ ହୋଇ ସ୍ୱୟଂ ବ୍ରହ୍ମା ଦ୍ୱାରକାପୁରକୁ ଶ୍ରୀକୃଷ୍ଣଙ୍କର ମନୋହର ରୂପ ଦେଖିବାକୁ ଆସିଛନ୍ତି। ବ୍ରହ୍ମା ଓ ଦେବଗଣ ତାଙ୍କର ସ୍ତବସ୍ତୁତି କରିଛନ୍ତି। ଭଗବାନଙ୍କ ଲୀଳାଗୁଣ ଶ୍ରବଣରେ ବୃଦ୍ଧିପ୍ରାପ୍ତ ଶ୍ରଦ୍ଧା ଦ୍ୱାରା ସାତ୍ତ୍ୱିକ ଚିତ୍ତ ଲୋକଙ୍କର ଯେଉଁ ପ୍ରକାର ଚିତ୍ତଶୁଦ୍ଧି ଘଟେ, ବେଦାଧ୍ୟୟନ, ବେଦ ଅର୍ଥ ଶ୍ରବଣ କି ଦାନ ତପସ୍ୟା ଦ୍ୱାରା କାମନା ବାସନାଯୁକ୍ତ ଜୀବଙ୍କର ସେପରି ଚିତ୍ତଶୁଦ୍ଧି ସମ୍ଭବପର ନୁହେଁ।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା କରିଥିଲେ ରାଖାଲ ଚନ୍ଦ୍ର ମହାନ୍ତି। ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ସମୟ 6:45। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରେ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସକୁ ନେଇକରି ବ୍ରିକ୍ସ ରାଷ୍ଟ୍ର ସମୂହର 2 ନମ୍ବର ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ଶେଷ ହେଉଛି। ଗଲାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇତାକେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିକରି ଓଡ଼ିଶା ସବୁ ପ୍ରାକୃତିକ ବିପର୍ଯ୍ୟୟର କଡ଼ା ମୁକାବିଲା କରିଛେ ବୋଲି କହିଛନ୍। ବୈଠକଟି ବ୍ରିକ୍ସ ଦେଶମାନଙ୍କର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗ ଦେଇକରି ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବଢ଼ାବାର ଆଉ ଅନ୍ତର୍ଜାତୀୟ ସହଯୋଗ ବାବଦ ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି ପିପିଲି ଗସ୍ତଟି ଯାଇକରି ଜବାହର ବିଦ୍ୟାପୀଠ ପରିସରନ 80 କୋଟି ଟଙ୍କା ଖର୍ଚ୍ଚାତି ତିଆରି ହେବାରକେ ଥିବା ବିଶ୍ୱପ୍ରସିଦ୍ଧ ଚାନ୍ଦୁଆ ହସ୍ତଶିଳ୍ପ ହବ୍ର ଶିଳାନ୍ୟାସ କରିଛନ୍। ଜଗନ୍ନାଥପୁର ମୌଜାନ 5 ଏକର ନୁ ଅତକା ଜମିନ୍ ତିଆରି ହେବାରକେ ଥିବା

ଭବନ, 50 ବୈଷୟିକ ଦୋକାନ, 6 ସରକାରୀ ସୋରୁମ୍, ଲାଇଭ୍ ଡେମନ୍ଷ୍ଟ୍ରେସନ୍ କେନ୍ଦ୍ର, ତାଲିମ କେନ୍ଦ୍ର, ଓଡ଼ିଆ ଫୁଡ୍କୋର୍ଟ, ମୁକ୍ତାକାଶ ରଙ୍ଗମଞ୍ଚ ବାଗିର ସୁବିଧା ରହିବା। ପ୍ରଧାନମନ୍ତ୍ରୀଙ୍କର ଭୋକାଲ୍ ଫର୍ ଲୋକାଲ୍ ମନ୍ତ୍ରଥି ପିପିଲି କେନ୍ଦ୍ରକେ ବିଶ୍ୱ ବଜାର ସାଙ୍ଗେ ଯୋଡ଼ବାର ଲାଗି ସରକାର ଲକ୍ଷ୍ୟ ରଖିଛନ୍ ବୋଲି ମୁଖ୍ୟମନ୍ତ୍ରୀ ଇ ଅବସରରେ କହିଛନ୍। ଲଣ୍ଡନର ପ୍ରତିଷ୍ଠିତ ଲିଭରପୁଲ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ବାଙ୍ଗାଲୁରୁନ ଖୋଲବାରକେ ଆନୁଷ୍ଠାନିକ ଭାବେ ମଞ୍ଜୁରୀ ପତ୍ର ଦିଆଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଉ ୟୁକେର ବୈଦେଶିକ ସଚିବ ଡେଭିଡ୍ କ୍ୟାମେରନ୍ଙ୍କ ଉପସ୍ଥିତି ଅନୁମୋଦନ ପତ୍ର ହସ୍ତାନ୍ତର କାର୍ଯ୍ୟକ୍ରମ ହୋଇଯାଇଛି। ଏହି ପଦକ୍ଷେପକେ ଜାତୀୟ ଶିକ୍ଷାନୀତିର ସଫଲ ରୂପାୟନ ଆଉ ଭାରତକେ ବୈଶ୍ୱିକ ଜ୍ଞାନ ଆଉ ଗବେଷଣାର କେନ୍ଦ୍ର ବନାବାର ଦିଗେ ଗୋଟିଏ ଐତିହାସିକ ପଦକ୍ଷେପ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। କେନ୍ଦ୍ର ସରକାରଙ୍କ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଓଡ଼ିଶାକେ ଜାତୀୟ ସ୍ତରର ଶ୍ରେଷ୍ଠ ପୁରସ୍କାର ମିଳିଛି। ଘର ଛାତ ଉପରେ ରୁପ୍ଟପ୍ ସୋଲାର ଲଗାବାର କ୍ଷେତ୍ରରେ ଓଡ଼ିଶା ସବୁନୁ ଅଏତକା ଗ୍ରାହକ ଆବେଦନ, ପ୍ରକଳ୍ପ ସ୍ଥାପନା ଆଉ ସବୁନୁ ଅଏତକା ଥର ବିଦ୍ୟୁତ୍ ବିତରଣ କମ୍ପାନୀ ଯାଞ୍ଚ ପହିଲା ଠାନେ ରହିଛି। ସେନ୍ତା ଭେଣ୍ଡର ପଞ୍ଜୀକରଣ ରାଜ୍ୟ 3 ନମ୍ଘର ଠାନେ ରହିଛି।

0: କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। କେନ୍ଦ୍ର ସରକାରଙ୍କ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଓଡ଼ିଶାକେ ଜାତୀୟ ସ୍ତରର ଶ୍ରେଷ୍ଠ ପୁରସ୍କାର ମିଳିଛି। ଘର ଛାତ ଉପରେ ରୁପ୍ଟପ୍ ସୋଲାର ଲଗାବାର କ୍ଷେତ୍ରଟି ଓଡ଼ିଶା ସବୁନୁ ଅଏତକା ଗ୍ରାହକ ଆବେଦନ ପ୍ରକଳ୍ପ ସ୍ଥାପନା ଆଉ ସବୁନୁ ଅଏତକା ଥର ବିଦ୍ୟୁତ୍ ବିତରଣ କମ୍ପାନୀ ଯାଞ୍ଚଟି ପହିଲା ଠାନେ ରହିଛି। ସେନ୍ତା ଭେଣ୍ଡର ପଞ୍ଜୀକରଣଟି ରାଜ୍ୟ ତିନି ନମ୍ଘର ଠାନେ ରହିଛି। ନୂଆଦିଲ୍ଲୀନୁ ହୋଇଥିବା ଉତ୍ସବଟି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ନୁ ଓଡ଼ିଶା ଶକ୍ତି ବିଭାଗର ଅତିରିକ୍ତ ସଚିବ ଏହି ପୁରସ୍କାର ଗ୍ରହଣ କରିଛନ୍। ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରାଜ୍ୟର ଏହି ସଫଳତା ଲାଗି ଖୁସି ଜାହିର କରିବା ସହିତ ଓଡ଼ିଶା ସାରା ଦେଶ ଲାଗି ଗୋଟିଏ ଉଦାହରଣ ହୋଇଛି ବୋଲି କହିଛନ୍ତି। ରାଜ୍ୟର ଉପକୂଳ ସୁରକ୍ଷା ବ୍ୟବସ୍ଥାକେ ଆହୁରି ବର୍କସ ଆଉ ସମୟୋପଯୋଗୀ କରିବାର ଲକ୍ଷ୍ୟଟି ଓଡ଼ିଶା ପୁଲିସର ଉପକୂଳ ସୁରକ୍ଷା ଶାଖା ତରଫ ଗଲାକାଲି ପୁଲିସ ଭବନର ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ 2026 ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ଉଦ୍ଯାପନୀ ଅଧିବେଶନଟି ଯୋଗ ଦେଇକରି କହିଛନ୍, ସମୃଦ୍ଧ ଓଡ଼ିଶା ଲାଗି ଉପକୂଳ ସୁରକ୍ଷା ବହୁତ ଜରୁରୀ ଆଏ। ସମ୍ମିଳନୀଟି କେରଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଙ୍ଗର ବରିଷ୍ଠ ପୁଲିସ ଅଧିକାରୀ ଆଉ 18 ବିଭାଗର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଭୋଟର ତାଲିକାକେ ନିର୍ଭୁଲ ଆଉ ସ୍ୱଚ୍ଛ କରିବାର ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଗଲାକାଲି 6 ଦିନ ସରିଛି। ବେଲବୋର୍ଡର 6 ତକ ରାଜ୍ୟ 1,02,32,279 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟାଯାଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫ ସୂଚନା ମିଳିଛି। ପରିବେଶର ସୁରକ୍ଷା ବାବଦେ ଲୋକ ସଚେତନ କରିବାର ଲାଗି ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ସାରା ପୃଥିବୀନ 1973 ଆଜିର ଦିନକେ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଛି। ବଢ଼ୁଥିବା କଲକାରଖାନା, ସହରୀକରଣ, ପ୍ଲାଷ୍ଟିକ୍ର ବ୍ୟବହାର ଆର୍ ଲୋକମାନଙ୍କ ଦ୍ୱାରା ପ୍ରାକୃତିକ ସମ୍ପଦ କ୍ଷୟ ଲାଗି ପରିବେଶ ନଷ୍ଟ, ଜଳବାୟୁ ପରିବର୍ତ୍ତନ ହେଉଛି। ଏଥର ବିଶ୍ୱ ପରିବେଶ ଦିବସର ବାର୍ତ୍ତା ହେଉଛି ପ୍ରକୃତି ଦ୍ୱାରା ଅନୁପ୍ରାଣିତ, ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ। ବିଶ୍ୱ ପରିବେଶ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇକରି ଗଛ ଲଗାବାର ଆର୍ ତାର ସୁରକ୍ଷା କରବାର, ସିଙ୍ଗିଲ୍ ପ୍ଲାଷ୍ଟିକ୍ ବର୍ଜନ, ପାନ୍ ଆଉ ପ୍ରାକୃତିକ ସମ୍ପଦର ସଠିକ୍ ବ୍ୟବହାର ଦିଗେ କାମ କରବାରକେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ବିଶ୍ୱ ପରିବେଶ ଦିବସ ଅବସରରେ ସଭେ ଏକଠାନିଆ ହୋଇକରି ପ୍ରକୃତି ପ୍ରେରଣା ନେଇକରି ଜଳବାୟୁ ସୁରକ୍ଷା ଓ ଆଇବା ପିଢ଼ିର ସୁରକ୍ଷା ଲାଗି ଗୋଟିଏ ସବୁଜ, ସ୍ଥାୟୀ ଆଉ ସୁସ୍ଥ ପୃଥିବୀର ଗଠନ ଲାଗି ସଂକଳ୍ପ ନେବାରକେ ଆହ୍ୱାନ ଦେଇଛନ୍ତି। ଆଜି ବେଲବୁଡ଼େ ଭୁବନେଶ୍ୱର ଲୋକସେବା ଭବନ ଷ୍ଟେଟ୍ କନ୍ଭେନ୍ସନ୍ ସେଣ୍ଟର୍ନ ହେବାରକେ ଥିବା ରାଜ୍ୟସ୍ତରୀୟ ସମାରୋହଟି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ପବିତ୍ର ଶୀତଳଷଷ୍ଠୀ ଯାତ୍ରାକେ ସୁରକ୍ଷିତ ଆଉ ସୁବ୍ୟବସ୍ଥିତ ଆଉ ଶାନ୍ତିପୂର୍ଣ୍ଣ କରବାର ଲାଗି ସମ୍ବଲପୁର ମହାନଗର ନିଗମ ତରଫ ବ୍ୟାପକ ପ୍ରସ୍ତୁତି ମୁଲ୍ହିଛି। ବର୍ଷା ମାସକେ ନଜରଟି ରଖିକରି ସହରର ଭିନ୍ ଭିନ୍ ମୁଖିଆ ଜାଗା ଡ୍ରେନ୍ର ସଫେଇ କାମ ପୂରା ହୋଇଛି। ଶୋଭାଯାତ୍ରା ଯାଉଥିବା ରୁଟ୍ଟି ଉଚ୍ଛେଦ ଅଭିଯାନ କରିକରି ରାସ୍ତା ଓ ସରକାରୀ ଜମିନୁ ଅବୈଧ ଦଖଲ ହଟାଯାଇଛି। ବିଦ୍ୟୁତ୍ ବିତରକ କମ୍ପାନୀ ଟିପିଡବ୍ଲ୍ୟୁ ଓଡିଏଲ୍ ଆଉ କେବୁଲ୍ ଅପରେଟରମାନଙ୍କୁ ଭିନ୍ ଭିନ୍ ଜାଗାମାନଙ୍କେ ଝୁଲୁଥିବା ତାରମାନଙ୍କୁ ମାଇଟ୍ର 8 ଉଚ୍ଚାକେ ଉଠାବାର ଲାଗି ବି ନିର୍ଦ୍ଦେଶ ଦିଆଯାଇଛି। ସମ୍ବଲପୁର ଗଙ୍ଗାଧର ମଣ୍ଡପ ପଡ଼ିଆନ ଗଲାକାଲି ସର୍ବଭାରତୀୟ ସ୍ତର କବାଡ଼ି ପ୍ରତିଯୋଗିତା ମୁଲ୍ହିଛି। ବିଧାୟକ ଜନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପ୍ରତିଯୋଗିତାକେ ଉଦ୍ଘାଟନ କରିଥିବା ବେଳେ ଆର୍ଡିସି, ପୁଲିସ ଆଇଜି, ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ପ୍ରମୁଖ ଯୋଗ ଦେଇଥିଲେ। ପହିଲା ଦିନେ ସମ୍ବଲପୁର ଆଉ ବିଳାସପୁର ଭିତରେ ଖେଲ ହୋଇଥିଲା। ଏବେ 7 ତକ ହେବାରକେ ଥିବା ପ୍ରତିଯୋଗିତାଟି ଭିନ୍ ଭିନ୍ ରାଜ୍ୟର 10 କବାଡ଼ି ଦଳ ସାମିଲ ହୋଇଛନ୍। ଏଚ୍ଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।
1: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲେ।

0: प्रवर्तन निदेशालयेन उक्तं यत् अन्वेषणेन ज्ञातं यत् बर्मा देशस्य नागरिकाः जोखावथर चम्पाई नगरयोः माध्यमेन सीमा शुल्कं विना तीआउ नद्याः पारं भारते शुष्कवृक्षाणां तस्करणं विधाय सीमायां स्थानीय सुगमकर्ताभ्य च वस्तुवाहनानि समर्पयन्ति स्म। विदेशमंत्री डॉक्टर जयशंकर यह नवदिल्ल्यां वेनेजुएला देशस्य कार्यवाहक राष्ट्रपतिना डेल्सी रोड्रीज इत्यनेन सह अमिलत्। द्वावेव नेतारो भारत वेनेजुएला देशयो संबंध विषये चर्चां कृतवन्तो। ऊर्जा व्यापार निवेश स्वास्थ्य सेवा वाहन च इत्यादि क्षेत्राणि अधिकृत्य सहयोगं वर्धयितुं नूतनान् अवसरान् च अन्विष्यताम् इति वार्ताः।
1: आकाशवाणी भवानी पटना वर्तमान समय सकाळ 7:00। शुणन्तु आजि आम केन्द्ररु प्रचारित हेबाकु थिबा केतोटि कार्यक्रम सम्पर्करे सूचना। सकाळ 7:25 शुणिबे स्वच्छ जीवन उपस्थापना प्रफुल्ल कुमार माझी। श्रीरामचरित मानस सकाळ 7:30 चासरकथा सकाळ 7:40 धारावाहिक नाटक ବିରାଡ଼ି ଉପଦ୍ରବ ଶୁଣିବେ ସକାଳ 7:45 ରଚନା ପ୍ରଫୁଲ୍ଲ କୁମାର ରଥ ପ୍ରଯୋଜନ ଗୁଣନିଧି ଛୋଟରାଇ। ସଙ୍ଗୀତ ଲହରୀରେ କେତୋଟି ଆଧୁନିକ ଗୀତ ଶୁଣିବେ ସକାଳ 8:30 ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ ତୁହିନ ଶର୍ମିଷ୍ଠା ଓ ପ୍ରି ଶ୍ରୀନିବାସ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବ ସକାଳ 8:45। ସକାଳ 9:00 ହିନ୍ଦୀ କଥାଚିତ୍ରର ଗୀତ, ସକାଳ 9:30 ଓଡ଼ିଆ କଥାଚିତ୍ରର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଶୁଣିବେ ପୂର୍ବାହ୍ନ 10:10। ଦିନ 12:00 ଲୋକଗୀତ କ୍ରମରେ ଶୁଣିବେ ପାଲା, ପରିବେଷଣ କରିବେ ଡୋଳାମଣି ତନସେନ ଓ ସାଥୀ। ସୁଗମ ସଙ୍ଗୀତ ଦିନ 12:30 କଣ୍ଠଶିଳ୍ପୀମାନେ ହେଲେ ନିଶିଗନ୍ଧା ଶତପଥୀ, ଗୋପାଳକୃଷ୍ଣ ବେହେରା, ମୀନା ମହାପାତ୍ର ଓ ଉପେନ୍ଦ୍ର କୁମାର ମିଶ୍ର। ଚାଷର କଥା ଦିନ 2:10 ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦ ଉପରେ ଆଧାରିତ କାର୍ଯ୍ୟକ୍ରମ ବିଚିତ୍ରା ଦିନ 2:20। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 2:45। ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଅପରାହ୍ନ 5:30 ଆଜି ଏଥିରେ ଶୁଣିବେ ସମ୍ଭାବନା। ଆଦିବାସୀ ଗୀତ କ୍ରମରେ ଶୁଣିବେ କୋଟିଆକନ୍ଥ ଗୀତ ସନ୍ଧ୍ୟା 6:30 ପରିବେଷଣ କରିବେ ଜୟସିଂ ମାଝି ଓ ସାଧୀ। ଜିଲ୍ଲା ହାଲଚାଲ ରାତି 7:25 ଏଥିରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ରାତି 7:30। ରାତି 8:00 ଶୁଣିବେ ଗୀତ ଗଜଲ ଶିଳ୍ପୀ ତାନ୍ୟା। ଆଞ୍ଚଳିକ ଗୀତ କ୍ରମରେ ଶୁଣିବେ ସମ୍ବଲପୁରୀ ଗୀତ ରାତି 8:15 ପରିବେଷଣ କରିବେ ଚିତ୍ତରଞ୍ଜନ ଜେନା ଓ ନମିତାରାଣୀ ପଟ୍ଟନାୟକ। ସ୍ପୋର୍ଟସ୍ କ୍ୟାନ୍ ରାତି 8:30 ସ୍ପଟ୍ଲାଇଟ୍ ରାତି 9:16 ଏବଂ କରେଣ୍ଟ ଆଫେୟାର୍ସ ରାତି 9:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ରାତି 10:00। ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ ପରିବେଷଣ କରିବେ ପଣ୍ଡିତ କୁମାର ଗନ୍ଧର୍ବ, ଯେଥିରେ ଶୁଣିବେ ରାଗ କଲ୍ୟାଣୀ। ରାତି 11:10 ଶୁଣିବେ କେନ୍ଦ୍ର ସରକାରଙ୍କର 12 ବର୍ଷ କାର୍ଯ୍ୟକାଳର ପୂର୍ତ୍ତି ଅବସରରେ ବିଶେଷ ଧାରାବାହିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ପିପିଲିର ଚାନ୍ଦୁଆ ଶିଳ୍ପ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅମୂଲ୍ୟ ପରିଚୟ। ଏହାର ପ୍ରଚାର ପ୍ରସାର ଓ ବଜାର ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଚାନ୍ଦୁଆ ହବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
1: ପିପିଲିର ଚାନ୍ଦୁଆ ପ୍ରସ୍ତୁତ କରିବା ଏଇ ଯୋଉ କଳା ଆଜି ଏ ପିପିଲି ଛଡ଼ା ଓଡ଼ିଶାରେ ଭାରତ ବର୍ଷରେ ବା ବିଶ୍ୱରେ ଆଉ କୋଉଠି ଅଛି? ଆଉ ଏ କଳା ଆମ ରକ୍ତରେ ଅଛି, ଆମ ପରମ୍ପରାରେ ମଧ୍ୟ ଅଛି। ଏଠାରେ ପ୍ରଶିକ୍ଷଣ ଦିଆଯିବ, ଏଠାରେ ଉତ୍ପାଦନକୁ ବୃଦ୍ଧି କରାଯିବ, ଏଠାରେ ପ୍ରଦର୍ଶନ ପୁରା କରାଯିବ।
0: ପୁରୀ ଜିଲ୍ଲା ପିପିଲି ସ୍ଥିତ ଜବାହର ବିଦ୍ୟାପୀଠ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପାଞ୍ଚ ମହଲା ବିଶିଷ୍ଟ ଅତ୍ୟାଧୁନିକ ଚାନ୍ଦୁଆ ବଜାରର ଶିଳାନ୍ୟାସ କରିଛନ୍ତି। ପ୍ରାୟ 80 କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ଏହି ହବ୍ ମାଧ୍ୟମରେ 6,000 ସ୍ଥାନୀୟ ଚାନ୍ଦୁଆ କାରିଗର ଉପକୃତ ହେବେ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ଉଦ୍ଯାପିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଆନୁଷ୍ଠାନିକ ଭାବେ ବୈଠକକୁ ଉଦ୍ଘାଟନ କରିଥିଲେ। ଏହି ବୈଠକରେ ବ୍ରିକ୍ସ ସଦସ୍ୟ ଦେଶର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରୁଛନ୍ତି। ଓଡ଼ିଶା ପୁଲିସର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ ଭୁବନେଶ୍ୱରସ୍ଥିତ ପୁଲିସ ଭବନଠାରେ ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ 2026 ଉଦ୍ଯାପିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ଯୋଗଦେଇ କହିଛନ୍ତି, ସମୃଦ୍ଧ ଓଡ଼ିଶା ଗଠନରେ ଉପକୂଳ ସୁରକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉପକୂଳ ସୁରକ୍ଷା ଶାଖାର କ୍ଷମତା ବୃଦ୍ଧି, ଆଧୁନିକ ପ୍ରଯୁକ୍ତିର ସମନ୍ୱୟ, ମାନବ ସମ୍ବଳର ଦକ୍ଷତା ବିକାଶ ଏବଂ ଆବଶ୍ୟକ ଭିତ୍ତିଭୂମି ସୁରକ୍ଷା ପାଇଁ ସରକାରଙ୍କ ପ୍ରତିବଦ୍ଧତା ରହିଛି। ଏହି ସମ୍ମିଳନୀରେ ଓଡ଼ିଶା ସମେତ 5 ଉପକୂଳବର୍ତ୍ତୀ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀମାନେ ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଓଡ଼ିଶାକୁ ଜାତୀୟ ସ୍ତରରେ ଶ୍ରେଷ୍ଠ ପୁରସ୍କାର ମିଳିଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କଠାରୁ ରାଜ୍ୟ ଶକ୍ତି ବିଭାଗର ଅତିରିକ୍ତ ସଚିବ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଘର ଛାତ ଉପରେ ସୌର ପ୍ରକଳ୍ପ ଲଗାଇବା କ୍ଷେତ୍ରରେ ଓଡ଼ିଶା ସର୍ବାଧିକ ଗ୍ରାହକଙ୍କ ଆବେଦନରେ ପ୍ରଥମ ସ୍ଥାନରେ ରହିଛି। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହେବ। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ପୂର୍ବ ବୈଠକର ବିବରଣୀ ଅନୁମୋଦନ ସହ ଶ୍ରୀଜୀଉଙ୍କ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ନିମନ୍ତେ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ମଞ୍ଜୁରୀ ପ୍ରଦାନ କରାଯିବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଅସୁରାଳିଠାରେ ପ୍ରସ୍ତାବିତ ଶହୀଦ ଷ୍ଟାଡିୟମକୁ ଉଚ୍ଚଶିକ୍ଷା ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶିଳାନ୍ୟାସ ସହିତ ଧୂସୁରୀ ପାଳସାହିଠାରେ ଏକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ବିଜୁଳି ଯୋଜନାରେ ନଦୀଗାଁକୁ ରାଜ୍ୟର ପ୍ରଥମ ମଡେଲ ସୌରଗ୍ରାମ ଭାବେ ମନ୍ତ୍ରୀ ଘୋଷଣା କରିଛନ୍ତି। ସମ୍ବଲପୁରରେ ଶୀତଳଷଷ୍ଠୀ ଯାତ୍ରାକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଏବଂ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ମହାନଗର ନିଗମ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଗାମୀ ବର୍ଷା ଋତୁକୁ ଦୃଷ୍ଟିରେ ରଖି ସହରର ପ୍ରମୁଖ ଡ୍ରେନ୍ଗୁଡ଼ିକୁ ସଫା କରାଯାଉଛି। ରାସ୍ତାଗୁଡ଼ିକର ମରାମତି ଦ୍ରୁତଗତିରେ ଜାରି ରହିଛି। ବିଦ୍ୟୁତ୍ ବିଭାଗ ପକ୍ଷରୁ ଶୋଭାଯାତ୍ରା ମାର୍ଗରେ ପର୍ଯ୍ୟାପ୍ତ ଆଲୋକୀକରଣ ବ୍ୟବସ୍ଥା କରାଯାଉଛି। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ଲାଗି ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। 1974 ମସିହାରୁ ପ୍ରତିବର୍ଷ ଜୁନ୍ 5 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ।

0: ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରକୃତିର ସୁରକ୍ଷା, ସ୍ୱଚ୍ଛ ଶକ୍ତିର ବ୍ୟବହାର, ସବୁଜ ଜୀବନଶୈଳୀ ଏବଂ ଏକ ସୁରକ୍ଷିତ ପୃଥିବୀ ଗଠନ ପାଇଁ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସର ପାଳନର ମୂଳ ଉଦ୍ଦେଶ୍ୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକୃତିର ସୁରକ୍ଷା, ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ, ଜଳ ଓ ପ୍ରାକୃତିକ ସମ୍ପଦର ଉପଯୁକ୍ତ ବ୍ୟବହାର ଏବଂ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ବିଶ୍ୱ ପରିବେଶ ସମାରୋହରେ ଆଜି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଯୋଗଦେବେ। ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସାମାଜିକ ସୁରକ୍ଷା ଯୋଜନାର ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛତା ବଜାୟ ରଖିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି କେରଳମ୍ ସ୍ପର୍ଶ କରିବା ପରେ ଦେଶର ଅନ୍ୟ କିଛି ଅଞ୍ଚଳକୁ ଅଗ୍ରସର ହେଉଛି। କେରଳମ୍ ଛୁଇଁବାର 10-12 ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ପ୍ରବେଶ କରିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅପରପକ୍ଷରେ ରାଜ୍ୟରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଗତକାଲି 12 ସ୍ଥାନର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଥିବା ବେଳେ ସମ୍ବଲପୁରଠାରେ ସର୍ବୋଚ୍ଚ ତାପମାତ୍ରା 42.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ପରିବେଶ ଓ ସ୍ୱାସ୍ଥ୍ୟ। ଆଲୋଚିକା ଡାକ୍ତର ଅନୁସୟା ଦାସ।
2: ପରିବେଶ ଓ ସ୍ୱାସ୍ଥ୍ୟ ଦୁଇଟି ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଆମ ଚତୁଃପାର୍ଶ୍ୱରେ ଦୃଶ୍ୟମାନ ଘର, ବାହାର, ବାଡ଼ି, ବଗିଚା, ରାସ୍ତାଘାଟ, ବଣ ଜଙ୍ଗଲ, ନଦୀ, ସମୁଦ୍ର, ପାହାଡ଼, ପର୍ବତ ଆମର ପରିବେଶ ବୋଲି କୁହାଯାଇଥାଏ। ଏହି ପରିବେଶର ଶୁଦ୍ଧତା ଉପରେ ମନୁଷ୍ୟର ସୁସ୍ଥ ଜୀବନ ଧାରଣ ନିର୍ଭର କରେ। ଏହି ପରିବେଶର ଶୁଦ୍ଧତା ନିର୍ଭର କରିଥାଏ ବାୟୁ, ଜଳ, ଭୂମି, କାଳ ବା ଋତୁର ଶୁଦ୍ଧତା ଉପରେ। ଆଜିର ସଭ୍ୟ ଶିକ୍ଷିତ ମାନବ ନିଜର ସ୍ୱାର୍ଥ ସିଦ୍ଧି ଏବଂ ଭୋଗବିଳାସ ପାଇଁ ବାୟୁ, ଜଳ, ଭୂମିକୁ ଦୂଷିତ କରିବା ଫଳରେ ଋତୁ ବିପର୍ଯ୍ୟୟ ମଧ୍ୟ ଦେଖାଦେଇଥାଏ। ବୃକ୍ଷଲତା ଭରା ସବୁଜ ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶକୁ ଧ୍ୱଂସ କରି ସେଠାରେ ମନୁଷ୍ୟ ଗଢ଼ି ଚାଲିଛି କୋଠାବାଡ଼ି, କଳକାରଖାନା, ଯାନବାହନର ବହୁଳ ଭାବରେ ଚଳାଚଳ, କୋଇଲା ଖଣି, ତୈଳ ବିଶୋଧନାଗାର, ଧାତୁ ପଥରର ପ୍ରଗଳନ, ଟିଭି, ଫ୍ରିଜ୍, କୁଲର, ଗ୍ରାଇଣ୍ଡର, ୱାଶିଂ ମେସିନ୍, ମୋବାଇଲ ଫୋନ୍ ଇତ୍ୟାଦିର ବହୁଳ ବ୍ୟବହାର ଫଳରେ ସେଥିରୁ ସୃଷ୍ଟି ହେଉଥିବା ଦୂଷିତ ଗ୍ୟାସ୍ ଏବଂ ପଚା ପାଣି ଦ୍ୱାରା ସମ୍ପୂର୍ଣ୍ଣ ବାୟୁମଣ୍ଡଳ ଆଜି ପ୍ରଦୂଷିତ ହୋଇପଡ଼ିଛି। ତା ସହିତ ଭୂମି ଏବଂ ଭୂତଳ ଜଳ ମଧ୍ୟ ପ୍ରଦୂଷିତ ହୋଇପଡ଼ିଛି। ଅମ୍ଳ ବୃଷ୍ଟି ହେତୁ ନଦୀ, ସମୁଦ୍ର ଜଳ ଆଜି ପ୍ରଦୂଷିତ। ଯେଉଁ ବୃକ୍ଷ ଅଙ୍ଗାରକାମ୍ଳ ଗ୍ୟାସ୍କୁ ଶୋଷି ନେଇ ମନୁଷ୍ୟକୁ ଜୀବନଦାୟିନୀ ମହାଶକ୍ତି ଯୋଗାଇଥାଏ, ସେହି ଜୀବନ ସଦୃଶ ବୃକ୍ଷକୁ କାଟି ପକାଇ ବାୟୁମଣ୍ଡଳକୁ ମନୁଷ୍ୟ ଆଜି ଭରି ଦେଇଛି ଦୂଷିତ ଗ୍ୟାସ୍, ସଲଫର ଡାଇଅକ୍ସାଇଡ୍ ଗ୍ୟାସ୍, ନାଇଟ୍ରୋଜେନସ୍ ଗ୍ୟାସ୍, ଅଙ୍ଗାରକାମ୍ଳ ଆଦି ଜୀବନ ବିରୋଧୀ ଗ୍ୟାସ୍ରେ। ମନୁଷ୍ୟ ଯଦି ଗାଡ଼ିରୁ ବାହାରୁଥିବା କଳା ଧୂଆଁରେ ମାତ୍ର 3 ଘଣ୍ଟା ରହେ ତେବେ ତାହାର ମୃତ୍ୟୁ ସୁନିଶ୍ଚିତ। ମନୁଷ୍ୟର ଭାବିବା ଉଚିତ, ଯଦି କିଛି ବର୍ଷ ଏହି ଦୂଷିତ ବାୟୁମଣ୍ଡଳ ଭିତରେ ମନୁଷ୍ୟ ବାସ କରିବ ତେବେ ତାହାର କି ଭୟଙ୍କର ପରିଣତି ନ ଘଟିବ। ଚାଷ ପାଇଁ ଭୂମିରେ ପ୍ରୟୋଗ ହେଉଥିବା ବିଭିନ୍ନ ରାସାୟନିକ ସାର, କୀଟନାଶକ, ଔଷଧ ଆଦି ଫଳରେ ପାଇଖାନା ଏବଂ ପରିସ୍ରାଗାର, କଳକାରଖାନାର ଦୂଷିତ ପଚା ପାଣି ଦ୍ୱାରା ଭୂମି ଆଜି ପ୍ରଦୂଷିତ ହୋଇପଡ଼ିଛି। ଏହା ଫଳରେ ପନିପରିବା, ଖାଦ୍ୟଶସ୍ୟ, ଫଳମୂଳ ସେମାନଙ୍କର ଜୀବନୀ ଶକ୍ତି ହରାଇ ବସିଛନ୍ତି, ଯାହାର କୁପରିଣାମ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି ଏବଂ ମନୁଷ୍ୟର ବ୍ୟାଧି ପ୍ରତିରୋଧକ ଶକ୍ତି ହ୍ରାସ, ଜରା, ବ୍ୟାଧି, ଅକାଳ ବାର୍ଦ୍ଧକ୍ୟରେ ପୀଡ଼ିତ ହେବାକୁ ବାଧ୍ୟ ହେଉଛି। ଏବେଠାରୁ ପ୍ରତ୍ୟେକ ମନୁଷ୍ୟ ଯଦି ସଚେତନ ଭାବରେ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ନିମିତ୍ତ ଗାଡ଼ି ମଟର ଇତ୍ୟାଦି ଯାନବାହନର ଯଥେଚ୍ଛା ବ୍ୟବହାରକୁ ସୀମିତ ନ କରେ, ବୃକ୍ଷ କଟା ବନ୍ଦ କରି ବୃକ୍ଷରୋପଣ ଏବଂ ସବୁଜ ପରିବେଶ ସୃଷ୍ଟି ଦିଗରେ ପଦକ୍ଷେପ ନ ନିଏ, କଳକାରଖାନା ଇତ୍ୟାଦି ବହୁଳ ପ୍ରବର୍ତ୍ତନକୁ ସୀମିତ କରି ଧୂମ୍ରବିହୀନ ଗାଡ଼ି ମଟର, କଳକାରଖାନା, ଚୁଲା ଇତ୍ୟାଦି ବ୍ୟବହାର ନ କରେ ଏବଂ ସେଥିରୁ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁ, ପଚାପାଣି, ଦୂଷିତ ଗ୍ୟାସ୍କୁ ବୈଜ୍ଞାନିକ ପଦ୍ଧତିରେ ସୁନିୟନ୍ତ୍ରିତ ନ କରେ ତେବେ ପରିବେଶ ପ୍ରଦୂଷଣ ଯୁକ୍ତ ଭୟଙ୍କର ପ୍ରଭାବ ପ୍ରକୃତି ସୃଷ୍ଟି କରିବାକୁ ବାଧ୍ୟ ହେବ ଏବଂ ତାହାର କୁପରିଣାମ ସ୍ୱରୂପ ଅଂଶୁଘାତ, ବନ୍ୟା, ବାତ୍ୟା, ମରୁଡ଼ି, ଦୁର୍ଭିକ୍ଷ, ଭୂମିକମ୍ପ, ସୁନାମି ଇତ୍ୟାଦି ତଥା ଅଜଣା ଓ ଅସାଧ୍ୟ ବ୍ୟାଧି ପୀଡ଼ିତ ହୋଇ ମନୁଷ୍ୟ ସମାଜ ଧ୍ୱଂସ ପଥକୁ ପରିଷ୍କାର କରିଦେବ। ରାସ୍ତାଘାଟରେ ନିମ୍ବ ବୃକ୍ଷ ଭଳି ଜୀବାଣୁ ଓ ଭୂତାଣୁ ନାଶକ ଔଷଧୀୟ ବୃକ୍ଷକୁ ରୋପଣ ଫଳରେ ଦୂଷିତ ବାୟୁ ଶୋଧନ ହୋଇ ମନୁଷ୍ୟର ଅତ୍ୟନ୍ତ ଉପକାର ସାଧିତ ହେବ। ସ୍ୱାର୍ଥପରତା, କାମନା ବାସନା, ଘୃଣା, ହିଂସା, ଲୋଭମୋହ ଆଦି ବିରୁଦ୍ଧ ଭାବନାଗୁଡ଼ିକୁ ନଷ୍ଟ କରି ଯଦି ମନୁଷ୍ୟ ଭିତରେ ଭଗବତ ବିଶ୍ୱାସ, ଭକ୍ତି, ପ୍ରେମ, ଜ୍ଞାନ ଇତ୍ୟାଦି ଆଧ୍ୟାତ୍ମିକ ଚେତନା ଉଦ୍ରେକ କରାଯାଇପାରନ୍ତା, ତାହାଦ୍ୱାରା ମନୁଷ୍ୟ ଭିତରେ ଧୈର୍ଯ୍ୟ, ସାହସ, ବିଶ୍ୱାସ

0: ବିଶ୍ୱାସ, ବିଶ୍ୱ ପ୍ରତି ଭାତୃଭାବ, ବିଶ୍ୱ ଐକ୍ୟ ଭାବ ସୃଷ୍ଟି ହୋଇପାରନ୍ତା। ମାନସିକ ଚାପ ଜନିତ ବିଭିନ୍ନ ବ୍ୟାଧିରୁ ମନୁଷ୍ୟ ତ୍ରାହି ପାଆନ୍ତା। ଉଚ୍ଚ ରକ୍ତଚାପ, ହୃଦରୋଗ, ମଧୁମେହ, ଅମ୍ଳପିତ ଏବଂ କ୍ୟାନ୍ସର ଇତ୍ୟାଦି ରୋଗଗୁଡ଼ିକୁ ପ୍ରତିହତ କରିପାରନ୍ତା। ମନ ଓ ଶରୀରକୁ ରୋଗମୁକ୍ତ କରି ସୁସ୍ଥ ବାତାବରଣ ସୃଷ୍ଟି କରିବା ସହିତ ବିଶ୍ୱରେ ସୁସ୍ଥ ବାତାବରଣ ସୃଷ୍ଟି କରିବାରେ ସକ୍ଷମ ହୋଇପାରନ୍ତା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ପରିବେଶ ଓ ସ୍ୱାସ୍ଥ୍ୟ ଆଲୋଚିକା ଥିଲେ ଡାକ୍ତର ଅନୁସୂୟା ଦାସ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 975 kHz। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ସୁରତ ଓ ଦମନରେ ଆଜି 18,800 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ ପ୍ରତିଯୋଗିତାର ଖେଳାଳିମାନଙ୍କୁ ଆୟୁଷ ମନ୍ତ୍ରଣାଳୟର ଯୋଗ 365 ଅଭିଯାନର ବିଶ୍ୱଦୂତ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଆଜି ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଭବିଷ୍ୟତ ଲାଗି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୁରତ ଏବଂ ଦମନ ଗସ୍ତ କରି 18,800 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଶ୍ରୀ ମୋଦି ଦମନରେ ନମୋ ବିମାନ ବନ୍ଦରର ନୂତନ ଟର୍ମିନାଲ କୋଠାର ଉଦ୍ଘାଟନ ସହ ନମୋ ହସ୍ପିଟାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ସେଠାରେ ପ୍ରଧାନମନ୍ତ୍ରୀ 2,970 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ହାଜିରାଠାରେ ପ୍ରଧାନମନ୍ତ୍ରୀ ଶିଳ୍ପ ଏବଂ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବା ସହ ଏକ ଜନସମାବେଶକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସୁରତରେ ରାସ୍ତା ସଂଯୋଗୀକରଣ, ବିଦ୍ୟୁତ୍ ଏବଂ ଶିଳ୍ପ କ୍ଷେତ୍ରରେ 18,800 କୋଟିରୁ ଅଧିକ ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଉଦ୍ଘାଟନ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଭଦୋଦରା ମୁମ୍ବାଇ ଏକ୍ସପ୍ରେସ୍ ୱେର ଷଷ୍ଠ ଏବଂ ସପ୍ତମ ପ୍ୟାକେଜ୍କୁ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଦମନରେ ସ୍ୱାସ୍ଥ୍ୟସେବା, ବେସାମରିକ ବିମାନ ଚଳାଚଳ, ପର୍ଯ୍ୟଟନ, ଭିତ୍ତିଭୂମି ଓ ସଂଯୋଗୀକରଣ ପ୍ରକଳ୍ପର ଶ୍ରୀ ମୋଦି ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଲାକ୍ଷାଦ୍ୱୀପ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ 885 କୋଟି ଟଙ୍କାର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଯୋଗାସନ ଚମ୍ପିୟନ୍ସିପ୍ରେ ଅଂଶଗ୍ରହଣ କରୁଥିବା ଖେଳାଳିମାନଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପରେ ଆୟୁଷ ମନ୍ତ୍ରଣାଳୟର ଯୋଗ 365 ଅଭିଯାନର ବିଶ୍ୱଦୂତ ହେବାକୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି ଆୟୁଷ ମନ୍ତ୍ରଣାଳୟ ବର୍ଷସାରା ଯୋଗ ସହିତ ଜଡ଼ିତ ରହିବାକୁ ଏବଂ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ ଯୋଗ 365 ଅଭିଯାନ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ବିଶ୍ୱର ବିଭିନ୍ନ ସ୍ଥାନର ଖେଳାଳିମାନଙ୍କୁ ଚମ୍ପିୟନ୍ସିପ୍ ବ୍ୟତୀତ ଯୋଗ ବିଷୟରେ ସଚେତନତା ପ୍ରସାର କରିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ଅହମ୍ମଦାବାଦରେ ପ୍ରଥମ ବିଶ୍ୱ ଯୋଗାସନ ଚମ୍ପିୟନ୍ସିପ୍ରେ 60ରୁ ଅଧିକ ଦେଶରୁ 400ରୁ ଅଧିକ ପ୍ରତିଯୋଗୀଙ୍କ ଯୋଗଦାନ ବିଶ୍ୱକୁ ଆକର୍ଷିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମ ଗତକାଲିଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ଚାଲିବ। ଶ୍ରୀ ମୋଦି କହିଛନ୍ତି ଯୋଗର ଆକର୍ଷଣ ଶାରୀରିକ ସୁସ୍ଥତାଠାରୁ ଅଧିକ ଏବଂ ପ୍ରତିରୋଧକ ସ୍ୱାସ୍ଥ୍ୟ ପାଇଁ ଏକ ବାସ୍ତବ ଆଭିମୁଖ୍ୟ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯୋଗ ଚମ୍ପିୟନ୍ସିପ୍ ବିଶ୍ୱବ୍ୟାପୀ ଯୋଗର ବ୍ୟାପକ ବାର୍ତ୍ତା ପ୍ରସାର କରିବାର ସୁଯୋଗ ପ୍ରଦାନ କରୁଛି। କ୍ୟାବିନେଟ୍ ନିଯୁକ୍ତି କମିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶଦାତା ଭାବେ 1987 ବ୍ୟାଚ୍ର ଅବସରପ୍ରାପ୍ତ IAS ଅଧିକାରୀ ତରୁଣ କପୁରଙ୍କ କାର୍ଯ୍ୟକାଳକୁ 1 ବର୍ଷ ବୃଦ୍ଧି କରିବାକୁ ଅନୁମୋଦନ କରିଛି। କେନ୍ଦ୍ର କାର୍ମିକ ଏବଂ ତାଲିମ ବିଭାଗ ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଶ୍ରୀ କପୁରଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଚଳିତ ମାସ 10 ତାରିଖରୁ ଅଧିକ 1 ବର୍ଷ ପାଇଁ କାର୍ଯ୍ୟକାରୀ ହେବ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ନୂଆଦିଲ୍ଲୀ ସହିତ ମସ୍କୋର ରଣନୈତିକ ସହଭାଗିତାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଭାରତ

ଭାରତକୁ ରୁଷ ସହିତ ସହଯୋଗ ହ୍ରାସ କରିବାକୁ ବାଧ୍ୟ କରିବାର ପାଶ୍ଚାତ୍ୟ ଦେଶର ଉଦ୍ୟମ ନିରର୍ଥକ ଏବଂ ବିଶ୍ୱ ସ୍ଥିରତା ପାଇଁ କ୍ଷତିକାରକ। ବିଶ୍ୱର ପ୍ରମୁଖ ସମ୍ବାଦ ସଂସ୍ଥା ମୁଖ୍ୟଙ୍କ ସହ ଆଲୋଚନା କାଳରେ ଶ୍ରୀ ପୁତିନ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ଏହାର ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ରୁଷ ଭାରତ ସହ ଅର୍ଥନୈତିକ ସମ୍ପର୍କକୁ ବୃଦ୍ଧି କରିବାକୁ ପ୍ରତିବଦ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଅଗ୍ରଗତି ହାସଲ କରିଛି ବୋଲି ସେ କହିଛନ୍ତି। ରୁଷ ରାଷ୍ଟ୍ରପତି କହିଛନ୍ତି ଆମେରିକା ସହିତ ଭାରତର କୂଟନୈତିକ ସମ୍ପର୍କର ପ୍ରଭାବ ରୁଷ ସହ ଥିବା ସମ୍ପର୍କରେ ପ୍ରତିବନ୍ଧକ ସୃଷ୍ଟି କରେ ନାହିଁ। ରୁଷ ଭାରତକୁ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ବିବେଚନା କରେ ବୋଲି ରୁଷ ରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି ଭାରତ ଏକ ମହାନ ରାଷ୍ଟ୍ର ଓ ମହାନ ଗଣତନ୍ତ୍ର ଏବଂ ରୁଷ ଭାରତ ସହ ସମ୍ପର୍କ ବୃଦ୍ଧି କରିବା ଲାଗି ଉଦ୍ୟମ ଜାରି ରଖିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଆଜି ସକାଳେ ମୁଦ୍ରାନୀତି କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରିବେ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗବେଷଣା ରିପୋର୍ଟ ଅନୁଯାୟୀ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ ଅଶୋଧିତ ତୈଳ ମୂଲ୍ୟ, ଟଙ୍କା ମୂଲ୍ୟ ହ୍ରାସ ଏବଂ ଦୁର୍ବଳ ମୌସୁମୀ ପରିସ୍ଥିତି ଭଳି ଆହ୍ୱାନର ମୁକାବିଲା ପାଇଁ ରେପୋ ହାର ବୃଦ୍ଧି ନ ହେବାର ସମ୍ଭାବନା ରହିଛି। ଷ୍ଟେଟ୍ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ପଶ୍ଚିମ ଏସିଆରେ ସୃଷ୍ଟ ଭୂ ରାଜନୈତିକ ପରିସ୍ଥିତି ଏବଂ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ମୁଦ୍ରାସ୍ଫୀତିର ପ୍ରମୁଖ କାରଣ। ରିପୋର୍ଟ ଅନୁଯାୟୀ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇବା ଯୋଗୁଁ ମୁଦ୍ରାସ୍ଫୀତି ପ୍ରାୟ 5% ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। କ୍ୟାବିନେଟ୍ର ନିଯୁକ୍ତି କମିଟି ନୀଳକଣ୍ଠ ମିଶ୍ରଙ୍କୁ ୱାଶିଂଟନ୍ ଡିସିରେ ବିଶ୍ୱ ବ୍ୟାଙ୍କ ମୁଖ୍ୟାଳୟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ 3 ବର୍ଷ ପାଇଁ ନିଯୁକ୍ତିକୁ ଅନୁମୋଦନ କରିଛି। କାର୍ମିକ ଏବଂ ତାଲିମ ବିଭାଗ ସୂଚନା ଅନୁଯାୟୀ ନୂତନ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ପରମେଶ୍ୱରନ୍ ଆୟରଙ୍କ କାର୍ଯ୍ୟକାଳ ମଧ୍ୟ ବୃଦ୍ଧି କରାଯାଇଛି। ଭାରତ ବ୍ରିଟେନ୍ ଦୃଷ୍ଟିକୋଣ 2035 ସମୀକ୍ଷା କରିବା ଉଦ୍ଦେଶ୍ୟରେ ଗତକାଲି ନୂଆଦିଲ୍ଲୀରେ ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ବ୍ରିଟେନ୍ର ବୈଦେଶିକ ସଚିବ ୟେଭେଟ୍ କୁପର ବୈଠକରେ ଯୋଗ ଦେଇଥିଲେ। ଉଭୟ ନେତା ଅଭିବୃଦ୍ଧି, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ, ପ୍ରତିରକ୍ଷା ଏବଂ ସୁରକ୍ଷା, ଜଳବାୟୁ ଏବଂ ସ୍ୱଚ୍ଛ ଶକ୍ତି ଓ ଶିକ୍ଷା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ଉଭୟ ଦେଶ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମାକୁ ସ୍ୱାଗତ କରିବା ସହ ଭାରତ ବ୍ରିଟେନ୍ କୃତ୍ରିମ ବୁଦ୍ଧିମତା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ର ସମେତ ବିଭିନ୍ନ ପଦକ୍ଷେପର ପ୍ରଗତିରେ ସନ୍ତୋଷ ପ୍ରକାଶ କରିଥିଲେ। ଉଭୟ ନେତା ପ୍ରତିରକ୍ଷା, ସୁରକ୍ଷା, ଶିକ୍ଷା ଏବଂ ଜଳବାୟୁ ସହଭାଗିତା କ୍ଷେତ୍ରରେ ହୋଇଥିବା ବିକାଶ କାର୍ଯ୍ୟକୁ ଆହୁରି ଆଗକୁ ନେବାକୁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଭାରତ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିନାମା ସମ୍ପର୍କିତ ଆଲୋଚନା ଲାଗି ଭାରତ ଆସିଥିବା ଆମେରିକାର ଏକ ବାଣିଜ୍ୟିକ ପ୍ରତିନିଧି ଦଳ 4-ଦିନିଆ ଗସ୍ତ ଶେଷ କରିଛି। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଗସ୍ତ ସମୟରେ ପ୍ରତିନିଧି ଦଳ ବାଣିଜ୍ୟିକ ସାମଗ୍ରୀ, ଅଣଶୁଳ୍କ ପଦକ୍ଷେପ, ସୀମା ଶୁଳ୍କ, ଅର୍ଥନୈତିକ ସୁରକ୍ଷା ସମନ୍ୱୟ ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଉଭୟ ଦେଶ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଛି। 29ତମ ଜାତୀୟ ଇ ଗଭର୍ଣ୍ଣାନ୍ସ 2026 ପୁରସ୍କାର ଘୋଷଣା କରାଯାଇଛି। କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ 7 ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ଇ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ ତଥା ପ୍ରତିଷ୍ଠାନଗୁଡ଼ିକୁ 17 ପୁରସ୍କାର ପ୍ରଦାନ କରାଯିବ। ସେଥିମଧ୍ୟରେ 10 ସ୍ୱର୍ଣ୍ଣ, 6 ରୌପ୍ୟ ଏବଂ 1 ଜୁରି ପୁରସ୍କାର ଅନ୍ତର୍ଭୁକ୍ତ। ଦେଶବ୍ୟାପୀ ଇ ପ୍ରଶାସନ ପଦକ୍ଷେପର ସଫଳ କାର୍ଯ୍ୟାନ୍ୱୟନରେ ସ୍ୱୀକୃତି ଏବଂ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ସାରା ବିଶ୍ୱରେ ପରିବେଶ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ଭାବରେ 1973 ପ୍ରତିବର୍ଷ ଜୁନ୍ 5 ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ପାଇଁ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ପ୍ରକୃତି ଏବଂ ପୃଥିବୀକୁ ସୁରକ୍ଷା ଦେବା ପାଇଁ ସକାରାତ୍ମକ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଏହି ଦିବସର ଲକ୍ଷ୍ୟ। ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପିନ୍ଦର ଯାଦବ ଏବଂ ରାଜ୍ୟମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଏକ ପେଡ଼ ମା କେ ନାମ ଅଭିଯାନ ଅଧୀନରେ ଦିଲ୍ଲୀର ମୈଦାନଗଡ଼ିସ୍ଥିତ ନମୋ ଅକ୍ସିଜେନ୍ ପାର୍କରେ ଏକ ଚାରାରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଅନେକ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ ରାଜ୍ୟସ୍ତରରେ ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ପରିବେଶଗତ ସ୍ଥାୟିତ୍ୱକୁ ପ୍ରୋତ୍ସାହିତ କରି ବିଭିନ୍ନ ପଦକ୍ଷେପ ମାଧ୍ୟମରେ

0: ସ୍ଥାୟୀ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ସମାଧାନ କରିବା ପାଇଁ ଆଜିର ଦିବସ ପ୍ରେରଣା ଯୋଗାଇଥାଏ। ଜାପାନର କାକାମି ଗାହାରା ହକି ଷ୍ଟାଡିୟମରେ ଆଜି 18 ବର୍ଷରୁ କମ୍ ପୁରୁଷ ଏସିଆ କପ୍ ହକି ପ୍ରତିଯୋଗିତାର ସେମିଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ 18 ବର୍ଷରୁ କମ୍ ମହିଳା ଏସିଆ କପ୍ରେ ଭାରତ ଗ୍ରୁପ୍ ପର୍ଯ୍ୟାୟରେ ଅପରାଜିତ ରହିବା ପରେ ସେମିଫାଇନାଲରେ ପହଞ୍ଚିଛି। ଆଜି 9:30 ଭାରତ ଚୀନ୍ ବିପକ୍ଷରେ ମ୍ୟାଚ୍ ଖେଳିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ସୁରତ ଓ ଦମନରେ ଆଜି 18,800 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ ପ୍ରତିଯୋଗିତାର ଖେଳାଳିମାନଙ୍କୁ ଆୟୁଷ ମନ୍ତ୍ରଣାଳୟର ଯୋଗ 365 ଅଭିଯାନର ବିଶ୍ୱଦୂତ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଆଜି ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଭବିଷ୍ୟତ ଲାଗି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ସମ୍ବାଦ ଶେଷ ହେଲା।
1: ଏତେବେଳ ଯାଏଁ କାର୍ଯ୍ୟକ୍ରମରେ ଲୋକରେ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ସ୍ୱଚ୍ଛ ଜୀବନ। ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ଶୀତ ଯାଇ ଧୀରେ ଧୀରେ ଖରାର ପ୍ରକୋପ ଆରମ୍ଭ ହେବାକୁ ବସିଲାଣି। ଆଉ କିଛିଦିନ ପରେ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଆମର ଦେହସୁଆ ହେବ ଏବଂ ଏକ ସ୍ୱଚ୍ଛ ଜୀବନ ଜିଇଁବାରେ ପ୍ରତିବନ୍ଧକ ସାଜିବ। ଏଭଳି ପରିସ୍ଥିତିରେ ଆମକୁ ସଚେତନ ହେବାକୁ ପଡ଼ିବ, ସାବଧାନ ହେବାକୁ ପଡ଼ିବ। ପ୍ରଥମେ ଆମେ ବିଚାର କରିବା, ପ୍ରତିବର୍ଷ ଏ ଯେଉଁ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବଢ଼ିବାରେ ଲାଗିଛି, ଏହାର କାରଣ କ'ଣ? ମୁଖ୍ୟ କାରଣ ହେଉଛି ପରିବେଶର ଅବକ୍ଷୟ। ଲୋକେ ଯେଉଁ ହିସାବରେ ଗଛ କାଟି ଚାଲିଛନ୍ତି, ପରିବେଶ ଉପରେ ଏହାର କୁପ୍ରଭାବ ପଡ଼ୁଛି। ଗଛ ଯେ ଆମର କେତେ ଉପକାରୀ ତାହା ଆମେ ଭୁଲି ଯାଉଛୁ। ଗଛ ଆମକୁ ଅମ୍ଳଜାନ ଦେଉଛି, ପରିବେଶରୁ ଅଙ୍ଗାରକାମ୍ଳ ଟାଣି ନେଉଛି, ମୃତ୍ତିକା ସଂରକ୍ଷଣରେ ସହାୟକ ହେଉଛି, ଶୀତଳ ଛାୟା ପ୍ରଦାନ କରୁଛି ଏବଂ ସର୍ବୋପରି ଫଳମୂଳ, ଔଷଧ ଆଦି ମଧ୍ୟ ଆମେ ଗଛରୁ ପାଇପାରୁଛୁ। ତଥାପି ଆମେ ତାର ଶତ୍ରୁ ସାଜିଛୁ। ପରିବେଶ ପ୍ରଦୂଷିତ ଏବଂ ଉଷ୍ମ ହେବାର ଆଉ ଏକ କାରଣ ହେଉଛି କଳକାରଖାନାରୁ ଏବଂ ଗାଡ଼ି ମଟରରୁ ଅହରହ ବିଭିନ୍ନ ଗ୍ୟାସ ନିଷ୍କାସନ ଏବଂ କଳକାରଖାନାରୁ ଦୂଷିତ ଜଳ ନିଷ୍କାସିତ ହୋଇ ନଦୀରେ ମିଶିବା। ଏହାଦ୍ୱାରା ପରିବେଶ ବ୍ୟାପକ ଭାବରେ ପ୍ରଦୂଷିତ ହେଉଛି। ପରିବେଶ ପ୍ରଦୂଷିତ ହେବାର ଅନ୍ୟାନ୍ୟ କାରଣ ମଧ୍ୟ ରହିଛି। ତେବେ ପ୍ରଶ୍ନ ଉଠେ, ମଣିଷ ଜାଣିଶୁଣି ଏଭଳି ବ୍ୟବହାର କାହିଁକି ପ୍ରଦର୍ଶନ କରୁଛି? ଗୋଟିଏ ପଟରେ କହୁଛି ଗ୍ରୀଷ୍ମ ପ୍ରବାହ ତା ପାଇଁ ଦୁର୍ବିସହ ହୋଇପଡ଼ୁଛି, ଅନ୍ୟପଟରେ ନଜାଣିବା ଭଳି ପରିବେଶକୁ ପ୍ରଦୂଷିତ କରିଚାଲିଛି। ସଚେତନତାର ଅଭାବ ସାଙ୍ଗକୁ ବେପରୁଆ ମନୋଭାବ ହିଁ ଏଥିପାଇଁ ମୁଖ୍ୟତଃ ଦାୟୀ। ଅନେକ ବର୍ଷ ତଳେ ତାପମାତ୍ରା ବୃଦ୍ଧି ଯୋଗୁଁ ବହୁ ସଂଖ୍ୟାରେ ଲୋକ ଅଂଶୁଘାତର ଶିକାର ହୋଇ ମୃତ୍ୟୁମୁଖରେ ପଡ଼ିଲେ। ପରବର୍ତ୍ତୀ ସମୟରେ ଯଦିଓ ମୃତ୍ୟୁହାର କମିଯାଇଛି, ତଥାପି ବିପଦ ସମ୍ପୂର୍ଣ୍ଣ ଭାବରେ ଯାଇନାହିଁ। ଆମକୁ ସତର୍କ ରହିବା ସହିତ କେତେକ ନିୟମ ମାନିବାକୁ ପଡ଼ିବ। ଖରା ସମୟରେ, ବିଶେଷ କରି ଦିନ 11-4 ମଧ୍ୟରେ ବାହାରକୁ ଯିବା ଉଚିତ ନୁହେଁ। ଯଦି ବା ଯିବାକୁ ପଡ଼ୁଛି, ଟୋପି, କଳା ଚଷମା

ଏବଂ ଜୋତା ବ୍ୟବହାର କରିବା ଉଚିତ। ଖାଲି ପେଟରେ ଖରାରେ ବୁଲିବା ଉଚିତ ନୁହେଁ। ମାଦକ ଦ୍ରବ୍ୟ ସେବନ କରିବା ମଧ୍ୟ ଅନୁଚିତ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ। ଯଦି ବା କିଛି କାମ ପଡ଼ୁଛି, ଛାଇ ଜାଗାରେ ବିଶ୍ରାମ କରନ୍ତୁ ଏବଂ ପାଣି ପିଅନ୍ତୁ। ପଖାଳ, ଘୋଳ ଦହି ଏବଂ ଥଣ୍ଡା ପାନୀୟ ନିଅନ୍ତୁ। ସଚେତନତା ଏବଂ ସାବଧାନତା ହିଁ ପରିବେଶକୁ ସୁରକ୍ଷିତ ରଖିବାରେ ଏବଂ ଆମକୁ ଏକ ସ୍ୱଚ୍ଛ ଜୀବନ ଜୀଇଁବାରେ ସହାୟକ ହୋଇପାରିବ।

ସ୍ୱଚ୍ଛ ଜୀବନ ଶୁଣୁଥିଲେ। ଉପସ୍ଥାପନ କରିଥିଲେ ପ୍ରଫୁଲ୍ଲ କୁମାର ମାଝି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଶ୍ରୀରାମଚରିତ ମାନସ।

0: ପ୍ରଚାର କଲୁ ଶ୍ରୀରାମଚରିତ ମାନସ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ଚାଷର କଥା।
1: ଆମେ ଚାଷନୁ ଯେତିକି ଅମଲ କରିଥିସୁଁ ସେ ଭିତରୁ ଅଧାନୁ ଅଧିକ ଘରେ ରଖ୍ସୁଁ, ବାକିଟାକେ ବଜାରେ ବିକା ଭଞ୍ଜା କରସୁଁ। ଏଇଟା ମାନକେ ରଖବାର୍ ଲାଗି ଉଲିଆ ଅମାର ମାନେ କରି କରି ଆମେ ରଖ୍ସୁଁ। ମାତ୍ର ବେଲେ ବେଲେ କିରା ମୂଷା ଚଟିଆ କି ଓଲ୍ର ଲାଗି ବି ଖୁବ୍ ଗୁଡ଼ା ଖରାପ ହେଇଯାଏସି। ଆମେ ଯଦି ଆଗରୁ ବନେକିନା ଶୁଖେଇ ନେଇଥିମା ଆରୁ ରଖିଦେଇଥିମା କି ପବନ ଯାଇ ଆସି ନେଇ ପାରୁଥିବା ବେଲେ ବି ବୁର୍ଜା ଲାଗିଗଲେ ପଚକେ ଆର୍ କିଲସ୍ ପତର୍କେ ବ୍ୟବହାର ନେଇ କରି କେନା। ଆମର ଅଧିକାଂଶ ଚାଷୀ ଭାଇ ଭଉଣୀ ମାନେ ଉଲିଆ ମନକେ ରଖବାର ଆଗନୁ ରାସାୟନିକ ଔଷଧ ଦେଲେ ବି ଖରାପ ହେଇଯାଏସି ଆର୍ ତାର୍ ସନେ ଔଷଧ ଲାଗି ବି ଖୁବ୍ ଖର୍ଚ୍ଚା ହେଇଯାଏସି। ଏତ୍କି ଖାଲି ନେଇସି, କିରାମରା ଔଷଧ ଦେଲା ଚଉଲ୍ ଡାଲ୍ ମନକେ ଖାଇଲେ ଆମର ଦେହିକେ ବି ବିଷ ଖଣେକ ଖଣେକ ଯାଇକରି ରୋଗ ବାତ ମାନେ କରଉଛି। ଏତ୍କି ସବୁ ଯେନ୍ ଅସୁବିଧା ମାନେ ହଉଛେ ଏତାକେ କମାବାର୍ ଲାଗି ଆମେ ଯଦି ଆର୍ ଗୋଟେ କୂପେ କର୍ମା ବେଲେ ଖୁବ୍ କାମ ଦେବା, ସେଟା ହେଲା ଜୈବିକ ଉପେ। ତ ଏବେ ଆମେ ଜାନ୍ମା ଜୈବିକ ଉପେନେ ଚଉଲ୍ ଡାଲ୍ ମନକେ ଖୁବ୍ ଦିନ ତକ ରଖବାର୍ ଲାଗି ଆମେ କାଣା କାଣା କରବାର୍ କଥା। ପ୍ରଥମ କଥା ହେଲା ସେଥିମାନକେ ଥିବାର ୟାଡ଼ର ସ୍ୟାଡ଼ର ଜିନିଷ ଆରୁ କିରାମାନଙ୍କର ଅଣାମାନେ ନେଇ ଭିରିଥିବାର କଥା। ଦୁଇ ନମ୍ବର କଥା ହେଲା ଗୁଦାମ ଘରର କାଥିର ଫାଟ ତଲର ଗାତ ମନକେ ଭଲ କରି ମାଇଟ୍ କି ସିରମେଟ୍ ଦେଇକରି ଚୁଟି ଦେମା। ତିନି ନମ୍ବର କଥା ହେଲା ଗୁଦାମ ଘରକେ ସବୁବେଳେ ସଫା ସୁତୁରା ରଖବାର କଥା। ଚାରି ନମ୍ବର କଥା ହେଲା ମୂଷାମାନେ ସମେଇ ନେଇ ପାରୁଥିବା ଢୋଲ ମନକେ ରଖିଦେଇକରି ମଝି ମଝିନେ ଦେଖୁଥିବାକେ ପଡ଼ବା। ପାଞ୍ଚ ନମ୍ବର କଥା ହେଲା କୋଠରୀ କି ଡବା ମନକେ ଯଦି ନିବୁଜ ହେଇକରି ଥିବା ବେଲେ ତାର ଭିତରେ କିରାମାନେ ରହି ନେଇ ପାରିକରି ମରିମୁରା ଯାଏସନ୍। ମୁଗ ବିରି କୁଲତ କାନ୍ଦୁଲ ଭଳିଆ କିଲସ୍ ପତର ମନକେ ଲାଲ ମ୍ୟାଟ ଖଲିଆ ମ୍ୟାଟ ବାଇଲ ନେହେଲେ ଛାର ସନେ ଘାଣ୍ଟି କରି ରଖିଲେ ଖୁବ୍ ଦିନ ତକ ରହିସି। ମାତ୍ର ଏମିତି କରି କରି ରଖିଲେ ଖଣେ ଅଧିକ ପରିଶ୍ରମ ପଡ଼ବା, କାଁ କାଁ ଯେ କି ତାହାକେ ଭଲ କରି ସଫା ନେଇ କଲେ ଖାଇ ନେଇ ହିଏ। ଆର୍ ଗୋଟେ କଥା, ଡାଲକେ ରଖବାର ଆଗନୁ ନଡ଼ିଆ ତେଲ ମୁଫୁଲି ତେଲ କି ନା ହେଲେ ସୋରିଷ ତେଲ ଗୋଟେ କେଜିକେ ଗୋଟେ କ୍ୱିଣ୍ଟାଲ ଡାଲ ନେ ବନେଇ କରି ସାନିଦେମା ବେଲେ ଅତିକମ୍ନେ ଛଅ ମାସ ତକ ତ କିରାମାନେ ନେ ଲାଗେନା। ଲିମ୍କେ ଫୁଣି ଇଥିର୍ ଲାଗି ଆମେ ବ୍ୟବହାର କରିପାର୍ମା। ଲିମ୍ ମଞ୍ଜିକେ ଗୁଣ କରି କରି ଗୋଟେ କେଜିକେ ଗୋଟେ କ୍ୱିଣ୍ଟାଲ ଚଉଲ ନେ ମିଶେଇ ଦେଲେ ଚଉଲ ନେ ଲାଗୁଥିବାର ଚଉଲ କିରା ଆରୁ ସୁରି କିରା ଧରବାର ଡର କମିଯାଏସି। ଆର୍ କେତେଟା ବି ତେଲ ଅଛେ ଯେନ୍ଟା ମାନକେ ବ୍ୟବହାର କରି କରି ଆମେ ଅଷ୍ଟପଦୀ କିରାମାନଙ୍କ ଠାନୁ ଡାଲ ଚଉଲକେ କ୍ଷତିନୁ ବଞ୍ଚେଇ ପାର୍ମା। ବେଲେ ବେଲେ ତୁଳସୀ ପତରକେ ଶୁଖେଇ ଦେଇକରି ଗୁଣ କରି କରି ସେ ଗୁଣକେ ବି ବ୍ୟବହାର କଲେ ଭଲ କାମ ଦେସି। ଏଇଟା ତ ଗଲା କାଁ କାଁଟା ସାନି କରି ଆମେ ଚଉଲ ଡାଲକେ ରଖିପାରବାର ବିଷୟନେ। ଏବେ ଆମେ ଜାନ୍ମା କେନ୍ କେନ୍ ଯତର ପାତି ବ୍ୟବହାର କରି କରି କିରାମାନେ କିଲସ୍ ପତରକେ ଧରବାର ଠାନୁ ବଞ୍ଚେଇ ପାର୍ମା। ବେଲେ ବେଲେ ଆମେ ସାଇତି କରି ରଖବାର ଆଗନୁ ବି ଚଉଲ ଡାଲ ମନକେ କିରା ଲାଗି କରି ଖରାପ ହେଇଯାଇଥିବାର ଖଦ୍ରା ଆରୁ କୁଠାକାଠି ମନକେ ଚାଲନି ଗୁଟେ କିନେ ଚଲେଇ ଦେଇକରି ତାକେ ଦୂରେ ନେ ଫିକି ଦେମା, ଯେନ୍ତାକି ଗୁଦାମ ଘର ତକ କିରାମାନେ ଆର୍ ନେଇ ଆସିପାରନା। ଏନ୍ତା କଲେ ସେ ଘରେ ଭଲଟାକେ ରଖିଲା ଉତାରୁ କିରାର ଲାଗି ଖରାପ ନେଇ ହେନା। ଏତାକେ ଛାଡ଼ିଦେଲେ ପ୍ରବ ଜତା ଗୁଟେ ଅଛେ ଯେନ୍ଟାକେ ନେଇକରି ଆମେ କିରାମାନକେ ସହଜେ ମାରିପାର୍ମା। ଇ ଜତାକେ ପହିଲା ଚଉଲ କି ଡାଲ ବସ୍ତାର ମଝିନେ କୁଚି ଦେଇକରି ଦୁଇ ହପ୍ତା ତକ ରଖିଦେମା। ପଛକେ ଯେତେବେଳେ ତାକେ କାଢ଼ମା ଦେଖମା ଯେ ବସ୍ତାର ଯେତ୍କି କିରାମାନେ ଆସିକରି ଇ ଜତା ଭିତରେ ନେ ପଡ଼ିଥିବେ, ତେନ୍କେ କିରାମାନକେ ସହଜେ ଆମେ ମାରିଦେଇ ପାର୍ମା। ଆମେ ଜାଣିଥିଲୁ ଯେ ଫଲବିନ୍ଧା କିରାର ଲାଗି ଆଲୋକ ଜତା କାମ ଦେସି ବୋଲି, ମାତ୍ର ଗୋଟେ ମଜା କଥା ଯେ ଚଉଲ ଡାଲ ମନକେ ନୁକସାନ କରୁଥିବା କିରାମାନକେ ମାରବାର ଲାଗି ବି ଇ ଜତା ବଣିଆ କାମ ଦେସି। ଶାଗୁଆ ରଙ୍ଗର ଜତା ଲଗାଲେ ତାର ଆଡ଼କେ ଗମାପୋକ ଚଉଲ କିରା ଆରୁ ପ୍ରଜାପତି ଜାତିର କିରାମାନେ ଧାଇ ଆସ୍ବେ, ପଛକେ ସେମାନକେ ଠୁଲେଇ କରି ଆମେ ମାରିପାର୍ମା। ସେନ୍ତା ବାଇଗଣୀ ରଙ୍ଗର ଜତା ବ୍ୟବହାର କଲେ ଅଟାନେ ଲାଗୁଥିବାର କିରା ଆରୁ ସୁରି କିରାମାନେ ଟାଣି ହେଇକରି ଜତାନେ ପଡ଼୍ବେ। ଆର୍ ଗୋଟେ ଜତା ଅଛେ ସେଟା ହେଲା

0: ସଙ୍ଗ ଥୁବ୍ ଜୋତା, ଯେନ୍ଟାକି ଆମେ ଚାଷବାସନେ ଖୁବ୍ କରି ବ୍ୟବହାର କରସୁଁ। ଇତାକେ ଆମେ ଇ କିରାମାନଙ୍କର ଲାଗି ବି ବ୍ୟବହାର କଲେ ଚଲ୍ବା। ଇ ଜୋତା ଆଡ଼କେ ଗମାପୁ, ଚଉଲ କିରା, ସୁରି କିରା, ଲାଲ ଅଟା କିରା, କରଜ ଜାତି କିରା ଟାଣି ହେଇକରି ଆଇବେ। ପଛକେ ଆମକେ ସୁବିଧା ହେଇଯିବା ଇମାନକେ ମାରବାର ଲାଗି। ଇ ଥୁବ୍ ବେଶୀ ଗନ୍ଧ ନେଇ ଦିଏ, ମାତ୍ରକ ଇତାକେ 15 ଦିନକେ ଥରେକ ଲେଖା ବଦଲେଇବାକେ ପଡ଼ବା। ବେଲେ ବେଲେ ଇ ଗମାପୁ କି ଆର୍ କେତେଟା କିରାମାନେ ଫସଲ ଅମଲ ହେବାର ବେଲ୍କେ କ୍ଷେତେନେ ପତର ମନକେ ଅଣ୍ଡା ମାନେ ଦିଦିକରି ପଲେଇ ଆସିଥିସନ୍, ଯେନ୍ଟା ମାନେ ପଛକେ ଗୋଦାମ ଘର ମନକେ ରଖିଲା ବେଲ୍କେ ଫୁଟିକରି କିରା ହେଇଯାଏସନ୍। ଯାଥିର୍ ଲାଗି ଯେତେ ଯତ୍ନ କରି ରଖିଲେ ବି ପଛକେ ଡାଲ ଚଉଲ ମନକେ କିରା ଧରିକରି ନୁକସାନ ହେଇଯାଏସି।
1: ଚାଷର କଥା ଶୁଣୁଥିଲେ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ଧାରାବାହିକ ନାଟକ ବିରାଡ଼ି ଉପଦ୍ରବ, ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ଗୁଣନିଧି ଛୋଟରାୟ।

ମୁଗ ନଳଟେ ବି ମିଣିପଟାକୁ କହି କହି ଥକି ଗଲେଣି ସିନା, ହେଲେ ମୋ କଥାକୁ କାନରେ ପୁରଉ ନାହାନ୍ତି। ଚୁଲି ଫୁଙ୍କି ଫୁଙ୍କି ମୋ ତଣ୍ଟି ଛିଣ୍ଡି ଗଲାଣି, ଓଠ ଦିଟା ଶୁଖି ଗଲାଣି। ଓଃ କି ଧୂଆଁ ଧୂଆଁ ଖାଇ ଶେଷକୁ ମୋ ଆଖି ଦିଟା ବି ଫୁଟିଯିବ।

0: ନା, ଆଜି ଆଉ ଚୁଲିଟା ଚଳିବନି। ହଳିଆ ଗୁଡ଼ାଙ୍କର ବି ବୁଦ୍ଧି ଅକଲ ବୋଲି କିଛି ନାହିଁ, କୁଆଡ଼ୁ ଗୋଟେ କଞ୍ଚା କାଠ ଆଣି ଜମେଇ ଦେଇଛନ୍ତି, ଜଳୁନି। ଆଜି ଆଉ ରାନ୍ଧିବିନି, ଉପାସରେ ରହିଲେ ଯାଇ ମିଣିପ ଫୁଙ୍କନଳାଟା ଆଣିବ, ନହେଲେ ନାହିଁ। ଯାଉଛି, ଆରାମରେ ଶୋଇପଡ଼ିବି।
1: ଚାନ୍ଦ ମୁହିଁ ପ୍ରିୟ ତମେ, ଚାନ୍ଦ ମୁହିଁ କେଉଁଠି ଅଛ, କଣ କରୁଅଛ?
2: ପହଡ଼ କରୁଅଛି, କାହିଁକି ଗୁରାଳି ଛାଡ଼ୁଅଛ?
1: ନାହିଁ ଯେ, ଏ ରନ୍ଧନ କାର୍ଯ୍ୟ ସରିଲାଣି କି? ଅସମୟରେ ପହଡ଼ରେ ବିଜେ କରିଅଛ ଯେ, କଣ ଝିଅ ପା ବିସୁଖ ହେଲା କି ପ୍ରିୟ ତମେ ଚାନ୍ଦ ମୁହିଁ?
2: ମୋର କିଛି ହେଇନି, ମତେ ଆଉ ଗୋଟେ ବିରକ୍ତ କରନି, ଯାଅ ଏଠୁ।
1: ଯିବା ପୂର୍ବରୁ ତୁମ୍ଭ ଚାନ୍ଦ ମୁହଁଟାକୁ ନିରେଖି ଦେଖିବା ନିମନ୍ତେ ଆମ୍ଭ ମନ ଭିତରେ ପ୍ରବଳ ବ୍ୟାକୁଳତା ପ୍ରକାଶ ପାଉଅଛି। ଏଣୁ ପ୍ରଥମେ କବାଟ ଫେଡ଼ ହେ ପ୍ରିୟ ତମେ ଚାନ୍ଦ ମୁହିଁ।
2: ଖବରଦାର, ତମକୁ ମୁଁ କେତେ ଥର କହିଛି, ମତେ ଆଉ ତମେ ଚାନ୍ଦ ମୁହିଁ ପ୍ରିୟ ତମେ ବୋଲି ଡାକିବନି।
1: କି ନିମନ୍ତେ, କି ନିମନ୍ତେ ଆମ୍ଭେ ନ ଡାକିବୁ ହେ?
2: ତମର ସେଇ ଶୁଖିଲା ସୁହାଗ ଗୁଡା ମତେ ଜମାରୁ ଭଲ ଲାଗୁନି, ମୋ ମନ ଦେହଟା କେମିତି କେମିତି ହେଇଯାଉଛି।
1: ଏମନ୍ତ ଏମନ୍ତ କେମନ୍ତ ବଚନ କହୁଅଛ ତୁମ୍ଭେ ପ୍ରିୟତମ? ତୁମ୍ଭେ ଅଟ ଆମ୍ଭ ଧର୍ମ ପତ୍ନୀ, ଆମ୍ଭେ ଅଟୁ ତୁମ୍ଭ ପତି ପରମେଶ୍ୱର। ତୁମ୍ଭଙ୍କୁ ପ୍ରେମ ଦାନ କରିବା, ଗେଲ କରି ଡାକିବା ଆମ୍ଭ ପକ୍ଷେ ପରମ ଧର୍ମ କାର୍ଯ୍ୟ ଅଟେ। ସେଥି ସକାଶେ କିମ୍ପା

0: ପାରଣ କରୁଅଛ ତୁମ୍ଭେ?
1: ତମେ ତ 60 ବର୍ଷର ବୁଢ଼ାଟେ, ମତେ ତ ଜମା ବର୍ଷ 25ଟା ବି ପୁରୁନି। ଆଉ ତମ ମୋ ଭିତରେ ଗୋଟେ ପ୍ରେମ କଣ ବା? ମୋ କପାଳଟା ମନ୍ଦ ବୋଲି ସିନା ମୋ ମା ବାପା ତମ ହାତରେ ମତେ ଛନ୍ଦି ଦେଲେ, ନହେଲେ
0: ଏମନ୍ତେ କହୁଅଛ ତୁମ୍ଭେ? ତୁମ୍ଭ ପିତା ମାତା ତ କିଛି ମାଗଣାରେ ଛନ୍ଦି ଦେଇନାହାନ୍ତି।
1: ସେଇ କଥା ତ ମୁଁ କହୁଛି, ଯୌତୁକ ଦେଇପାରିଲେନି ବୋଲି ତ ମୋ ପାଇଁ ଭେଣ୍ଡା ବରଟେ ଖୋଜି ବାହାର କରିପାରିଲେନି। ଆଉ ଶେଷକୁ
0: କାହିଁକି କି ପାଇଁ ରୋଦନ କରୁଅଛ ପ୍ରିୟ? ତମେ ଚାନ୍ଦମୁହିଁ, ଏଇ କଙ୍କଡ଼ା ନାଡ଼ି ଗ୍ରାମରେ ଆମ୍ଭର ଗୋଟାଏ ବିରାଟ ମନୋହରୀ ଦୋକାନ ଅଛି। ଜମି ବାଡ଼ି ଚାକର ଚାକରାଣୀ ଅନେକ ଅଛନ୍ତି। କୁହ ଚାନ୍ଦମୁହିଁ, ଆମ୍ଭ ଘରେ ତୁମ୍ଭର ଅଭାବ କଣ ଅଛି?
1: ମୋର ଯାହା ଅଭାବ ତମେ ଏଇ ଜନ୍ମରେ କେବେ ପୂରଣ କରିପାରିବନି। ଯାଅ ଯାଅ ଏଠୁ।
0: ଆମ୍ଭେ ଆମ୍ଭେ

0: କରିପାରିବୁ ଗୋ ପ୍ରିୟତମେ? କୁହ କୁହ ତୁମ୍ଭେ, ଗଳା ଦେଶରେ ହୀରା ଖଚିତ ଚନ୍ଦ୍ରହାର, ଅଙ୍ଗୁଠିରେ ନବରତ୍ନ ଜଡ଼ିତ ସୁବର୍ଣ୍ଣ ମୁଦ୍ରିକା, କିସ ପରିଧାନ କରିବା ସକାଶେ ଇଚ୍ଛା କରୁଅଛି ଗୋ ତୁମ୍ଭର?
1: ଲାଜ ନାହିଁ ତମ ମୁହଁକୁ? ହଇହେ, ଫୁଙ୍କ ନଳାଟେ କୋଉଠୁ ଆଣ ଆଣ ବୋଲି ଆଜିକି ଦି ମାସ ହେଲା କହୁଛି ଯେ, ମୋ କଥାଟାକୁ କାନରେ ପୁରଉନ। ଆଉ ଚନ୍ଦ୍ରହାର ନା ନବରତ୍ନ ମୁଦି?
0: ଏଇ କଥାକୁ ନା ମେଲି ଦେଲି କଲିକତାକୁ, କବାଟ ଫେଡ ଆସ ଦେଖ କେମନ୍ତେ ସୁନ୍ଦର ସୁନ୍ଦର ଚିକ୍କଣ ଚିକ୍କଣ ବାଉଁଶ ନଳା ଦୁଇ ଗୋଟି ଫୁଙ୍କ ନଳା କରିବା ନିମନ୍ତେ ଆମ୍ଭେ ତୁମ୍ଭ ସକାଶେ ଆଣିଅଛୁ।
1: ସତ କହୁଛୁ କି ବା?
0: ପ୍ରତ୍ୟୟ ହେଉନାହିଁ ଯେବେ କବାଟ ଫେଡ଼ି ନିଜ ଚକ୍ଷୁରେ ଆସି ଦେଖିବା ହେଉ ହେ ପ୍ରିୟ ତମେ ଚାନ୍ଦ ମୁହିଁ।
1: କାଇଁ ଦେଖିବା କେମିତି ଫୁଙ୍କ ନଳା ଆଣିଛ?
0: ଗୋଟିଏ ନୁହଁ ଗୋଟିଏ ନୁହଁ, ଏକାଥରକେ ଦୁଇ ଗୋଟି ଆଣିଅଛି, ନେବା ହେଉ ଦେଖିବା ମଧ୍ୟ ହେଉ।
1: ଆରେ ସତେ ତ, ଆହା କି ସୁନ୍ଦର ବାଉଁଶ ନଳା ଦିଟା, ବଡ଼ ସୁନ୍ଦର ଫୁଙ୍କ ନଳା ହବ। ହଇହେ କୋଉଠୁ ଆଣିଲ କି?
0: କୌଣସି ଏକ ପାଳ ଗଦାରେ କିଏ ଫୋପାଡ଼ି ଦେଇଥିଲା ହେ, ଆମ୍ଭ ଗାଈ ଜଗା ହଳିଆ ବାଳକ ପାଇ ଆଣି ଆମ୍ଭ ନିକଟରେ ଦାଖଲ କରିଅଛି। ଆମ୍ଭେ ଅତ୍ୟଧିକ ଆନନ୍ଦରେ ଗଦଗଦ ହୋଇ ତୁମ୍ଭଙ୍କୁ ଏଇ ବାଉଁଶ ନଳା ଦୁଇ ଗୋଟା ଉପ ଢୌକନ ଦେବା ନିମନ୍ତେ ଦୋକାନ ଛାଡ଼ି ଧାଇଁ ଧାଇଁ ଆସିଅଛୁ।
1: ହେଇଟି ଆଜି ତମେ ମୋତେ ଚନ୍ଦ୍ରହାର କି ନବରତ୍ନ ମୁଦି ଉପହାର ଦେଇଥିଲେ ମୁଁ ଯେତିକି ଖୁସି ହେଇନଥାନ୍ତି ତାଠୁ ବେଶୀ ଖୁସି ଲାଗୁଛି ଏ ଫୁଙ୍କ ନଳା ଦିଟା ପାଇଁ।
0: ଆଚ୍ଛା,
1: ଆହା ବିନ୍ଧାଣୀ କି ସୁନ୍ଦର ଫୁଙ୍କ ନଳା ଦିଟା ତିଆରି କରିଛି, ଏଣିକି ଚୁଲି ଫୁଙ୍କିବା ପାଇଁ ମୋତେ ଆଉ କିଛି ଅସୁବିଧା ହବନି। ହେଲେ ହଇହେ ଏ ଦିଟା ଏତେ ଓଜନିଆ କିଆ ହେଇଯିବା?
0: ଖାଣ୍ଟି ପ୍ରକାରେ ନିଦା ବାଉଁଶ ଦୁଇ ଗୋଟି, ଆମ୍ଭ ଗ୍ରାମର ବଢ଼େଇକୁ ଡକେ କୋରେଇ ଦେଲେ ଭିତର ଅଂଶଟି ପୋଲା ହେଇଯିବ, ତତ୍ପରେ ଯେତେ ଫୁଙ୍କିବ ଫୁଙ୍କିବ ଆଉ ଫୁଙ୍କୁଥିବ ଫୁଙ୍କୁ।
1: ତମ ଆଖି ଯୋଡ଼ାକ ଫୁଟିଛି କି ନିଦା ବୋଲି କହୁଛ ଯେ? ଦେଖୁନ ବାଉଁଶ ନଳା ଦିଟାର ଦି ଦି ପଟେ ଖାଣ୍ଟି ଯୋଉ ମୁଦ ଦିଆ ହେଇଛି।
0: ଯୋଉ ମୁଦ ଲାଗି ଅଛି?
1: ହଁ ପରା, ୟା ଭିତରେ ନିଶ୍ଚୟ କଣ ନା କଣ ଅଛି। ତା ନହେଲେ ଏତେ ଯତ୍ନରେ ଯୋଉ ମୁଦା କିଏ ଦିଆ ହେଇଥାନ୍ତା ବା?
0: ଆରେ ବରାବର ସତ୍ୟ ବଚନ କହୁଅଛ ତ? ୟା ଭିତରେ ଅବଶ୍ୟ କୌଣସି ପଦାର୍ଥ ରହିଥିବାର ସମ୍ଭାବନା ରହିଅଛି।
1: ଟିକିଏ ରହ କି, ମୁଁ ଯାଇ ଲୁହା ଖଡ଼ିକାଟା ନେଇ ଆସେ, ଯୋଉ ମୁଦ ଭାଙ୍ଗି ଦେଖିବା।
0: ହଁ ହଁ, ଶୀଘ୍ର ଯାଅ ଶୀଘ୍ର ଯାଅ ପ୍ରିୟ, ତମେ ଚାନ୍ଦ ମୁହିଁ ଲୁହା ଖଡ଼ିକା ଆଣ, ନହେଲେ ବଜ୍ର ଆଣ, ଯାହା ଆଣ। ଆସିଗଲ? ଏତେ ସୁନା ରୂପା, ଏତେ ବେଶୀ ସୁନା ରୂପା ଦେଖି ଆମ୍ବ ବୁଦ୍ଧି ଅକଲ ଗୁଡ଼ୁମ ହେଇଯାଉଛି ହେ ପ୍ରିୟତମା ଚାନ୍ଦ ମୁହିଁ। ଆମ୍ଭେ ସହଜରେ ବୁଝିପାରୁନାହୁଁ ଏ ଦୁଇ ଗୋଟି ବାଉଁଶ ନଳା ମଧ୍ୟରେ କିଏ କାହିଁକି ଏତେ ଗୁଡ଼ାଏ ସୁନା ରୂପା ଥୋଇଥିଲା। ଥୋଇଥିଲା, ପୁଣି ଏଇ ଦୁଇ ଗୋଟାକୁ ପାଳଗଦା ମଧ୍ୟରେ କି ନିମନ୍ତେ ଫୋପାଡ଼ି ଦେଇଥିଲା।
1: ପାଟି କରନି, ମୋ ନହରି ଦୋକାନ ଖୋଲିଛ ଆଉ ଏତକ ବୁଝିପାରୁନ?
2: ଆମ୍ଭେ କିଛି ବୁଝିପାରୁନାହୁଁ, କେଉଁ ବିଷୟ ଆମ୍ଭେ ବୁଝିପାରୁନାହୁଁ ବୋଲି ତୁମ୍ଭେ କହୁଅଛ ହେ ପ୍ରିୟ ତମେ ଚାନ୍ଦ ମୁହିଁ।
1: ଡକେଇତ ମାନେ କୋଉ ମହାଜନ ଘରୁ ଚୋରେଇ ଆଣି ପାଳଗତା ଭିତରେ ଲୁଚେଇଥିଲେ, ଆମ ହଳିଆ ପିଲା ପାଇଁ ନେଇ ଆସିଛି ଏତକ।

ଶୁଣୁଥିଲେ ଧାରାବାହିକ ନାଟକ ବିରାଡ଼ି ଉପଦ୍ରବ। ରଚନା କରିଥିଲେ ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା କରିଥିଲେ ଗୁଣନିଧି ଛୋଟରାୟ।

ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ସମୟ ସକାଳ 8ଟା ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ ଓ ପରେ ପରେ ଶୁଣିବେ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଶୁଣୁଥିଲେ ସଙ୍ଗୀତ ଲହରୀରେ କେତୋଟି ଆଧୁନିକ ଗୀତ। କଣ୍ଠଶିଳ୍ପୀମାନେ ଥିଲେ ବାବୁଲ ସୁପ୍ରିୟ, ତୁହିନ, ଶର୍ମିଷ୍ଠା ଓ ପି ଶ୍ରୀନିବାସ। ଗୀତଗୁଡ଼ିକ ରଚନା କରିଥିଲେ ବିଶ୍ୱାସ, ଜିତା ଦାସ ଓ ନିଜମ। ସଙ୍ଗୀତ ପରିଚାଳନା କରିଥିଲେ ପୂର୍ଣ୍ଣ ଖୁଣ୍ଟିଆ। ଆପଣମାନେ କାର୍ଯ୍ୟକ୍ରମ

ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ।

ବୃଦ୍ଧ ସମୟରେ ବାମା କୈକେଇଠାରେ କିମ୍ପା ଦରକାର ଥିବା ଇଖୁଆକୁ ବା ତମ୍ବାର ପାତ୍ର ଇଖୁଆକୁ ବଂଶ ଚୂଡ଼ାମଣି ରାମ ଓ ଲକ୍ଷ୍ମଣ ଧରିଲେ। ରାଜାଙ୍କୁ ନିନ୍ଦା କରି ଅଯୋଧ୍ୟାବାସୀ ପଛରେ ଗୋଡ଼ାଇଲେ, କୁହାକୁହି ହେଲେ, ବୃଦ୍ଧ ସମୟରେ ବାମା କୈକେଇଠାରେ କିମ୍ପା ଏଡ଼େ ଅନୁକମ୍ପା। ଅଯୋଧ୍ୟା ରୂପୀ କ୍ଷୀରଭାଣ୍ଡ ବା ଦୁଗ୍ଧ ପାତ୍ରକୁ କୈକେଇ ମନ୍ଥନ କରି ନବନୀତ ବା ଲହୁଣୀ ବାହାର କଲା ବନର ଲୋକଙ୍କ ପାଇଁ। ଏବେ ରାମ ହେବେ ବହୁ ଲୋଚନ ବା ବହୁତ ଲୋକଙ୍କ ନେତ୍ରର ଅସନ ବା ଭୋଜନ, ସେମାନଙ୍କର ନେତ୍ର ପୂରିଯିବ। ଅନ୍ୟ ଅର୍ଥରେ ବହୁ ଲୋଚନର ଦେବତା ଇନ୍ଦ୍ର ଶିବ ବ୍ରହ୍ମାଙ୍କ ଅସ ବା ଅମଙ୍ଗଳ ନ ହେବା ପାଇଁ ଏ ବ୍ୟବସ୍ଥା ହେଲା। ରବିବାରରେ ବୃକ୍ଷରାଜ ଅସ୍ୱସ୍ଥରେ ଅଲକ୍ଷ୍ମୀ ଆଶ୍ରା କଲା ଭଳି ଅଯୋଧ୍ୟାରେ ରହିଲେ କୈକେଇ। ବାର୍ତ୍ତା ପାଇ ଶୃଙ୍ଗବେରର ଶବର ରାଜ ଗୁହକ ପ୍ରବେଶ କରି କହିଲା, ଦଶରଥ ରାଜ୍ୟ ବାଣ୍ଟିଦେଲେ ନାହିଁ କାହିଁକି? ସୁମନ୍ତ୍ର ଛଳ ବାକ୍ୟରେ କହିଲେ, ତାକୁ ଅଯୋଧ୍ୟା ଦେଇ ୟାଙ୍କୁ ବନଦେଶ ଦେଇଛନ୍ତି। ରାତ୍ର ସାରା ଶବର ସୈନ୍ୟ ଜଗି ରହିଲେ। ବଟକ୍ଷୀରରେ ଜଟା ବାନ୍ଧି ବଳକଳ ପିନ୍ଧି ରୁଦ୍ରାକ୍ଷ ମାଳା ଧରି ରାମ ଓ ଲକ୍ଷ୍ମଣ ଭସ୍ମ ବିଭୂଷିତ ହୋଇ ବାହାରି ନର ଓ ନାରାୟଣ ଭଳି ଦିଶିଲେ। ରଥକୁ ଘେରିଥିବା ପ୍ରଜା ଓ ରାମ ସୀତାଙ୍କୁ କଳ୍ପନା ନେତ୍ରରେ ଦେଖି ଭଞ୍ଜ ଏକାମ୍ରବନ ଭୁବନେଶ୍ୱରର ବସନ୍ତ ଗୁଣ୍ଡିଚାର ଅଶୋକାଷ୍ଟମୀ ରଥର ଶିବ ପାର୍ବତୀଙ୍କୁ ମନେ ପକାଇଲେ।

ପ୍ରଚାରକଲୁ କବି ସମ୍ରାଟ ଉପେନ୍ଦ୍ରଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନ କରିଥିଲେ ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ।

ଆକାଶବାଣୀ ଭବାନୀ ପାଟଣା, ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଲାଲ ଦୁପଟ୍ଟା ମଲମଲକା କଥାଚିତ୍ରରୁ ଗାଇଛନ୍ତି ଅନୁରାଧା ପଡ଼ୱାଲ ଓ ଉଦିତ ନାରାୟଣ। ଗୀତ ରଚନା କରିଛନ୍ତି ମଜରୁ ସୁଲତାନପୁରୀ, ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମିଲିନ୍ଦ।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ଜିନା ତିରି କଲିମି କଥାଚିତ୍ରରୁ। ବାବୁଲ ବୋଷ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି ଅନୁରାଧା ପଡ଼ୱାଲ ଓ କୁମାର ଶାନୁ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ପ୍ୟାର ଚୁକ୍ତା ନେହିଁ କଥା ଚିତ୍ରରୁ ଗାଇଛନ୍ତି ଲତା ମଙ୍ଗେସ୍କର ଓ ସବୀର କୁମାର। ଗୀତ ରଚନା କରିଛନ୍ତି ଏସ୍ଏଚ୍ ବିହାରୀ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

0: AIR at 90.
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुक ए कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी। ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुक ए कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
2: हिंदी कथा चित्र गीतर कार्यक्रम एतिकिरी शेष हला। श्रोताबंधु एथरो सुनंतु ଅଂଶଘାତର ସୁରକ୍ଷା ପାଇବା ପାଇଁ କେତେକ ସତର୍କତାମୂଳକ ସୂଚନା। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତାଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ଓଆର୍ଏସ୍ ପାଉଡର୍ କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଘୋଳ ଦହି, ତୋରାଣୀ, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12 ଦିନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହିତ ଓଦା ଗାମୁଛାରେ ମୁଣ୍ଡ ଓ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ। ଶୁଣୁଥିଲେ ଅଂଶଘାତରୁ ସୁରକ୍ଷା ପାଇବା ପାଇଁ କେତେକ ସତର୍କତାମୂଳକ ସୂଚନା। ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଫୁଲଚନ୍ଦନ କଥାଚିତ୍ରରୁ। ଗାଇଛନ୍ତି ଅକ୍ଷୟ ମହାନ୍ତି। ଗୀତ ରଚନା କରିଛନ୍ତି ଦିଲୀପ। ସଙ୍ଗୀତ ନିର୍ଦ୍ଦେଶନା ସରୋଜ ପଟ୍ଟନାୟକ।

AIR at 90. ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଶଙ୍ଖା ସିନ୍ଦୁର କଥା ଚିତ୍ରରୁ ଗାଇଛନ୍ତି ଅକ୍ଷୟ ମହାନ୍ତି ଓ ଅନୁରାଧା। ଗୀତ ରଚନା କରିଛନ୍ତି ଶୀର୍ଷାନନ୍ଦ ଦାସ କାନନଙ୍କୁ। ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି।

ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ ସ୍ୱପ୍ନସାଗର କଥାଚିତ୍ରରୁ। ଏ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଅକ୍ଷୟ ମହାନ୍ତି ଓ ଅନୁରାଧା। ଗୀତ ଓ ସଙ୍ଗୀତ ଅକ୍ଷୟ ମହାନ୍ତି।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ତ୍ରିନାଥ ମେଳା କଥାଚିତ୍ରରୁ ଗୌରବ ପଟ୍ଟନାୟକଙ୍କ ଗୀତ ରଚନା ଏବଂ ରାଖାଲ ମହାନ୍ତିଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି ଚିତ୍ତ ଜେନା ଓ ନିର୍ମଳ ମିଶ୍ର।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ବଳିଦାନ କଥାଚିତ୍ରରୁ, ଗାଇଛନ୍ତି ଚିତ୍ତ ଜେନା ଓ ବାଣୀ ଜୟରାମ, ଗୀତ ଓ ସଙ୍ଗୀତ ପ୍ରଫୁଲ୍ଲ କର।

ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ସମୟ ପୂର୍ବାହ୍ନ 10ଟା ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ, ପରେ ପରେ ଶୁଣିବେ ଇଂରାଜୀରେ ସମ୍ବାଦ। ରିଲେକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶୁଭ ସକାଳ ଶ୍ରୋତାବନ୍ଧୁ, ଖୋଲା ଛରକର ଆଉ ଏକ ନୂତନ ସଂସ୍କରଣକୁ ଆପଣମାନଙ୍କୁ ସାଦର ସ୍ୱାଗତ। ଉପସ୍ଥାପନାରେ ମୁଁ ଅଳକା ନାୟକ। ନମସ୍କାର ଶ୍ରୋତାବନ୍ଧୁ, ଗ୍ରୀଷ୍ମର ଏହି ସକାଳରେ ଧୀରେ ଧୀରେ ବଢ଼ି ଚାଲିଛି ସୂର୍ଯ୍ୟଙ୍କର ତେଜ ଏବଂ ତା ସହିତ ବଢ଼ି ଚାଲିଛି ଗ୍ରୀଷ୍ମର ଉତ୍ତାପ। ଅସହ୍ୟ ଗୁଳୁଗୁଳି ସହିତ ତାପମାତ୍ରା ଅବସନ୍ନ କରିଦେଉଛି ମଣିଷକୁ। ତଥାପି ସୂର୍ଯ୍ୟଙ୍କର କିରଣରେ ପ୍ରକୃତିର ରଙ୍ଗ ଆହୁରି ଅଧିକ ସ୍ପଷ୍ଟ ହୋଇଥାଏ। ସତ ଯେମିତି ପ୍ରକୃତି ଆମକୁ କହିଥାଏ, ପରିସ୍ଥିତି ଯେପରି ହେଉନା କାହିଁକି, ଆମେ ଯଦି ହସି ହସି ସବୁକୁ ସାମ୍ନା କରିବା ଶିଖିଯିବା, ତେବେ ଯାଇ ଜୀବନର ସବୁ ସମ୍ଭାବନା ଓ ପ୍ରତିଶ୍ରୁତିକୁ ସାର୍ଥକ କରିପାରିବା।

ଆଜି ହେଉଛି ଜୁନ୍ ମାସର 5 ତାରିଖ। ଆଜିର ଦିନକୁ ପାଳନ କରାଯାଇଥାଏ ବିଶ୍ୱ ପରିବେଶ ଦିବସ ରୂପରେ। ମଣିଷ ନିଜର ଜାଣତରେ ହେଉ କିମ୍ବା ଅଜାଣତରେ ପରିବେଶ ପ୍ରତି ଅନେକ ଅନ୍ୟାୟ କରିଥାଏ। ନିଜର ଉନ୍ନତି ଓ ଜୀବିକା ନିର୍ବାହ ପାଇଁ ଗଛ କାଟିବାଠାରୁ ଆରମ୍ଭ କରି କଳକାରଖାନା, ଦ୍ରୁତ ଶିଳ୍ପାୟନ, ଲୋକସଂଖ୍ୟା ବୃଦ୍ଧି ଫଳରେ ଅନେକ ଜିନିଷ କରିଥାଏ, ଯାହାଫଳରେ ପରିବେଶ ଧୀରେ ଧୀରେ ଅସ୍ୱାସ୍ଥ୍ୟକର ହେବାକୁ ଲାଗିଲାଣି। ପରିବେଶ ଏବେ ପ୍ରଦୂଷଣମୟ। ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମକୁ ପରିବେଶକୁ ସ୍ୱଚ୍ଛ ଓ ନିର୍ମଳ ରଖିବାକୁ ପଡ଼ିବ। ମଣିଷ ଏବଂ ପରିବେଶ ମଧ୍ୟରେ ବହୁତ ଗଭୀର ସମ୍ପର୍କ ରହିଛି, ତେଣୁ ପରିବେଶର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ। ସବୁଜ ସୁନ୍ଦର ପୃଥିବୀ ଆଜି ବିଷମୟ। ଯେଉଁ ବନ ସମ୍ପଦ ଆମର ସୁରକ୍ଷା କରିଥାଏ ସିଏ ଆଜି ବିଲୁପ୍ତର ଦ୍ୱାର ଦେଶରେ। ବିପନ୍ନ ବନାନୀକୁ ଦେଖିଲେ ସ୍ପଷ୍ଟ ଜାଣିହୁଏ ବୃକ୍ଷଲତା ପ୍ରତି

ମଣିଷର ଅତ୍ୟାଚାର, ସେଥିପାଇଁ ଆଜି ପାହାଡ଼ ପର୍ବତ ବୃକ୍ଷଶୂନ୍ୟ, ଶୁଷ୍କ ହେଲାଣି ଜଳାଧାର, ଭୂପୃଷ୍ଠରୁ ଧୀରେ ଧୀରେ ଖସିଯାଉଛି ଜଳସ୍ତର, ଏସବୁ ଆମ କଲା କର୍ମର ଫଳ। କଥା ହେଉଛି, ଏବେ ଥିବା ମଣିଷମାନଙ୍କ ସାଥିରେ ସମୟ ସରିଯାଉଥିଲେ କିଛି ନଥାନ୍ତା, କିନ୍ତୁ ଆମ ପରେ ଆସିବେ ଆମର ପରବର୍ତ୍ତୀ ବଂଶଧର। ଏବେ ଅସହ୍ୟ ତାତି ଆଉ ଅଂଶୁଘାତ ଯୋଗୁଁ ଆମେ ତ୍ରାହି ତ୍ରାହି ଡାକ ଛାଡ଼ୁଥିବା ବେଳେ ଆଗକୁ ଏ ବଢ଼ନ୍ତା ତାତିରେ ଆମର ପରବର୍ତ୍ତୀ ପିଢ଼ି କେମିତି ଚଳିବେ ଟିକେ ଚିନ୍ତା କରନ୍ତୁ ତ। ଆମ ପୂର୍ବପୁରୁଷମାନେ ଆମକୁ ଯେଉଁ ବାସଯୋଗ୍ୟ ପୃଥିବୀ ଦେଇଥିଲେ, ଆମ ସମସ୍ତଙ୍କର ଅଦୂରଦର୍ଶିତା ଯୋଗୁଁ ଆମେ ଆଗାମୀ ପିଢ଼ିଙ୍କୁ ବାସହୀନ ପୃଥିବୀକୁ ଭେଟିଦେବୁ। ତେଣୁ ପରିବେଶ ବଞ୍ଚିଲେ ଯାଇ ପୃଥିବୀ ବଞ୍ଚିବ। ଆଜି ପରିବେଶ ଦିବସ ପାଳନ କରିବାର ମୁଖ୍ୟ କାରଣ ହେଉଛି ଲୋକଙ୍କୁ ପରିବେଶ ବିଷୟରେ ସଚେତନ କରାଇବା। 1972 ମିଳିତ ଜାତିସଂଘ ଜୁନ 5 ବିଶ୍ୱ ପରିବେଶ ଦିବସ ପାଳନ କରିବା ପାଇଁ ଏକ ବୈଠକ କରିଥିଲା। ବୈଠକ ପରେ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା ଏବଂ 1973 ଏହି ଦିବସ ପ୍ରତିବର୍ଷ ଜୁନ 5 ଦିନ ପାଳନ କରାଯାଉଛି। ତେବେ ଏହି ଦିବସ ସେତେବେଳେ ସଫଳ ହେବ ଯେତେବେଳେ ଆମେ ସମସ୍ତେ ପରିବେଶର ଯତ୍ନ ନେବା। ଚଳିତ ବର୍ଷର ଏହି ଦିବସର ବିଷୟବସ୍ତୁ ହେଉଛି ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ।

ଶ୍ରୋତାବନ୍ଧୁ, ନୀଳ ଆକାଶ ତଳେ ଏ ପୃଥିବୀ କେତେ ସୁନ୍ଦର! ଦୁନିଆରେ ଏମିତି ଆମେ ଜଣକୁ ପାଇବା ନାହିଁ ଯିଏ ପ୍ରକୃତି କୋଳରେ ଖୁସି ଅନୁଭବ କରିନଥାଏ। ମନ ଯେତେ ଉଦାସ ହେଲେ ମଧ୍ୟ କିଛି ସମୟ ଆମେ ଯଦି ପ୍ରକୃତିର ସବୁଜିମା ଭିତରେ ହଜିଯାଉ, ତେବେ ଖୁସି ଖୁସିର ଭାବ ଆପେ ଆପେ ମନ ଭିତରକୁ ସଞ୍ଚରି ଯାଇଥାଏ। ଆମ ମନକୁ ଖୁସି କରିବା ପାଇଁ ପ୍ରକୃତି ଅନେକ ସମ୍ପତ୍ତି ସଜାଇ ରଖିଛି। ସେଥିପାଇଁ କୋଳାମହ ପରିବେଶରୁ ଦୂରେଇ ଯାଇ କିଛି ସମୟ ପାଇଁ ହେଉ ପଛେ ପ୍ରକୃତିରେ ହଜିଯିବାକୁ ଇଚ୍ଛା ହୁଏ। ସଞ୍ଜ ସକାଳର ଆକାଶର ବିଭିନ୍ନ ଦୃଶ୍ୟ, ନଦୀ ଓ ସମୁଦ୍ରକୂଳର ନିର୍ଜନତା, ଦିଗନ୍ତ ବିସ୍ତାରୀ ସବୁଜିମା ଆମକୁ ଆହ୍ଲାଦିତ କରିବା ସହିତ ଆମକୁ ଜୀବନ ଜିଇଁବାର ଅପୂର୍ବ କଳାକୁ ମାଦକତାରେ ଭରିଦେଇଥାଏ। ବସନ୍ତର ମୃଦୁମଳୟ ପବନ, ଆମ୍ବ ଗଛର ଗହଳରେ କୋଇଲିର କୁହୁତାନ, ଫୁଲଭର୍ତ୍ତି ବଗିଚା ଆମ ଜୀବନରେ ସରସତା ଆଣେ। ଦୂର ଦିଗ୍ବଳୟର ମେଘ, ମୟୂରର ନୃତ୍ୟ ଆମକୁ ପୁଲକିତ କରିଥାଏ। ଦୂର ପାହାଡ଼, ଘଞ୍ଚ ଜଙ୍ଗଲ ଆନମନା କଲାବେଳେ ପାହାଡ଼ କଳରେ କୁଳୁକୁଳୁ ଝରଣା ଆମକୁ ଭାବବିହ୍ୱଳ କରିଥାଏ। ପ୍ରକୃତି ରାଜ୍ୟରୁ ଆମେ ଆମର ପଞ୍ଚ ଇନ୍ଦ୍ରିୟର ତୃପ୍ତି ସାଧନ ପାଇଁ ଅନେକ ଉପାଦାନ ପାଇଥାଉ। ମଣିଷ ସମାଜର ମଙ୍ଗଳ ପାଇଁ ପ୍ରକୃତି ନିଜକୁ ସୁନ୍ଦର ରୂପରେ ସଜାଇଛି ଓ ଶାଳୀନ ରୂପରେ ପ୍ରକାଶ କରିଛି। କିନ୍ତୁ ହତଭାଗ୍ୟ ମଣିଷ ପ୍ରକୃତିର ସୌନ୍ଦର୍ଯ୍ୟକୁ ନଷ୍ଟ କରିବା ସହିତ ନିଜ ପାଇଁ ବିଭିନ୍ନ ବିପଦ ଡାକି ଆଣୁଛି। ପ୍ରକୃତି ପ୍ରତି ଅତ୍ୟାଚାର ଯୋଗୁଁ ଋତୁଚକ୍ରର ଗତିପଥ ଏବେ ବଦଳି ଯାଇଛି। ଅଦିନିଆ ଖରା, ଅଦିନିଆ ବର୍ଷା, ଅଦିନିଆ ଶୀତ ଅଚାନକ ଆସୁଛି। ବିଭିନ୍ନ ପ୍ରଦୂଷଣ ଏବେ ଚାରିଆଡ଼େ ମଣିଷକୁ ଘେରି ବସିଲେଣି, ଯାହାଫଳରେ ଜୀବନ ହୋଇଯାଉଛି ନିର୍ବେଦ ଆଉ ନିଷ୍ପ୍ରାଣ। ତେଣୁ ଏବେ ସମୟ ପ୍ରକୃତିକୁ ଭଲ ପାଇବାର। ପ୍ରକୃତିକୁ ଭଲ ପାଇବାକୁ ହେଲେ ପ୍ରକୃତି ଆମକୁ ଯେପରି ଖୁସି ଦେଇଥାଏ, ଗଛ ଲଗାଇ ତାକୁ ବି ଆମକୁ ଖୁସି କରାଇବାକୁ ପଡ଼ିବ। ଗଛ ହିଁ ଆମକୁ ସୁସ୍ଥ ଅମ୍ଳଜାନ ଦେବ, ଗ୍ରୀଷ୍ମ ବର୍ଷାରୁ ଆମକୁ ରକ୍ଷା କରିବା ସହିତ ବିଭିନ୍ନ ପ୍ରଦୂଷଣରୁ ମୁକ୍ତ କରିବ। ତାହେଲେ ଯାଇ ପ୍ରକୃତି ଆମକୁ ସୁସ୍ଥ ସୁନ୍ଦର ଜୀବନଟିଏ ଦେବ।

ହେଉଥିବା କାଳବୈଶାଖୀ ଏହାର ପ୍ରକୃଷ୍ଟ ଉଦାହରଣ। ନିମିଷକ ମଧ୍ୟରେ କ୍ଷୟକ୍ଷତି ଘଟାଉଥିବା ଏହି କାଳବୈଶାଖୀ ବା ନର୍ଭେଷ୍ଟର ହେଉଛି ଭାରତର ପୂର୍ବାଞ୍ଚଳ ଓ ଓଡ଼ିଶାର ଗ୍ରୀଷ୍ମ ଋତୁରେ ସଂଘଟିତ ହେଉଥିବା ଏକ ପ୍ରଳୟଙ୍କର କାଳବୈଶାଖୀ ଝଡ଼ ବା ବଜ୍ରପାତ ସହିତ ଜଡ଼ିତ ବର୍ଷା। ବଙ୍ଗୀୟ କ୍ୟାଲେଣ୍ଡର ଅନୁସାରେ ବୈଶାଖ ମାସରେ ଏହା ଅଧିକ ହେଉଥିବାରୁ ଏହାକୁ କାଳବୈଶାଖୀ କୁହାଯାଇଥାଏ। କାଳବୈଶାଖୀ ସୃଷ୍ଟି ହେବାର ମୁଖ୍ୟ କାରଣ ହେଉଛି ବାୟୁମଣ୍ଡଳରେ ଘଟୁଥିବା ତାପମାତ୍ରା ଓ ଆର୍ଦ୍ରତାର ଅସମାନତା। ଗ୍ରୀଷ୍ମ ଋତୁରେ ଦିନବେଳେ ଭୂପୃଷ୍ଠ ଅତ୍ୟଧିକ ଉତ୍ତପ୍ତ ହୋଇଯାଏ। ଏହି ଉତ୍ତପ୍ତ ବାୟୁ ହାଲୁକା ହୋଇ ଉପରକୁ ଉଠିଯାଏ, ଫଳରେ ନିମ୍ନ ଭାଗରେ ଏକ ନିମ୍ନଚାପ ବଳୟ ସୃଷ୍ଟି ହୁଏ। ବଙ୍ଗୋପସାଗରରୁ ଆସୁଥିବା ଜଳୀୟ ବାଷ୍ପପୂର୍ଣ୍ଣ ଆର୍ଦ୍ରବାୟୁ ଏହି ସ୍ଥାନକୁ ପ୍ରବେଶ କରେ। ଏହି ଆର୍ଦ୍ରବାୟୁ ସ୍ଥଳଭାଗର ଉଷ୍ମ ବାୟୁ ସହିତ ମିଶିବା ପରେ ବାୟୁମଣ୍ଡଳରେ ଅସ୍ଥିରତା ସୃଷ୍ଟି ହୁଏ। ଯେତେବେଳେ ଉଷ୍ମ ଓ ଆର୍ଦ୍ରବାୟୁ ଏକତ୍ରିତ ହୋଇ ଦ୍ରୁତଗତିରେ ଉପରକୁ ଉଠନ୍ତି, ସେତେବେଳେ ସେମାନେ ଥଣ୍ଡା ହୋଇ କ୍ୟୁମୁଲୋନିମ୍ବସ୍ ନାମକ ଏକ ବିଶାଳକାୟ କଳା ବାଦଲ ସୃଷ୍ଟି କରନ୍ତି। ଏହି ବାଦଲଗୁଡ଼ିକ ଅତ୍ୟନ୍ତ ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଥାଏ। ଏଥିରେ ବିଦ୍ୟୁତ୍ ଶକ୍ତି ଓ ଅନେକ ଜଳକଣା ସଞ୍ଚିତ ହୋଇଥାଏ। ବାୟୁମଣ୍ଡଳର ଉପର ଭାଗରୁ ଥଣ୍ଡା ବାୟୁର ପ୍ରବାହ ସହ ଏହା ହଠାତ୍ ତଳକୁ ଖସି ଆସିବା ଫଳରେ ଭୟଙ୍କର ବେଗରେ ପବନ ଓ ବଜ୍ରପାତ ସହିତ ପ୍ରବଳ ବର୍ଷା ହୋଇଥାଏ। ଏହା ସାଧାରଣତଃ ଅପରାହ୍ନ ସମୟରେ ହୋଇଥାଏ। ଏହି ଝଡ଼ କିଛି ମିନିଟ୍ରୁ କିଛି ଘଣ୍ଟା ପର୍ଯ୍ୟନ୍ତ ରହିପାରେ, କିନ୍ତୁ ଏହାର ବେଗ ଅତ୍ୟଧିକ ଥାଏ, ଯାହା ଗଛପତ୍ର ଭାଙ୍ଗିବା ସହିତ ଆଜବେଷ୍ଟର କିମ୍ବା ଚାଳଘର ଉଡ଼ାଇନେବା ଭଳି କ୍ଷୟକ୍ଷତି ଘଟାଇଥାଏ। ଏହି ସମୟରେ ଅଧିକ ବଜ୍ରପାତ ହେଉଥିବାରୁ କାଳବୈଶାଖୀ ବେଳେ ବାହାରକୁ ନ ବାହାରିବା ଓ ଗଛ ତଳେ ଆଶ୍ରୟ ନ ନେବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଥାଏ। ଏହି ଝଡ଼ ଯୋଗୁଁ ଅନେକ ସମୟରେ ବ୍ୟାପକ କ୍ଷୟକ୍ଷତି ହେବା ସହିତ ଧନଜୀବନ ମଧ୍ୟ ନଷ୍ଟ ହୋଇଥାଏ।

ଶ୍ରୋତାବନ୍ଧୁ, କାଳବୈଶାଖୀ ସମୟରେ ଘନ ଘନ ବଜ୍ରପାତ ଅନେକ ସମୟରେ ଜୀବନହାନିର କାରଣ ହୋଇଥାଏ। ବଜ୍ରପାତ ବା ବିଜୁଳି କେଉଁ ସ୍ଥାନକୁ ମାରିବ, କେତେବେଳେ ମାରିବ, ତାହା ଆକଳନ କରିବା ଅସମ୍ଭବ। ଅନେକ ଲୋକଙ୍କର ଧାରଣା ଅଛି ଯେ ଏହା ଏକ ଦୈବୀ ଦୁର୍ବିପାକ ଘଟଣା, ତେଣୁ ଯେତେବେଳେ ଯାହାର ମରିବାର ଥିବ ମରିବ, ଡରିବା କାହିଁକି। ଏପରି ଭାବୁଥିବା ଲୋକେ ବଜ୍ରପାତ ବେଳେ ନିରାପଦ ସ୍ଥାନକୁ ନ ଯାଇ ଭୁଲ କରିବସନ୍ତି। ଏହା ବ୍ୟତୀତ ଅନେକ ସମୟରେ ବିଲବାଡ଼ି ଜଙ୍ଗଲରେ କାମ କରୁଥିବା ଓ ନିକାଞ୍ଚନ ରାସ୍ତାରେ ଯାଉଥିବା ଲୋକ ବଜ୍ରପାତ ସହିତ ଆସିଲେ ତୁରନ୍ତ ନିରାପଦ ଆଶ୍ରୟସ୍ଥଳୀଟିଏ ପାଇପାରନ୍ତି ନାହିଁ। ତେଣୁ ଗହୀର ବିଲରେ କାମ କରୁଥିବା ଅନେକ ଚାଷୀ ଭାଇ ଏହି ବିପଦର ଶିକାର ହୁଅନ୍ତି। ପଶୁପାଳକ ଓ ବାଟୋଇ ମଧ୍ୟ ଏହାର ଶିକାର ହୋଇଥାନ୍ତି। ତେବେ ଏଠାରେ କହି ରଖିବାକୁ ଚାହେଁ ଯେ ଏଭଳି ସ୍ଥିତିରେ ଥିବା ଲୋକମାନେ ଯଦି ଦୂରରୁ ଘଡ଼ଘଡ଼ି ସହିତ ବର୍ଷା ଆସିବାର ସୂଚନା ପାଆନ୍ତି, ତେବେ ତୁରନ୍ତ ନିଜ ଘର କିମ୍ବା କୌଣସି ନିରାପଦ ସ୍ଥାନ, ଯେପରିକି ନିକଟସ୍ଥ କୌଣସି ଘର, ଧାତବ ଛାତ ଥିବା ଯାନ ଆଦିରେ ଆଶ୍ରୟ ନିଅନ୍ତୁ। ଯଦି କିଛି ଆଶ୍ରୟସ୍ଥଳୀ ନାହିଁ, ତେବେ ଖାଲୁଆ ଜାଗାରେ ଦୁଇ ଗୋଡ଼ ଯୋଡ଼ି ମାଟି ଉପରେ ଆଣ୍ଠେଇ ବସି ପଡ଼ନ୍ତୁ। ଅଧିକ ବ୍ୟକ୍ତି ଥିଲେ ଲାଗି ଲାଗି ନ ବସି ଛାଡ଼ି ଛାଡ଼ିକି ବସନ୍ତୁ। ପାଖରେ ଛତା ଥିଲେ ଏହାକୁ ନ ଖୋଲି ଦୂରେଇ ଦିଅନ୍ତୁ। ବଜ୍ରପାତ ସମୟରେ ପାଣି ମଧ୍ୟରେ ରୁହନ୍ତୁ ନାହିଁ। କୌଣସି ଧାତବ ବସ୍ତୁ ବା ବୈଦ୍ୟୁତିକ ସାମଗ୍ରୀକୁ ଛୁଅନ୍ତୁ ନାହିଁ। ମୋବାଇଲ ଫୋନକୁ ସୁଇଚ୍ ଅଫ୍ କିମ୍ବା ଫ୍ଲାଇଟ୍ ମୋଡ଼ରେ ରଖନ୍ତୁ। ନଳକୂଅରୁ ପାଣି ଆଣନ୍ତୁ ନାହିଁ। ଘରର କବାଟ ଝରକା ବନ୍ଦ ରଖନ୍ତୁ ଓ ଘର ବାରଣ୍ଡାରେ ବସନ୍ତୁ ନାହିଁ। ଅନେକ କ୍ଷେତ୍ରରେ ବଜ୍ରପାତର ଶିକାର ଲୋକମାନଙ୍କର ହୃତ୍ସ୍ପନ୍ଦନ ବନ୍ଦ ହୋଇଯିବା ସହିତ ଶ୍ୱାସନଳୀ ସଙ୍କୁଚିତ ହୋଇଯାଏ। ଏହି କ୍ଷେତ୍ରରେ ତୁରନ୍ତ ପାଖରେ ଥିବା ଲୋକମାନେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିତ୍କରି ସ୍ୱାଇ ଛାତିକୁ ଦବାଇ ସଙ୍କୋଚନ ଓ ପ୍ରସାରଣ କରାଇ CPR ଦେବା ଜାରି ରଖିବା ସହିତ ଶୀଘ୍ର ଆମ୍ବୁଲାନ୍ସ ଡାକି ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରିବା ଆବଶ୍ୟକ। ଏହାଦ୍ୱାରା ଅନେକ ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିବ। କିନ୍ତୁ ଲୋକଙ୍କ ମନରେ ଅନ୍ଧବିଶ୍ୱାସ ଥାଏ ଯେ ବିଜୁଳି ମାରିଥିବା ଲୋକ ଦେହରେ ହାତ ଦେଲେ ତା ଦେହରେ ଥିବା ବିଜୁଳି ତାଙ୍କ ଦେହକୁ ବି ମାରିବ, ଯାହା ଆଦୌ ସତ ନୁହେଁ। ଏହିସବୁ ତଥ୍ୟ ସମ୍ବନ୍ଧରେ ଜନସାଧାରଣଙ୍କ ମଧ୍ୟରେ ବଜ୍ରପାତରୁ ସୁରକ୍ଷା ବିଷୟରେ ସଚେତନତା ବୃଦ୍ଧି କରି ସେମାନଙ୍କ ମନରେ ଥିବା ଭ୍ରମାତ୍ମକ ଧାରଣାକୁ ଦୂର କରିବା ଅପରିହାର୍ଯ୍ୟ। ମନେ ରଖିବା ଉଚିତ ଯେ ବିପର୍ଯ୍ୟୟ ସମୟରେ ଜୀବନକୁ ବିପଦ ମୁହଁକୁ ଠେଲିଦେବା ଅପେକ୍ଷା ସଚେତନ ହେବା ଏକାନ୍ତ ଆବଶ୍ୟକ, କାରଣ ଛୋଟ ଛୋଟ ପଦକ୍ଷେପ ଦ୍ୱାରା ଆମର ମୂଲ୍ୟବାନ ଜୀବନ ରକ୍ଷା ହୋଇପାରିବ।

ବର୍ତ୍ତମାନ ଆସନ୍ତୁ ଜାଣିବା ଇତିହାସର ଆଇନରେ ଆଜିର ଦିନ ସମ୍ପର୍କରେ। 1659 ଆଜିର ଦିନରେ ମୋଗଲ ସମ୍ରାଟ ଔରଙ୍ଗଜେବ ସିଂହାସନ ଆରୋହଣ କରିଥିଲେ। 1944 ଜୁନ୍ 5 ତାରିଖରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ମିତ୍ର

ଘୋଷଣା ରୋମ୍ ଅଧିକୃତ କରିଥିଲେ। ଡେନମାର୍କରେ ଜୁନ୍ 5, 1953 ନୂତନ ସମ୍ବିଧାନ ପ୍ରଚଳନ ହୋଇଥିଲା। 1990 ଜୁନ୍ 5 ସୋଭିଏତ୍ ସଂଘର ରାଷ୍ଟ୍ରପତି ମିଖାଇଲ ଗୋର୍ବାଚଭଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। 2017 ଆଜିର ଦିନରେ GSLV Mark 3D1 ରକେଟ୍ର ସଫଳ ପ୍ରକ୍ଷେପଣ ହୋଇଥିଲା। ଭାରତର ପ୍ରସିଦ୍ଧ ଟେନିସ୍ ଖେଳାଳି ରମେଶ କୃଷ୍ଣନ 1961 ଜୁନ୍ 5 ଜନ୍ମଗ୍ରହଣ କରିଥିଲେ। 1942 ଆଜିର ଦିନରେ ବିଶିଷ୍ଟ କଜଲ ଗାୟକ ମାଷ୍ଟର ମଦନ ପରଲୋକ ଗମନ କରିଥିଲେ।

ଏଥର ଆସନ୍ତୁ ଜାଣିବା ସ୍ଥାନୀୟ ଖବର ସମ୍ପର୍କରେ। ମଣିଷର ପରିଶ୍ରମ ହିଁ ତାକୁ ପ୍ରତିଷ୍ଠିତ କରିଥାଏ। ସଫଳତା ପାଇଁ କୌଣସି ସର୍ଟକଟ୍ ନାହିଁ ବୋଲି ନୂଆପଡ଼ା ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ ସଦ୍ଭାବନା ସଭାଗୃହରେ ଆୟୋଜିତ MSME କ୍ଷେତ୍ର ଅଧୀନ ଉଦ୍ୟୋଗୀ ସଚେତନତା ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ମଧୁସୂଦନ ଦାସ ଏହା କହିଛନ୍ତି। ଏହି ଅବସରରେ ଜିଲ୍ଲାରେ ସଫଳ 10 ଜଣ ଉଦ୍ୟୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ମେରା ଯୁବା ଭାରତ କଳାହାଣ୍ଡି ଏବଂ ମା ଡୁମେରମୁଡେନ୍ ଯୁବକ ସଂଘ କାଙ୍କେରୀର ମିଳିତ ଆନୁକୂଲ୍ୟରେ ବିଶ୍ୱ ସାଇକେଲ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କାଙ୍କେରୀ ସ୍କୁଲ ପରିସରରୁ ଏକ ବିଶାଳ ସାଇକେଲ ଶୋଭାଯାତ୍ରା ବାହାରି ଛତିଶଗଡ଼ ସୀମାନ୍ତ ପର୍ଯ୍ୟନ୍ତ ଯାଇଥିଲା। ଏହି ସଚେତନତା ଅଭିଯାନରେ 100ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଯୋଗ ଦେଇଥିଲେ। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନରେ ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଦ୍ୱାରା କାର୍ଯ୍ୟାନ୍ୱିତ ଆଡାପ୍ଟ 4R ପ୍ରକଳ୍ପର ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାନ୍ୱୟନ କମିଟି ବୈଠକ ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସ୍ୱଦେଶୀ ଜାଗରଣ ମଞ୍ଚ ସ୍ୱାବଲମ୍ବୀ ଭାରତ ଅଭିଯାନ କଳାହାଣ୍ଡି ଜିଲ୍ଲା ପକ୍ଷରୁ ପ୍ରଶିକ୍ଷଣ ଓ ବିଚାର ବର୍ଗ ଅନୁଷ୍ଠିତ ହୋଇଯାଇଛି। ହିମାଚଳ ପ୍ରଦେଶର ଡେଲହାଉସିଠାରେ ଅନୁଷ୍ଠିତ 35ତମ ଉତ୍ତର ପୂର୍ବ ଭାରତୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ କଳାହାଣ୍ଡିର 7 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ବିଭିନ୍ନ ବିଭାଗରେ ସ୍ୱର୍ଣ୍ଣ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରି ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି।

ଶ୍ରୋତା ବନ୍ଧୁ, ଏଥର ଆସନ୍ତୁ ଜାଣିନେବା ପାଣିପାଗ ସମ୍ପର୍କିତ ସୂଚନା। ଆଞ୍ଚଳିକ ପାଣିପାଗ ବିଭାଗ ଭୁବନେଶ୍ୱରଙ୍କର ସୂଚନା ଅନୁଯାୟୀ ରାଜ୍ୟର ବିଭିନ୍ନ ସ୍ଥାନରେ ଗୁଳୁଗୁଳି ସହିତ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି। ଅନ୍ୟପଟେ ଓଡ଼ିଶାରେ ବର୍ତ୍ତମାନ ପ୍ରାକ୍ ମୌସୁମୀର ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଜାରି ରହିଛି। କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଗୁଳୁଗୁଳି ସହିତ ବିଭିନ୍ନ ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି। ଗତକାଲି ଭବାନୀପାଟଣାଠାରେ ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଥିଲାବେଳେ ସର୍ବନିମ୍ନ ତାପମାତ୍ରା 37 ଡିଗ୍ରୀ ସେଲସିୟସ୍ ଥିଲା।

ଶ୍ରୋତାବନ୍ଧୁ, ସମୟ ହେଉଛି ସୀମାହୀନ, ତାର ଆଦି ନାହିଁ କି ଅନ୍ତ ନାହିଁ। ସେ ସବୁବେଳେ ବହିଯାଉଥାଏ ନଦୀର ଧାରା ପରି, ଯିଏ ଅଟକେ ନାହିଁ କିମ୍ବା ପଛକୁ ଫେରେ ନାହିଁ। ଏଇ ଯେମିତି ଆଜି ସମୟ ପହଞ୍ଚାଇ ଦେଲାଣି କାର୍ଯ୍ୟକ୍ରମର ଶେଷ ପାହାଚରେ, ଆଜି ପାଇଁ ବିଦାୟ ନେଉଛି। ଆସନ୍ତାକାଲି ଠିକ୍ ଏହି ସମୟରେ ଖୋଲା ଝରକ।

ଆଉ ଏକ ନୂତନ ସଂସ୍କରଣ ସହିତ ଆମେ ପୁଣି ଆସିବୁ। ଆଜିର ଦିନଟି ଆପଣ ସମସ୍ତଙ୍କ ପାଇଁ ଶୁଭଙ୍କର ହେଉ ଏହି କାମନା ସହିତ କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ଉପସ୍ଥାପନାରେ ଥିଲି ଅଳକା ନାୟକ। ନମସ୍କାର।

ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ସମୟ ଦିନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଦିନ 12:00 ଲୋକଗୀତ କ୍ରମରେ ଶୁଣିବେ ପାଲା, ପରିବେଷଣ କରିବେ ଦୋଳମଣି ଦଣ୍ଡସେନା ଓ ସାଥୀ। ସୁଗମ ସଙ୍ଗୀତ ଦିନ 12:30 ଶିଳ୍ପୀମାନେ ହେଲେ ନିଶିଗନ୍ଧା ଶତପଥୀ, ଗୋପାଳକୃଷ୍ଣ ବେହେରା, ମୀନା ମହାପାତ୍ର ଏବଂ ଉପେନ୍ଦ୍ର କୁମାର ମିଶ୍ର। ଚାଷର କଥା ଦିନ 2:10। ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦରେ ଆଧାରିତ କାର୍ଯ୍ୟକ୍ରମ ବିଚିତ୍ରା ଶୁଣିବେ ଦିନ 2:20। ହିନ୍ଦୀ କଥାଚିତ୍ରର ଗୀତ ଦିନ 2:45। ଏଥିଲା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। ଆମର ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଦିନ 12:00। ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 12:00। ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଟ୍ ୱେଭ୍‌ରେ 248 ମିଟର ତଥା 1206 କିଲୋୱାଟ୍ସ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଜରେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ଲୋକଗୀତ କ୍ରମରେ ପାଲା, ପରିବେଷଣ କରୁଛନ୍ତି ଶିଳ୍ପୀ ଦୋଳମଣି ଦଣ୍ଡସେନା ଏବଂ ସାଥୀ।

ପଣ୍ଡିତେ ହା ହା କୃଷ୍ଣଙ୍କ ଉଦ୍ଦେଶ୍ୟରେ ଦୁଃଖିତ ହେଇକି ରାଧା ନିଜର ମନର ଦୁଃଖକୁ ଜଣାଉଛନ୍ତି। ଏଇ କଥାକୁ ଅନ୍ତର୍ଯ୍ୟାମୀ ନାରାୟଣ ମନ ମଧ୍ୟ।

ଯୋଉ ଗୋପର ଗୋପାଳ ଗୋପାଳୁଣୀ ମାନେ ରାଧାଙ୍କୁ କଳଙ୍କିନୀ ବୋଲି କହୁଛନ୍ତି, ମୁଁ ମାୟା କରିବି ସେଇ ଗୋପର ଗୋପାଳ ଗୋପାଳୁଣୀ ମାନଙ୍କର, ତାଙ୍କର ଦମ୍ଭ ତାଙ୍କ

ସାଙ୍ଗେ ତାଙ୍କ ଦେହକୁ ଜ୍ୱର ଆସିକି ପହଞ୍ଚିଗଲା, ଦେହ ତାଙ୍କର କମ୍ପିବାକୁ ଲାଗିଲା, ଅଧର ତାଙ୍କର ଧରିବାକୁ ଲାଗିଲା। ତାହାକୁ ଦେଖିକିରି ଯଶୋଦା

କହିଲେ ଧନରେ ଏତର ଦେହ କାହିଁକି କମ୍ପୁଛି। କୃଷ୍ଣ କହିଲେ ମା ଲୋ ମତେ ଆଜି କମ୍ପମାନ କରୁଛି ଜ୍ୱର, ଏ ଜ୍ୱରଟା ମୋର ଦେହକୁ ଥରେଇ ଦେଉଛି। ଅତି ଶୀଘ୍ର କୌଣସି ଗୋଟେ ଗୁଣି ଗାରିଡ଼ି ଡାକି ଆଣ, କୌଣସି ଗୋଟେ ବଦ ଡାକି ଆଣ, ଯିଏକି ମୋର ଦେହକୁ ଭଲ କରିଦେବ। ଏଇ କଥା ଶୁଣିବା ମାତ୍ରକେ ଯଶୋଦା ଅଧୀରା ହେଇକି ଯାଇକି ନନ୍ଦଙ୍କୁ

ଯେତେବେଳେ ଏଇ କଥା ନନ୍ଦ ରାଜା ଶୁଣିଛନ୍ତି ଅତ୍ୟନ୍ତ ବିକଳିତ ହେଇକି ନନ୍ଦ ରାଜା ଉପନନ୍ଦକୁ କହିଲେ ଯେ ଅତି ଶୀଘ୍ର କୌଣସି ଗୋଟେ ଗୁଣିଗାରିଣୀ ଡାକି ଆଣିବା ପାଇଁ ସାଙ୍ଗେ ସାଙ୍ଗେ ଉପନନ୍ଦ ଯାଇକି ଗୁଣିଗାରିଣୀ ମାନଙ୍କୁ ଡାକି ଆଣିଛି। ପଣ୍ଡିତ ଗୁଣିଆ ମାନେ ଆସିକି କୃଷ୍ଣଙ୍କୁ ଭଲ ହେବା ପାଇଁ ଝଡ଼ା ଫୁଙ୍କା କରିଛନ୍ତି। ମାତ୍ର ଏ ତ ହଉଛି ଭଗବାନଙ୍କର ମାୟା, ଯେତେ ପ୍ରକାର ଗୁଣିଆ ଆସିକି ଫୁଙ୍କିଲେ ମଧ୍ୟ କୃଷ୍ଣଙ୍କର ଦେହଟା ଭଲ ହେଲା ନାହିଁ। ଏ ସରିଗଲା ଗୁଣିଗାରେଡ଼ି ତନ୍ତ୍ର ମନ୍ତ୍ର ବ୍ୟାପାର

ସମସ୍ତେ ପରସ୍ପର ମୁହଁକୁ ଅନେଇ ଅନେଇକି ଚାହିଁଛନ୍ତି, କେହି ମଧ୍ୟ କିଛି କହିପାରୁନାହାନ୍ତି, ସମସ୍ତେ ଚିନ୍ତାରେ ଚିନ୍ତିତ ହେଇକି ଅଛନ୍ତି। ଏହି ସମୟରେ ହେଲା କଣ?

0: ନାରଦ ମହର୍ଷି
1: ସେଇ ଜାଗାରେ ପହଞ୍ଚି ଗଲେ ପଣ୍ଡିତ ନାରଦଙ୍କୁ ଦେଖିକିରି ସମସ୍ତଙ୍କ ମନରେ ଗୋଟେ ଆଶା ସଞ୍ଚାର ହେଲା, କାଳେ ନାରଦ ଆସିକି କିଛି ଉପାୟ କହିବେ, ପଣ୍ଡିତ ହେଲା କଣ। ନାରଦଙ୍କୁ ଦେଖିବା ମାତ୍ରକେ ନନ୍ଦରାଜ ଯାଇକିରି ନାରଦଙ୍କର ପାଦ

0: କୃଷ୍ଣଙ୍କ ହାତର ନାଳିକୁ ଛୁଇଁ କରି ନାରଦ କହିଲେ, ହେ ନନ୍ଦ ରାଜା, ଇଏ ହଉଛି ମହାଜ୍ୱର, ଇଏ ହଉଛି କାଳ ଜମ ସଦୃଶ, ଏ ଜ୍ୱର ଯାହାକୁ ହେବ ସେ ଲୋକର ପ୍ରାଣକୁ ନ ନେଇକରି ଜ୍ୱର କେବେ ଛାଡ଼ିବ ନାହିଁ। ପଚାରିଲେ, ହେ ମହାମୁନି, ୟାର କିଛି ତ ଉପାୟ ଥିବ? ଏଇ କଥା ଶୁଣିବା ମାତ୍ରକେ ନାରଦ କହିଲେ, ହେ ନନ୍ଦ ରାଜା, ଯେ କଣ ଉପାୟ ଅଛି ଜାଣିଛ?
1: ଜାଣିଛ,
0: ଏ ସତୀ

ନାରଦ କହିଲେ ହେ ନନ୍ଦ ରାଜା, ଯଦି କୌଣସି ସତୀ ସ୍ତ୍ରୀ କଣା ମାଠିଆ ନେଇକରି ଯମୁନା ନଈରୁ ପାଣି ଆଣିକରି ସେଇ ପାଣି ଯଦି କୃଷ୍ଣ ମୁହଁରେ ଦେବ ଏବଂ ସେ ପାଣି ଯଦି କୃଷ୍ଣ ପିଇବେ ତାହେଲେ ହୁଏତ ଏ କାଳ ଜଳ ଛାଡ଼ିଯିବ। ସବୁ ଗୋପିନୀ ମାନେ ଛିଦ୍ର ମାଠିଆ ବା କଣା ମାଠିଆ ନେଇକି ଯମୁନାକୁ ଜଳ ଆଣିବା ପାଇଁ।

ଘଣା ମାଠିଆ ଧରିକିରି ଗୋପର ଗୋପାଳୁଣୀ ମାନେ ଯାଇକିରି ଯମୁନା କୂଳରେ ପହଞ୍ଚିଗଲେ। ପଣ୍ଡିତେ ଗଲେ ସବୁ ଯମୁନା ଜଳରେ ସେ କଣା ମାଠିଆ ବୁଡେଇ ବୁଡେଇଛନ୍ତି। ହେଲା କଣ?

ଇଏ କଣା ମାଠିଆକୁ ବୁଡେଇଲେ କଣ କଣା ମାଠିଆରେ ପାଣି ରହିବ? ଯେତେବେଳେ ପାଣି ରହିଲା ନାହିଁ, ସବୁ ଗୋପୀ ମାନଙ୍କର ମୁହଁର ତେଜଟା ମୌଳି ଯାଇଛି, ସମସ୍ତେ ମଥା ତଳକୁ କରିକି ଗୋପକୁ ଫେରି ଆସିଛନ୍ତି। ପଣ୍ଡିତ ହେଲା କଣ ଏଇ କଥା ଦେଖି ଯଶୋଦା ରାଗିଗଲେ, କହିଲେ କିରେ ଗୋପର ଗୋପିନୀ ମାନେ ତମେ ତ ନିଜକୁ ସତୀ ବୋଲି କହୁଥାଅ, ତାହେଲେ କାହିଁକି ତମେ ଯମୁନାରୁ ମାନେ ଜଳ ଆଣିକି ଆସିପାରିଲ ନାହିଁ? ଏ ଗୋପୀ ବୋଧନ ଚାହିଁ।

0: କେତେ ଦୋଷର ଝିଙ୍ଗାସ କରି କହିଲେ, ଆରେ ନୀଳକ୍ଷଣୀ ଗୋପିନୀ ମାନେ ତମେମାନେ କାହିଁକି ତାହେଲେ ଯମୁନାରୁ ଜଳ ଆଣିକି ଆସିପାରିଲ?
1: ନାଇଁ ନାଇଁ,
0: ଯଶୋଦା ମୁଖକୁ ମୁଖ ଟେକି।

0: ନାରଦଙ୍କର କଥା ଶୁଣିବା ମାତ୍ରକେ ପଣ୍ଡିତ ଯଶୋଦା ଯାଇକି ରାଧାଙ୍କୁ କହିଲେ, ରାଧା କହିଲେ ମୁଁ ତ ହଉଛି କଳଙ୍କିନୀ,
1: କଳଙ୍କିନୀ
0: ମୁଁ କଳଙ୍କିର ଜଳୁଆ ଯଦି କୃଷ୍ଣ ପିଇବେ
1: ପିଇବେ
0: ତାହେଲେ କଣ ସତରେ ଭଲ ହେବେ। ଅଭିମାନୀ ହେଇଥିବା ରାଧାଙ୍କୁ ଯଶୋଦା ବୁଝେଇ ସୁଝିକି ଯମୁନାଙ୍କୁ ପଠେଇ ଦେଲେ। ଯମୁନାକୁ ଯାଉଛନ୍ତି ରାଧା କୃଷ୍ଣଙ୍କ ନାଁକୁ ସ୍ମରଣ କରିକିରି, ପଣ୍ଡିତ କୃଷ୍ଣଙ୍କ କଥାକୁ ମନେ ପକେଇ ରାଧା ଦୁଃଖିତ ହଉଛନ୍ତି
1: ହଉଛନ୍ତି
0: ହେଲେ ଯିବାକୁ ବାଧ୍ୟ। ଯମୁନାକୁ ଯାଉଛନ୍ତି, କୃଷ୍ଣଙ୍କ ନାଁକୁ ଧରିକି ଯାଉଛନ୍ତି।
1: ଆଚ୍ଛା ଆଚ୍ଛା
0: କୃଷ୍ଣ।

ଧରିକି ଯଶୋଦା କଥା ମାନିକି ଯେତେବେଳେ ଯାଇଛନ୍ତି ରାଧା ଯମୁନା କୂଳକୁ, ସେ ଯମୁନାରୁ ସେ କଣା ମାଠିର ଜଳ ନେଇକି ଆସିଲେ, କୃଷ୍ଣଙ୍କର ମୁହଁରେ ଜଳ ଦେଇଛନ୍ତି, କୃଷ୍ଣ ସେ ଜଳ ପିଇଲା ମାତ୍ର।

ଶୁଣୁଥିଲି ଲୋକଗୀତ କ୍ରମରେ ଶିଳ୍ପୀ ତୁଳମଣି ଦଣ୍ଡସେନା ଏବଂ ସାଥୀଙ୍କ ପରିବେଷିତ ପାଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ସ ଯୋଗେ, ଏଫ୍ଏମ୍ରେ 100.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ସୁଗମ ସଙ୍ଗୀତ। ପ୍ରଥମେ ଆସନ୍ତୁ ଶୁଣିବା ଶିଳ୍ପୀ ନିଶିଗନ୍ଧା ଶତପଥୀଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ପ୍ରେମଲତା ସାମଲ।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍?
1: ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
5: ଏଥର ଆସନ୍ତୁ ଶୁଣିବା ଶିଳ୍ପୀ ଗୋପାଳକୃଷ୍ଣ ବେହେରାଙ୍କ କଣ୍ଠରେ ଏହି ଗୀତଟି। ଗୀତ ରଚନା କରିଛନ୍ତି ସୁଭାଷ ଚନ୍ଦ୍ର ବିଶୀ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଆସନ୍ତୁ ଶୁଣିବା ଶିଳ୍ପୀ ମୀନା ମହାପାତ୍ରଙ୍କ କଣ୍ଠରେ ପରବର୍ତ୍ତୀ ଗୀତଟି। ଗୀତ ରଚନା କରିଛନ୍ତି ସୁବାସ ଚନ୍ଦ୍ର ବିଶୋଇ।

0: AIR at 90.
1: ଏଥର ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତଟି। ଶିଳ୍ପୀ ଉପେନ୍ଦ୍ର କୁମାର ମିଶ୍ରଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ସୁରେଶ ବଳବନ୍ତ ରାୟ।

ଶୁଣୁଛନ୍ତି ଶେଷ ଗୀତଟି ଦ୍ୱୈତକଣ୍ଠରେ ଗାଇଛନ୍ତି ଶିଳ୍ପୀ ଉପେନ୍ଦ୍ର କୁମାର ମିଶ୍ର ଏବଂ ମୀନା ମହାପାତ୍ର। ଗୀତ ରଚନା କରିଛନ୍ତି ସୁରେଶ ବଳବନ୍ତ ରାୟ।

ଶୁଣୁଥିଲି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ସମୟ ଦିନ ଗୋଟାଏ ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ହିନ୍ଦୀରେ ସମ୍ବାଦ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛିକ୍ଷଣ ମଧ୍ୟରେ

0: ଆକାଶବାଣୀ ଭବାନୀପାଟଣା, ଏଥର ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଚାଷର କଥା।
1: ଆମର ଅଞ୍ଚଳରେ ଖୁବ୍ ଗୁଡ଼ା ଏନ୍ତା ଚାଷୀ ଭାଇମାନେ ଅଛନ୍ ଯିଏମାନେ ଏବେ ତକ ବି ପୁରୁଣାକାଲିଆ ଢାଞ୍ଚାରେ ଚାଷମାନେ କରୁଛନ୍, ଯାହାଥିର୍ ଲାଗି ସେମାନଙ୍କର ଚାଷନେ ପରିଶ୍ରମ ହିସାବନେ ଲାଭ ନେଇ ପାର୍ବାର। ଏଥିର୍ ଲାଗି ସେମାନେ ଚାଷ କଲାବେଲ୍କେ ନୂଆ ପଦ୍ଧତିମାନେ କର୍ବାକେ ପଡ଼୍ବା। ସେ ଭିତରୁ ଗୋଟେ ହେଲା ଚାଷ କର୍ବାର ଆଗ୍ନୁ ମାଟ୍ର ପରୀକ୍ଷା କର୍ବାର୍ଟା। ଆମେ ଯଦି ମାଟ୍ ପରୀକ୍ଷା କର୍ମା ବେଲେ ଜାଣିପାର୍ମା ଯେ ଆମର୍ ଜମିର୍ ମାଟ୍ କେନ୍ତା ରକମର ମାଟ୍ ଆରୁ ସେଥି କାଣା କାଣା ଖରାପ ଆରୁ ଭଲ ଗୁଣମାନେ ଅଛେ। ଭଲ ଗୁଣ ଥିଲେ ତ ଭଲ କଥା, ଆରୁ ଯଦି ସେଥି ଖରାପ ଗୁଣମାନେ ବି ଅଛେ ସେଥିର୍ ଲାଗି କିଛି ବୁଦ୍ଧିବାଟ କର୍ବାକେ ପଡ଼୍ବା। ଖରାପ ଗୁଣ ବେଲେ ଜହ କରି ଆମେ ଅମ୍ଳ ଆରୁ କ୍ଷାର ଗୁଣକେ ବୁଝିଥିସୁଁ। ତାର୍ ମାନେ ହେଲା ମାଟ୍ନେ ଅଧିକ ଲେଖା ଅମଲ ଆରୁ କ୍ଷାର ଗୁଣ ଥିବାରଟା। ମାଟ୍ନେ ଏଇଟା ମାନେ ଖୁବ୍ ରହିଲେ ଗଛର ଚେର ଭଲ କରି ବଢି ନେଇ ପାରେ ଆରୁ କେତେ କେତେ ବେଲେ ତ ଏଟାକେ ସହି ନେଇ ପାରିକରି ଚେର ମରିଫୁନି ଯାଏସି। ଚେର ମରିଲେ ଆର୍ ଗଛ କାଁଟା ବସିତା। କ୍ଷାରୀୟ ମାଟିନେ ଗୋଟେ ଅସୁବିଧା ହେସି ଯେ ଏଇଟା ମାନଙ୍କର ଭିତରେ ନେ ଜୋଟ ନେ ଖାଇକରି ମାଟ ମାନେ ଗୋଟେ ଠାନେ ନେଇ କରି ଅଲଗା ଅଲଗା ହେବାର୍କେ ଲାଗସନ୍, ଯାହାଥିର୍ ଲାଗି ଚେର ବଢ଼ବାର୍ ଲାଗି ଖୁବ୍ ଅସୁବିଧା ହେଇଥିସି। ଅମ୍ଳୀୟ ମାଟ୍ନେ କ୍ୟାଲସିୟମ ଆର ମାଗ୍ନେସିୟମ ମାନେ ଖୁବ୍ କମ୍ ଥିସି, ହେଥିର୍ ଲାଗି ଏନ୍ତା ମାଟ୍ନୁ ଗଛ୍କେ କମ୍ ପରିମାଣରେ ଇଟା ମାନେ ମିଳିଥିସି। ଫସ୍ଫରସ୍ ବି ଯେନ୍ତା ହିସାବନେ ଅମ୍ଳୀୟ ମାଟ୍ନେ ଥିସି ତାକେ ଗଛର ଚେର ନେଇ ନିପାରେ, ତ ଗଛ ଲାଗି ଇ ତିନିଟା ଜିନିଷ ଦରକାର ହିସାବରେ ନେଇ ମିଲି ପାରିକରି ତାର ବଦଲା ଆଲୁମିନିୟମ ଲୁହା ମାଙ୍ଗାନିଜ ଦସ୍ତା ଏନ୍ତା ଭଳିଆ ବିଶ ଜିନିଷ ମାନେ ମାଟ୍ନୁ ମିଳିଥିସି। ଇଥିନୁ ଆମେ ଜାଣିଲୁ ଯେ ମାଟ ଅମ୍ଳୀୟ କି କ୍ଷାରୀୟ ହେଲେ କେତେଟା ଖାଦ୍ୟର ଅଭାବ ହେବାର ସନେ କେତେ ବିଷ ଫୁନି ମିଶିଥିସି, ହେଥିଲାଗି ଏନ୍ତା ମାଟ ମାନକେ ଶୋଧକ ବ୍ୟବହାର କରିକରି ଅମଲ ଆରୁ କ୍ଷାରୀୟ ଗୁଣ କମେଇବାକେ ପଡ଼୍ବା। ମାଟ୍ର ଅମଲ ଗୁଣକେ କମାବାର୍ ଲାଗି ମାଟ୍ନେ ଚୁନ୍ ଜାତିର ଜିନିଷ ମାନକେ ମିଶାମା, ଯେନ୍ତାକି ଗୁଣ ଚୁନ୍ ପଥର, ଗୁଣ ଚୁନ୍ ଲୁହା କାରଖାନାର ବଲଗିଲାଟା ଜିନିଷ ଆରୁ କାଗଜ କଲର ବଲଗିଲା ଜିନିଷ ଏନ୍ତା ସବୁ। ଚୁନ୍ ଥିବାର ଜିନିଷ ବ୍ୟବହାର କଲେ ମାଟ୍ର ଦାନା ହେବାର ନେ ସାହାଯ୍ୟ ହେଇଥିସି। ଫସଲକେ ଦରକାର ହିସାବନେ କ୍ୟାଲସିୟମ ଆରୁ ମାଗ୍ନେସିୟମ ବି ମିଳିପାରସି। ଚନା ଗଛ ମାନକେ ଇଟା ମାନଙ୍କର ଲାଗି ଅଧିକ ଗଏଣ୍ଟ ବାନ୍ଧସି, ଯାଏ କାଜେ କି ଫଲ ବି ଜହ ହେସି। ଇଟା ମାନକେ ଛାଡ଼ିଦେଲେ ଅଲଗା କେତେ ଗୁଡ଼ା ଖାଦ୍ ବି ମିଳିଥିସି ଗଛକେ। ମାଟ୍ ନେ କେତେ ଚୁନ୍ ଦେମା ସେଟା ଆମେ ମାଟ୍ ପରୀକ୍ଷା କଲା ଉତାରୁ ଅମଲ ଭାଗ କେତେ ଅଛେ ତାହାକେ ଦେଖିକରି ବ୍ୟବହାର କର୍ମା। ବାଲିଆ ମାଟ୍ ନେ ଅମଲ ଭାଗ 4.5-5 ଥିଲେ ଏକର ପିଛା 300 kg, 5.5-6.5 ଥିଲେ 400 kg ଚୁନ୍ ଦେମା। ପଟୁ ମାଟ୍ର ଲାଗି 4.5-5 ଥିଲେ 1200 kg, 5.5-6.5 ଥିଲେ 1400 kg, ଦୋର୍ସା ମାଟ୍ନେ 4.5-5 ଥିଲେ 800 kg, 5.5-6.5 ତକ ଥିଲେ 1000 kg ଚୁନ୍ ବ୍ୟବହାର କର୍ମା। ମାତ୍ର ଗୋଟେ କଥା ଆମକେ ଧ୍ୟାନ ଦେବାକେ ପଡ଼୍ବା ଯେ ଅଧିକ ଚୁନ୍ କେତେବେଲେ ବି ନେଇ ଦେମା। ମଞ୍ଜି ବୁନ୍ବାର 15 ଦିନ ଆଗ୍ନୁ ଚୁନ୍ ବ୍ୟବହାର କର୍ବାର କଥା। ଚୁନ୍ ଦେବାର ଉତାରୁ ସାଙ୍ଗେ ସାଙ୍ଗେ ମଞ୍ଜି ବୁନ୍ଲେ ମଞ୍ଜି ସନେ ଚୁନ୍ ଲାଗିକରି ମଞ୍ଜି ଖରାପ ହେବାର ସଙ୍ଗେ ଛୋଟ ଗଛର ଚେର ମାନେ ବି କୁଇ ଯାଏସି। ଚୁନ୍ ଦେଲା ବେଲ୍କେ

0: ଆମେ ନାଲି କରି କରି ଦେମା ଆର୍ ତାର୍ ଉପରେ ନେ ମାଏଟ୍ ଢାବି ଢାବି ଦେମା। କ୍ଷାର ମାଏଟ୍ର ସୋଡ଼ା ଗୁଣ୍କେ କମାବାର୍ ଲାଗି ଆମେ ଗନ୍ଧକ ଗୁଣ୍ କି ଜିପ୍ସମ୍ ବ୍ୟବହାର କର୍ମା। ଇଟା ମାନ୍କେ ଦେଲା ଉତାରୁ ମାଏଟ୍ ନେ ପାନ୍ ମଡ଼େଇ ଦେଲେ ପାନ୍ ସନେ ମିଶିକରି ସୋଡ଼ା ଭାଗ ମାଏଟ୍ ତଲ୍କେ ପଲାସି। କ୍ଷାର ଅଂଶ କମେଇବାର୍ ଲାଗି ଆମେ ପ୍ରତିବର୍ଷ ଜମିନେ ଆମୋନିୟମ୍ ସଲ୍ଫେଟ୍ କି ଆମୋନିୟମ୍ ସଲ୍ଫେଟ୍ ନାଇଟ୍ରେଟ୍ ସାର ବ୍ୟବହାର କଲେ ବି ମାଟିର କ୍ଷାରୀୟ ଗୁଣ ଧୀରେ ଧୀରେ କରି କମିଯିବା। ତ ଏବେ ଆମେ ଜାଣିପାରିଲୁ ଯେ ମାଏଟ୍କେ କେନ୍ତା କରି ଶୋଧନ କର୍ମା। ଇତାକେ ହେଜି କରି ଚାଷ କରବାର ଆଗ୍ନୁ କାମେ ଲଗାଲେ ଆମର୍ ଚାଷ ଆଗଠାନୁ ଅଧିକ ଭଲ୍ ହେଇପାର୍ବା।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଚାଷର କଥା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ନିମନ୍ତେ କେତେକ ସତର୍କମୂଳକ ସୂଚନା। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତାଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ORS ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି ଘୋଳଦହି ତୋରାଣି ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା କଫି ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା ଜୋତା ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12 ଠାରୁ ଦିନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ଓ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ ଏବଂ ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସୂଚନାଟି ଏତିକିରେ ଶେଷ ହେଲା।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।
1: ଆଚ୍ଛା ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ପ୍ରଚାର କରୁଛୁ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦକୁଣି କାର୍ଯ୍ୟକ୍ରମ ବିଚିତ୍ରା। ବିଚିତ୍ରା କାର୍ଯ୍ୟକ୍ରମରେ ପ୍ରଥମେ ଆସନ୍ତୁ ଶୁଣିବା ଶିଳ୍ପୀ ବିଜୟ କୁମାର ମହାପାତ୍ରଙ୍କ କଣ୍ଠରେ ଓଡ଼ିଶୀ ପୁରାତନ ରଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଆସନ୍ତୁ ଶୁଣିବା ପଲ୍ଲୀ ଗୀତ, ଶିଳ୍ପୀ ତୃପ୍ତି ଦାସଙ୍କ କଣ୍ଠରେ ପୁରାତନ ରଚନା।

ଶୁଣୁଥିଲି ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦକୁ ନେଇ କାର୍ଯ୍ୟକ୍ରମ ବିଚିତ୍ରା ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ସମୟ ଦିନ 1:50। ପରବର୍ତ୍ତୀ ପ୍ରସାରଣ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ରହିଛି ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ତାପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ରିଲି କରି ଶୁଣେଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ఆకాశవాణి. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ସୁରତ ଓ ଦମନ ଗସ୍ତରେ ଯାଇ ଆଜି 21,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ. ଭାରତର 100ତମ ରାମସାସ୍ଥଳୀ ଭାବେ ଉତ୍ତରପ୍ରଦେଶର ଜୟପ୍ରକାଶ ନାରାୟଣ ପକ୍ଷୀ ଅଭୟାରଣ୍ୟକୁ ମିଳିଲା ମାନ୍ୟତା. ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କଲା ରିଜର୍ଭ ବ୍ୟାଙ୍କ. ରେପୋ ହାର 5.25%ରେ ଅପରିବର୍ତ୍ତିତ. 65 ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଆସନ୍ତା 23 ତାରିଖରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି. ଏବଂ ବିଶ୍ୱ ପରିବେଶ ଦିବସ ଅବସରରେ ପରିବେଶ ସୁରକ୍ଷାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ସୁରତ ଓ କେନ୍ଦ୍ରଶାସିତ ଅଞ୍ଚଳ ଦମନ ଗସ୍ତରେ ଯାଇ 21,770 କୋଟି ଟଙ୍କାରୁ ଅଧିକ ବ୍ୟୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ. ଶ୍ରୀ ମୋଦି ପ୍ରଥମେ ହାଜରା ଗସ୍ତ କରି ଶିଳ୍ପ ଓ ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିବା ପରେ ଏକ ଜନସମାବେଶକୁ ଉଦ୍ବୋଧନ ଦେବେ. ଦମନରେ ପହଞ୍ଚି ପ୍ରଧାନମନ୍ତ୍ରୀ ନମୋ ବିମାନବନ୍ଦରର ନୂତନ ଟର୍ମିନାଲ କୋଠା ଓ ଅତ୍ୟାଧୁନିକ ନମୋ ହସ୍ପିଟାଲର ଉଦ୍ଘାଟନ କରିବେ. ଏହାସହ ପ୍ରଧାନମନ୍ତ୍ରୀ ଆଇକନିକ୍ ବ୍ରିଜ୍, ଦମନ ସମ୍ମେଳନ କେନ୍ଦ୍ର ଏବଂ ନିଫ୍ଟ କ୍ୟାମ୍ପସ୍ର ଶିଳାନ୍ୟାସ କରିବେ. ଲାକ୍ଷାଦ୍ୱୀପରେ ସାମୁଦ୍ରିକ ବିକାଶ ନିମନ୍ତେ 885 କୋଟି ଟଙ୍କାର ବନ୍ଦର ପ୍ରକଳ୍ପର ମଧ୍ୟ ଶ୍ରୀ ମୋଦି ଶିଳାନ୍ୟାସ କରିବେ. ଏହି ପ୍ରକଳ୍ପ ଦ୍ୱାରା କାଲ୍ପେନି ଓ କଦମତ୍ ଦ୍ୱୀପରେ ବହୁମୁଖୀ ଜେଟି ନିର୍ମାଣ ଦ୍ୱାରା ବୃହତ୍ ଯାତ୍ରୀ ଓ କ୍ରୁଜ୍ ଜାହାଜର ଯାତାୟାତ ସୁବିଧା ସମ୍ଭବ ହୋଇପାରିବ. ଉତ୍ତରପ୍ରଦେଶର ବାଲିଆସ୍ଥିତ ଜୟପ୍ରକାଶ ନାରାୟଣ ପକ୍ଷୀ ଅଭୟାରଣ୍ୟକୁ ଭାରତର 100ତମ ରାମସାର ସ୍ଥଳୀ ଭାବେ ମାନ୍ୟତା ମିଳିଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି. ଏହି ସଫଳତା ନେଇ ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ଦେଶର ପ୍ରାକୃତିକ ପରିବେଶ ଓ ଆର୍ଦ୍ରଭୂମି ସଂରକ୍ଷଣ ପ୍ରତି ଭାରତର ଦୃଢ଼ ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି. ବୈଜ୍ଞାନିକ ପଦ୍ଧତି, ନବସୃଜନ, ଜନସଚେତନତା ଓ ଜନଭାଗିଦାରୀ ମାଧ୍ୟମରେ ଆର୍ଦ୍ରଭୂମି ସଂରକ୍ଷଣକୁ ସୁଦୃଢ଼ କରାଯାଉଥିବା ସେ କହିଛନ୍ତି. କର୍ଣ୍ଣାଟକରେ ଜଳସମ୍ପଦ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡି ଦାୟିତ୍ୱ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରି ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି. ସେ କହିଛନ୍ତି ବେଙ୍ଗାଲୁରୁ ବିକାଶ ବିଭାଗ ଦିଆଯିବ ବୋଲି ତାଙ୍କୁ ପୂର୍ବରୁ ପ୍ରତିଶ୍ରୁତି ମିଳିଥିଲା. ତେବେ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏହି ବିବାଦର ସମାଧାନ କରାଯିବ ବୋଲି କହିଛନ୍ତି. ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା କରି ରେପୋ ହାରକୁ 5.25%ରେ ଅପରିବର୍ତ୍ତିତ ରଖିଛନ୍ତି. ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ମୁଦ୍ରାନୀତି କମିଟି ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନେଇଛି. ସ୍ଥାୟୀ ଜମା ସୁବିଧା ହାର 5% ଏବଂ ମାର୍ଜିନାଲ ଷ୍ଟାଣ୍ଡିଂ ଫ୍ୟାସିଲିଟି ହାର ଓ ବ୍ୟାଙ୍କ ହାର 5.5%ରେ ବଳବତ୍ତର ରହିଛି.

ବ୍ୟାଙ୍କ ଚଳିତ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ଆକଳନକୁ 6.9%ରୁ 6.6%କୁ ହ୍ରାସ କରିଛି। ଅନ୍ୟପକ୍ଷରେ ମୁଦ୍ରାସ୍ଫୀତି ଆକଳନକୁ 4.6%ରୁ 5.1%କୁ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତିକୁ ସ୍ୱାଗତ କରି ଶିଳ୍ପ ସଂଗଠନ ଆସୋଚାମ୍ କହିଛି, ରେପୋ ହାର ଅପରିବର୍ତ୍ତିତ ରହିବା ଅଭିବୃଦ୍ଧି ଏବଂ ବ୍ୟବସାୟିକ ମନୋଭାବକୁ ସୁଦୃଢ଼ କରିବ। ଆସୋଚାମ୍ର ମହାସଚିବ ସୌରଭ ସାନ୍ୟାଲ କହିଛନ୍ତି, ଏହା ଅର୍ଥନୈତିକ ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ମଧ୍ୟରେ ସନ୍ତୁଳିତ ଦୃଷ୍ଟିଭଙ୍ଗୀକୁ ପ୍ରତିଫଳିତ କରୁଛି। ବିଦେଶୀ ପୁଞ୍ଜି ନିବେଶକଙ୍କ ପାଇଁ କେନ୍ଦ୍ର ସରକାର ସରକାରୀ ନିବେଶରୁ ମିଳୁଥିବା ପୁଞ୍ଜି ଲାଭ ଓ ସୁଧ ଆୟ ଉପରେ ଟିକସ ଛାଡ଼ ଘୋଷଣା କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ବ୍ୟବସ୍ଥା ଚଳିତ ବର୍ଷ April 1ରୁ ପିଛିଲା ଭାବେ ଲାଗୁ ହେବ। ଏହାଦ୍ୱାରା ଦୀର୍ଘମିଆଦୀ ବିଦେଶୀ ପୁଞ୍ଜି ପ୍ରବାହ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ଫଳାଫଳ ପରବର୍ତ୍ତୀ ଅଭିଯୋଗ ନିରାକରଣ ପ୍ରକ୍ରିୟାରେ 70,000ରୁ ଅଧିକ ଆବେଦନ ମିଳିଛି। ଏଥିରେ 7,314 ମାର୍କ

ମନୋଭାବକୁ ସୁଦୃଢ଼ କରିବ। ଆସୋଚାମ୍ର ମହାସଚିବ ସୌରଭ ସାନ୍ୟାଲ କହିଛନ୍ତି, ଏହା ଅର୍ଥନୈତିକ ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ମଧ୍ୟରେ ସନ୍ତୁଳିତ ଦୃଷ୍ଟିଭଙ୍ଗୀକୁ ପ୍ରତିଫଳିତ କରୁଛି। ବିଦେଶୀ ପୁଞ୍ଜି ନିବେଶକଙ୍କ ପାଇଁ କେନ୍ଦ୍ର ସରକାର ସରକାରୀ ନିବେଶରୁ ମିଳୁଥିବା ପୁଞ୍ଜି ଲାଭ ଓ ସୁଧ ଆୟ ଉପରେ ଟିକସ ଛାଡ଼ ଘୋଷଣା କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ବ୍ୟବସ୍ଥା ଚଳିତ ବର୍ଷ ଏପ୍ରିଲ ପହିଲାରୁ ପିଛିଲା ଭାବେ ଲାଗୁ ହେବ। ଏହାଦ୍ୱାରା ଦୀର୍ଘମିଆଦୀ ବିଦେଶୀ ପୁଞ୍ଜି ପ୍ରବାହ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ଫଳାଫଳ ପରବର୍ତ୍ତୀ ଅଭିଯୋଗ ନିରାକରଣ ପ୍ରକ୍ରିୟାରେ 70,000 ଅଧିକ ଆବେଦନ ମିଳିଛି। ଏଥିରେ 7,314 ମାର୍କ ଯାଞ୍ଚ ଏବଂ 63,000 ଅଧିକ ପୁନଃ ମୂଲ୍ୟାୟନ ଆବେଦନ ସାମିଲ ରହିଛି। ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥାକୁ ନେଇ ସମାଲୋଚନା ହେବା ପରେ ଏହାର କାର୍ଯ୍ୟକାରିତା ନେଇ କେନ୍ଦ୍ର ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ 23 ଦ୍ୱିତୀୟ ବେସାମରିକ ସମ୍ମାନ ସମାରୋହରେ ଚଳିତ ବର୍ଷ ପାଇଁ 65 ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ମୋଟ 131 ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ ମିଳିଛି। ଏଥିରେ 5 ପଦ୍ମ ବିଭୂଷଣ, 13 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ରହିଛି। ପ୍ରଥମ ବେସାମରିକ ସମ୍ମାନ ପ୍ରଦାନ ସମାରୋହରେ ଗତ ମାସରେ ରାଷ୍ଟ୍ରପତି 66 ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଆସନ୍ତାକାଲି ବିକଶିତ ଭାରତ ପାଇଁ ଯୁବପିଢ଼ି ମାଇ ଭାରତ ୟୁଥ୍ କନ୍ଭେନ୍ସନ୍ ଅନୁଷ୍ଠିତ ହେବ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ୟୁବା ଭାରତ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। ଦେଶର ବିଭିନ୍ନ ପ୍ରାନ୍ତରୁ 6,000 ଅଧିକ ଯୁବ ପ୍ରତିନିଧି ଏଥିରେ ଯୋଗଦେବେ। କର୍ମଚାରୀ ରାଜ୍ୟ ବୀମା ନିଗମ ESIC ପକ୍ଷରୁ 2026-27 ଶିକ୍ଷାବର୍ଷ ପାଇଁ ବୀମାଭୁକ୍ତ କର୍ମଚାରୀଙ୍କ ସନ୍ତାନ କୋଟାରେ MBBS, BDS ଓ BSc ନର୍ସିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ଆହ୍ୱାନ କରାଯାଇଛି। ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି କୋଟାରେ ମୋଟ 783 ଆସନ ସଂରକ୍ଷିତ ରହିଛି। ଦେଶର 22 ମେଡିକାଲ, ଡେଣ୍ଟାଲ ଏବଂ ନର୍ସିଂ ପ୍ରତିଷ୍ଠାନରେ 695 MBBS, 28 BDS ଓ 60 BSc ନର୍ସିଂ ଆସନ ରହିଛି। ଏହିସବୁ ଆସନରେ କେନ୍ଦ୍ରୀୟ କାଉନ୍ସେଲିଂ ପ୍ରକ୍ରିୟା ମାଧ୍ୟମରେ ନାମଲେଖା କରାଯିବ। ବିହାର ପାଟନା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ମୀନାକ୍ଷୀ ମଦନ ରାୟ ଆଜି ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନେନ ପାଟନାର ଲୋକଭବନରେ ଆୟୋଜିତ ସମାରୋହରେ ଜଷ୍ଟିସ୍ ରାୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। 29 ଜାତୀୟ ଇ ଗଭର୍ଣ୍ଣାନ୍ସ 2026 ପୁରସ୍କାର ଘୋଷଣା କରାଯାଇଛି। କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ 7 ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ଇ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ ତଥା ପ୍ରତିଷ୍ଠାନଗୁଡ଼ିକୁ 17 ପୁରସ୍କାର ପ୍ରଦାନ କରାଯିବ। ସେଥିମଧ୍ୟରେ 10 ସ୍ୱର୍ଣ୍ଣ, 6 ରୌପ୍ୟ ଏବଂ 1 ଜୁରି ପୁରସ୍କାର ଅନ୍ତର୍ଭୁକ୍ତ। ଦେଶବ୍ୟାପୀ ଇ ପ୍ରଶାସନ ପଦକ୍ଷେପର ସଫଳ କାର୍ଯ୍ୟାନ୍ୱୟନର ସ୍ୱୀକୃତି ଏବଂ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ପଞ୍ଜାବ ରାଜ୍ୟ ମହିଳା ଆୟୋଗ ଲୁଧିଆନାରୁ 9 ବାଳିକା ନିଖୋଜ ଘଟଣାର ନିଜ ଆଡ଼ୁ ତଦନ୍ତ ଆରମ୍ଭ କରିଛି। ଆୟୋଗର ଅଧ୍ୟକ୍ଷା ରାଜଲାଲି ଗିଲ୍ ଲୁଧିଆନା ପୁଲିସ୍ କମିଶନରଙ୍କୁ ଆସନ୍ତା 8 ସୁଦ୍ଧା ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତ ମାସରେ ଲୁଧିଆନାରୁ 9 ବାଳିକା ନିଖୋଜ ହୋଇଯାଇଥିଲେ। ଆମେରିକା ଓ ଇରାନ ମଧ୍ୟରେ ପରମାଣୁ ପ୍ରସଙ୍ଗକୁ ନେଇ କୂଟନୈତିକ ଆଲୋଚନା ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନକୁ କୌଣସି ପରିସ୍ଥିତିରେ ପରମାଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ। ଶ୍ରୀ ଟ୍ରମ୍ପ କହିଛନ୍ତି, ପରମାଣୁ ନିରସ୍ତ୍ରୀକରଣ ନେଇ ଆମେରିକା ଗୁରୁତ୍ୱ ପ୍ରଦାନ କରୁଛି ଏବଂ ଉଭୟ ଦେଶ ମଧ୍ୟରେ କୌଣସି ପ୍ରକାରର ଚୁକ୍ତି ଏହା ଉପରେ ନିର୍ଭର କରିବ। ଅନ୍ୟପକ୍ଷରେ ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟ ଏବଂ ରିପବ୍ଲିକାନ୍ ନେତାମାନେ କହିଛନ୍ତି, ଚୀନ୍ ଉପରେ ଆର୍ଥିକ ନିର୍ଭରଶୀଳତା ହ୍ରାସ କରିବାରେ ଆମେରିକା ଉଲ୍ଲେଖନୀୟ ପ୍ରଗତି କରିଛି। ଚୀନ୍ ସହ ବାଣିଜ୍ୟ ନିଅଣ୍ଟ ଗତବର୍ଷ 32% ହ୍ରାସ ପାଇଥିବା ସେମାନେ କହିଛନ୍ତି। ଭାରତ ବ୍ରିଟେନ୍ ଦୃଷ୍ଟିକୋଣ 2035 ସମୀକ୍ଷା କରିବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀରେ ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ବ୍ରିଟେନ୍ର ବୈଦେଶିକ ସଚିବ ୟେଭେଟ୍ କୁପର ବୈଠକରେ ଯୋଗ ଦେଇଥିଲେ। ଉଭୟ ନେତା ଅଭିବୃଦ୍ଧି, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ, ପ୍ରତିରକ୍ଷା ଏବଂ ସୁରକ୍ଷା, ଜଳବାୟୁ ଏବଂ ସ୍ୱଚ୍ଛ ଶକ୍ତି ଓ ଶିକ୍ଷା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ସାରା ବିଶ୍ୱରେ ପରିବେଶ ସୁରକ୍ଷା ଦିଗରେ ସଚେତନ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ପ୍ରକୃତିରୁ ପ୍ରେରଣା ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ ର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିଲେ ଭାରତୀୟ ରିଜର୍ଭ ବ୍ୟାଙ୍କ। ପୁରୀଠାରେ ଚାଲିଥିବା ତିନିଦିନିଆ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 11 ବିଷୟରେ ହୋଇଛି ଆଲୋଚନା ଏବଂ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ପାଇଁ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। 1973 ପ୍ରତିବର୍ଷ ଜୁନ୍ 5 ଏହି ଦିବସ ପାଳନ କରାଯାଇଥାଏ। ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରକୃତିର ସୁରକ୍ଷା, ସ୍ୱଚ୍ଛ ଶକ୍ତିର ବ୍ୟବହାର, ସବୁଜ ଜୀବନଶୈଳୀ ଏବଂ ଏକ ସୁରକ୍ଷିତ ପୃଥିବୀ ଗଠନ ପାଇଁ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଭୁବନେଶ୍ୱର ଲୋକସେବା ଭବନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତିରୁ ପ୍ରେରଣା ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ ଶୀର୍ଷକ ଆଲୋଚନାଚକ୍ରରେ ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ, ଏକ

ସବୁଜ ସ୍ୱଚ୍ଛ ଓ ଜଳବାୟୁ ସହନଶୀଳ ଓଡ଼ିଶା ଗଠନ ଦିଗରେ ରାଜ୍ୟ ଅଗ୍ରସର ହେଉଛି। ପରିବେଶ ସୁରକ୍ଷାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା, ଏଆଇ ଆଧାରିତ ଅଗ୍ନି ଚିହ୍ନଟ ବ୍ୟବସ୍ଥା, ହେନ୍ତାଳ ବନର ପୁନରୁଦ୍ଧାର, ଇକୋ ଟୁରିଜିମ୍ର ବିକାଶ, ନନ୍ଦନକାନନର ଆଧୁନିକୀକରଣ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି। ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ସମ୍ମାନପ୍ରାପ୍ତ 205 ଅନୁଷ୍ଠାନ ଏବଂ 207 ଜଣ ବ୍ୟକ୍ତିଙ୍କୁ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଅଭିନନ୍ଦନ ଜଣାଇଥିଲେ। ପରିବେଶ ଅନୁକୂଳ ଜୀବନଶୈଳୀକୁ ବ୍ୟବହାର କରି ପରିବେଶ ସୁରକ୍ଷା ଦିଗରେ ଏକ ଜନ ଆନ୍ଦୋଳନରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରଦର୍ଶନୀ ଉଦ୍ଘାଟିତ ହୋଇଛି। ରାଜ୍ୟର 3 ଶ୍ରେଷ୍ଠ ପରିବେଶ ସୁରକ୍ଷା ଇକୋ କ୍ଲବ୍କୁ ସମ୍ମାନିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରକୃତିର ସୁରକ୍ଷା, ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ, ଜଳ ଓ ପ୍ରାକୃତିକ ସମ୍ପଦର ଉପଯୁକ୍ତ ବ୍ୟବହାର ଏବଂ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ପରିବେଶ ସୁରକ୍ଷା ଆଗାମୀ ପିଢ଼ିମାନଙ୍କର ସମୃଦ୍ଧି ଓ କଲ୍ୟାଣ ପାଇଁ ଏକ ନିବେଶ ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ବିଶ୍ୱ ପରିବେଶ ସମାରୋହରେ ଆଜି କେନ୍ଦ୍ର ଶିକ୍ଷା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପରିବେଶର ସୁରକ୍ଷା ଓ ସଂରକ୍ଷଣ ପାଇଁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ ପେଡ଼୍ ମା କେ ନାମ ଅଭିଯାନକୁ ଅଧିକ ତ୍ୱରାନ୍ୱିତ ଓ କାର୍ଯ୍ୟାଭିମୁଖୀ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ଅବସରରେ ମା ପାଇଁ ଗଛଟିଏ ଅଭିଯାନରେ ବିଧାୟକ ଗୌରୀଶଙ୍କର ମାଝି ଯୋଗଦେଇ ବୃକ୍ଷରୋପଣ କରିଥିଲେ। ନୂଆପଡ଼ା ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି। ବିଧାୟକ ଜୟ ଢୋଲକିଆ ଯୋଗଦେଇ ଉନ୍ନୟନ କାର୍ଯ୍ୟରେ ଗଛକୁ କଟା ନ ଯାଇ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଆହ୍ୱାନ ଦେଇଥିଲେ। ବିଶ୍ୱ ପରିବେଶ ଦିବସ ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। କୁଲାରିକୁଦ ଦୀପଠାରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗ ଦେଇଥିଲେ। ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ 23 ତାରିଖରେ ଦ୍ୱିତୀୟ ବେସାମରିକ ସମ୍ମାନ ସମାରୋହରେ ଚଳିତ ବର୍ଷ ପାଇଁ 65 ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ମୋଟ 131 ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ ମିଳିଛି। ଏଥିରେ 5 ପଦ୍ମ ବିଭୂଷଣ, 13 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ରହିଛି। ପ୍ରଥମ ବେସାମରିକ ସମ୍ମାନ ପ୍ରଦାନ ସମାରୋହରେ ଗତ ମାସରେ ରାଷ୍ଟ୍ରପତି 66 ଜଣ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ର। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା କରି ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିଛନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ମୁଦ୍ରାନୀତି କମିଟି ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନେଇଛି। ସ୍ଥାୟୀ ଜମା ସୁବିଧା ହାର 5% ଏବଂ ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ହାର ଓ ବ୍ୟାଙ୍କ ହାର 5.5% ବଳବତ୍ତର ରହିଛି। ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ବିଜେପିର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ରାଜ୍ୟସଭା ଉପନିର୍ବାଚନ ଲାଗି ଆସନ୍ତା 8 ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରହିଛି। 11 ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଆସନ୍ତା 18 ରାଜ୍ୟସଭା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର ତୃତୀୟ ଦିବସରେ ଆଜି ଉଦ୍ଯାପନୀ ହେଉଛି। ବୈଠକରେ ବ୍ରିକ୍ସ ସଦସ୍ୟ ଦେଶର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରୁଛନ୍ତି। 3 ମୋଟ 11 ବିଷୟରେ ଆଲୋଚନା ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ବିପର୍ଯ୍ୟୟ ପରିଚାଳନା ନେଇ ପ୍ରଶାସନିକ ଓ ସମ୍ପ୍ରଦାୟ ଆଧାରିତ ପଦ୍ଧତି, ପ୍ରାକ୍ ଅନୁମାନଯୋଗ୍ୟ ନିବେଶ ପାଇଁ ଆର୍ଥିକ ମଡେଲ, ବହୁ ବିପଦର ପ୍ରାରମ୍ଭିକ ସୂଚନା, ବାତ୍ୟା ଓ ବନ୍ୟା ସହ୍ୟ କରିପାରୁ ନଥିବା ଘର ଓ ରାସ୍ତା ସମେତ ପ୍ରାକୃତିକ ଆଧାରିତ ସମାଧାନ ନେଇ ସମ୍ମିଳନୀରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଅପରାହ୍ନରେ ଆଜି ପୁରୀ କୋଣାର୍କ ବେଳାଭୂମି ରାମଚଣ୍ଡୀଠାରେ ବିପର୍ଯ୍ୟୟ ପରିଚାଳନା ନେଇ ଏକ ଡେମୋ ପ୍ରଦର୍ଶନ କରାଯିବ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟଗୁଡ଼ିକର ଗ୍ରୀଷ୍ମ ଅବକାଶ ଅବଧିକୁ ବୃଦ୍ଧି କରାଯିବା ନେଇ ସରକାର ବିଚାର କରୁଛନ୍ତି ବୋଲି

0: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଆଗାମୀ ଦିନରେ ପାଣିପାଗ ପରିସ୍ଥିତିର ସମୀକ୍ଷା ପରେ ଗ୍ରୀଷ୍ମ ଅବକାଶ ବୃଦ୍ଧି ନେଇ ନିଷ୍ପତ୍ତି ନିଆଯିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସର୍ବୋଚ୍ଚ ପ୍ରାଥମିକତା ବୋଲି ମଧ୍ୟ ଶ୍ରୀ ଗଣ୍ଡ କହିଛନ୍ତି। ରାଜ୍ୟର ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକ ଗତ ଏପ୍ରିଲ 27 ତାରିଖଠାରୁ ବନ୍ଦ ରହିଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆଗୁଆ ଗ୍ରୀଷ୍ମ ଅବକାଶ ଘୋଷଣା କରିଥିଲେ।
1: ଇମ୍ପ୍ଲିମେଣ୍ଟେସନରେ ରାଜ୍ୟ ସ୍ତରରେ ଗଞ୍ଜାମ ଜିଲ୍ଲା ସଫଳତା ପାଇଛି। ଯେଉଁଥିରେ ମେ ମାସରେ ଯୋଉ ଆସେସମେଣ୍ଟ ହେଇଛି ସର୍ବ ଅଧିକ ସଂଖ୍ୟାରେ ଗଞ୍ଜାମ ଜିଲ୍ଲାରେ ଫାଇଲ୍ ପ୍ରୋସେସିଂ ହେଇପାରିଛି।
0: ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ନିମନ୍ତେ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ମଞ୍ଜୁରୀ ନେଇ ବୈଠକରେ ଆଲୋଚନା କରାଯାଇଛି। ଗତ 31 ତାରିଖରେ ଅନୁଷ୍ଠିତ ଛତିଶା ନିଯୋଗ ନୀତି ସବ୍କମିଟି ବୈଠକରେ ଅନୁମୋଦିତ ହୋଇଥିବା ରଥଯାତ୍ରା ଓ ସ୍ନାନଯାତ୍ରାଦିର ବ୍ୟବସ୍ଥାବଳୀକୁ ଅନୁମୋଦନ କରାଯାଇଛି। ଶ୍ରୀମନ୍ଦିର ସୁରକ୍ଷା ସବ୍କମିଟି ବୈଠକରେ ବିବରଣୀ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ସରକାର ଯୋଗାଇ ଦେଉଥିବା ସମସ୍ତ ସୁବିଧା ଉପଲବ୍ଧି ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ୱାସସ୍ ପଦ୍ଧତି ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛି। ପୁରୁଣା ନଥିପତ୍ରକୁ ସମ୍ପୂର୍ଣ୍ଣ ରୂପେ କମ୍ପ୍ୟୁଟରକରଣ କରାଯାଇଛି। ସରକାରୀ ଅଧିକାରୀମାନଙ୍କ କାମରେ ସ୍ୱଚ୍ଛତା ଆଣିବା ସହିତ ଧାର୍ଯ୍ୟ ସମୟରେ ଲୋକମାନଙ୍କୁ ସରକାରୀ ସେବା ଯୋଗାଇ ଦେବା ୱାସସ୍ ପଦ୍ଧତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ କହିଛନ୍ତି।
1: ଇମ୍ପ୍ଲିମେଣ୍ଟେସନରେ ରାଜ୍ୟ ସ୍ତରରେ ଗଞ୍ଜାମ ଜିଲ୍ଲା ସଫଳତା ପାଇଛି। ଯେଉଁଥିରେ ମେ ମାସରେ ଯୋଉ ଆସେସମେଣ୍ଟ ହେଇଛି ସର୍ବ ଅଧିକ ସଂଖ୍ୟାରେ ଗଞ୍ଜାମ ଜିଲ୍ଲାରେ ଫାଇଲ୍ ପ୍ରୋସେସିଂ ହେଇପାରିଛି। ପାଖାପାଖି 25,000 ଫାଇଲ୍ ପ୍ରୋସେସ
0: ୱାସସ୍ ପଦ୍ଧତିରେ 25,153 ଫାଇଲ୍କୁ କମ୍ପ୍ୟୁଟରକରଣ କରାଯାଇ କାର୍ଯ୍ୟରେ ବ୍ୟବହାର ଉପଯୋଗୀ କରାଯାଇଥିବାରୁ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଛି। ଭଦ୍ରକ ଜିଲ୍ଲା ଧାମନଗର ତହସିଲ ଅନ୍ତର୍ଗତ ଭଟ୍ଟସାହି ବିଦ୍ୟାଳୟରେ ମୋ ଗାଁ ମୋ ତହସିଲ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଛି। 200 ଜଣଙ୍କ ଜମିଖାତା ସଂଶୋଧନ ତଥା ବିଭିନ୍ନ ଅଭିଯୋଗ ମଧ୍ୟରୁ 33 ଜଣଙ୍କୁ ଜମି ଖତିଆନ ପ୍ରଦାନ କରାଯାଇଥିଲା। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ଏନ୍ସିଇଆର୍ଟି ପକ୍ଷରୁ ହେବାକୁ ଥିବା ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ 2026 ନିମନ୍ତେ ଆବେଦନ ସମୟସୀମାକୁ ବୃଦ୍ଧି କରାଯାଇଛି। ପ୍ରାର୍ଥୀମାନେ ଆସନ୍ତା ରବିବାର ସୁଦ୍ଧା ପଞ୍ଜୀକରଣ ସମ୍ପୂର୍ଣ୍ଣ କରି ଆବେଦନପତ୍ର ଦାଖଲ କରିପାରିବେ। ଏନ୍ସିଇଆର୍ଟି ବିଭିନ୍ନ ରାଜ୍ୟରେ ଥିବା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ପାଠ୍ୟକ୍ରମରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆବେଦନକାରୀମାନେ ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ସଂଶୋଧନ କରିବା ଲାଗି ସୁଯୋଗ ପାଇବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରକୃତିରୁ ପ୍ରେରଣା, ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିଲେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ପ୍ରଚାର କରୁଛୁ ଗାନ୍ଧୀ ଚର୍ଚ୍ଚା। ପ୍ରଯୋଜନା ପ୍ରଜ୍ଞାପାରମିତା ସାହୁ। ଉପସ୍ଥାପନା
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ସମୟ ଦିନ 2:45। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ କଥାଚିତ୍ର ଏନିମଲ, ଗାଇଛନ୍ତି ଅରିଜିତ ସିଂ, ଗୀତିକାର ସିଦ୍ଧାର୍ଥ ଗରିମା, ସଙ୍ଗୀତ ଦେଇଛନ୍ତି ଶ୍ରେୟସ ପୁର୍ନିକ।

ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ 3:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ଆମ କେନ୍ଦ୍ରରୁ ତୃତୀୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଅପରାହ୍ନ 5:00 ଶୁଣିପାରିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଯୁବବାଣୀରେ ସମ୍ଭାବନା ଶୁଣିପାରିବେ ଅପରାହ୍ନ 5:30। ସନ୍ଧ୍ୟା 6:30 ରହିଛି ଆଦିବାସୀ ଗୀତ କ୍ରମରେ କୁଟିଆ କନ୍ଧ ଗୀତ ପରିବେଷଣ କରିବେ ଶିଳ୍ପୀ ଜୟା ସିଂ ମାଝୀ ଏବଂ ସାଥୀ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିପାରିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଚାଷବାସ ରାତି 7:30। ରାତି 8:00 ରହିଛି ଗୀତ ଗଜଲ ଶିଳ୍ପୀ ତାନ୍ୟା। ଆଞ୍ଚଳିକ ଗୀତ କ୍ରମରେ ଶୁଣିପାରିବେ ସମ୍ବଲପୁରୀ ଗୀତ ରାତି 8:15 ପରିବେଷଣ କରିବେ ଚିତ୍ତରଞ୍ଜନ ଜେନା ଏବଂ ନମିତାରାଣୀ ପଟ୍ଟନାୟକ। ସ୍ପୋର୍ଟସ୍ ସ୍କାନ୍ ରାତି 8:30 ସ୍ପଟଲାଇଟ୍ ରାତି 9:16 ଏବଂ ରାତି 9:30 ରହିଛି କରେଣ୍ଟ ଆଫେୟାର୍ସ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ଶୁଣିପାରିବେ ରାତି 10:00। ରାତି 10:30 ରହିଛି ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ ପରିବେଷଣ କରିବେ ପଣ୍ଡିତ କୁମାର ଗନ୍ଧର୍ବ। ଏବଂ ରାତି 11:10 ଶୁଣିପାରିବେ କେନ୍ଦ୍ର ସରକାରଙ୍କ 12 ବର୍ଷ କାର୍ଯ୍ୟକାଳର ପୂର୍ତ୍ତି ଅବସରରେ ବିଶେଷ ଧାରାବାହିକ କାର୍ଯ୍ୟକ୍ରମ ରିଲେ କରି ଶୁଣିବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆଜି ଆମ କେନ୍ଦ୍ରରୁ ତୃତୀୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ତୃତୀୟ ଅଧିବେଶନର କାର୍ଯ୍ୟକ୍ରମ ସହ ପୁଣି ଥରେ ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ।

0: ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ଘଡ଼ିରେ ସମୟ ଅପରାହ୍ନ 5ଟା ହେବାକୁ ଯାଉଛି। ଶ୍ରୋତାବନ୍ଧୁ, ଆପଣଙ୍କୁ ସାଦର ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗା ହର୍ଜ ଯୋଗେ ତଥା ନ୍ୟୁଜନ୍ ଏଆର୍ ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ହେଉଛି 308.6 ମିଟର ତଥା 972 କିଲୋ ହର୍ଜ ଯୋଗେ। ଆମର ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରସାରିତ ହେଉଛି। ଶୁଣନ୍ତୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ହଲ୍ରେ ସମୟ ଅପରାହ୍ନ 5:30 ପ୍ରଚାର କରୁଛୁ ଯୁବ ଶ୍ରୋତା ବନ୍ଧୁମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ। ଏହି କ୍ରମରେ ଆଜି କ୍ୟାରିୟର ଓ ନିଯୁକ୍ତି ଭିତ୍ତିକ କାର୍ଯ୍ୟକ୍ରମ ସମ୍ଭାବନା ଶୁଣିପାରିବେ। କିଛି ବିଜ୍ଞାପନ ପରେ

0: କମ୍ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢିଆ ପସିଲା।
1: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ତିନିଟା କଲେଜରେ
4: ବ୍ୟସ୍ତ ହଉନା,
3: ଫିସ୍ ତ ଦେଖ।
5: କଣ ଖବର,
0: କଣ ହେଲା?
4: ଫିସ୍ର ଟେନସନ।
0: ରାହୁଲର ବ୍ୟାଙ୍କ ଆକାଉଣ୍ଟ ତ ଅଛି, ତ ରାସ୍ତା କ୍ଲିୟର। ବ୍ୟାଙ୍କରୁ ଆବଶ୍ୟକ ଅନୁଯାୟୀ ଷ୍ଟୁଡେଣ୍ଟ ଏଜୁକେସନ ଲୋନ୍ ଇଜିଲି ମିଳିବ, ଯେଉଁଥିରେ 4 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନୋ କୋଲାଟ୍ରାଲ।
3: ସିଏ କୋଉଠି
0: ମିଠା? RBI କହେ,
1: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।
6: QR କୋଡ୍ ସ୍କାନ୍ କରନ୍ତୁ, 5000 ର କ୍ୟାଶବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
0: UPI PIN entering, কেবল টঙ্কা পঠাইবা উদ্দিষ্ট।
1: RBI কহে,
2: সচেতন হুঁতু, সতর্ক রুহন্তু।

ନମସ୍କାର ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ସନ୍ଧ୍ୟାରେ ଯୁବବାଣୀର ସମ୍ଭାବନା କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଅଛି ଆପଣଙ୍କ ସହ ଆପଣଙ୍କର ସାଥୀ ଶିବଶକ୍ତି ପୁରୋହିତ। ତେବେ ଶ୍ରୋତା ବନ୍ଧୁ, ଆଜି ହେଉଛି ଜୁନ୍ ମାସର 5 ତାରିଖ ଶୁକ୍ରବାର। ଆପଣ ଯେପରି ଜାଣନ୍ତି, ସପ୍ତାହର ପ୍ରତ୍ୟେକ ଶୁକ୍ରବାର ଦିନ ଆମ ସମସ୍ତଙ୍କ ପ୍ରିୟ କାର୍ଯ୍ୟକ୍ରମ ସମ୍ଭାବନା କାର୍ଯ୍ୟକ୍ରମ ରହିଥାଏ। ହଁ ଶ୍ରୋତା ବନ୍ଧୁ, ଏହି କାର୍ଯ୍ୟକ୍ରମରେ ଆମେ ବିଭିନ୍ନ ପ୍ରକାର ନୂଆ ସମାଚାର ସମ୍ପର୍କରେ ଜାଣିବା ସହ ନୂଆ ନିଯୁକ୍ତି ଏବଂ ଏହା ସହ କାର୍ଯ୍ୟକ୍ରମରେ ଆସିଥିବା ବରିଷ୍ଠ ଅତିଥିଙ୍କ ସହ ମଧ୍ୟ ସାକ୍ଷାତକାର କରିଥାଉ। ତେବେ ଆସନ୍ତୁ ଆଉ ଡେରି ନ କରି ଆରମ୍ଭ କରିବା ଆଜିର ଏହି ସମସ୍ତଙ୍କ ପ୍ରିୟ କାର୍ଯ୍ୟକ୍ରମ ସମ୍ଭାବନା କାର୍ଯ୍ୟକ୍ରମକୁ। ଆଉ ଶୁଣିବା ଆମେ ଆପଣଙ୍କ ପାଇଁ ନେଇ ଆସିଥିବା ସୁନ୍ଦର ସୁନ୍ଦର ମନ ଛୁଆଁ ଗୀତ ସବୁ। ତେବେ ଶ୍ରୋତା ବନ୍ଧୁ, ଆଜି ହେଉଛି ବିଶ୍ୱ ପରିବେଶ ଦିବସ। ହଁ ଶ୍ରୋତା ବନ୍ଧୁ, ପରିବେଶ ହେଉଛି ମଣିଷ, ପଶୁ, ପକ୍ଷୀ, ଉଦ୍ଭିଦ ଏବଂ ସମସ୍ତ ଜୀବଜଗତର ଜୀବନର ଆଧାର। ଆମ ଚାରିପାଖରେ ଥିବା ବାୟୁ, ଜଳ, ମାଟି, ଜଙ୍ଗଲ, ନଦୀ, ପର୍ବତ, ପଶୁପକ୍ଷୀ ଇତ୍ୟାଦିକୁ ମିଶାଇ ପରିବେଶ ଗଠିତ ହୋଇଥାଏ। ଏକ ସୁସ୍ଥ ଏବଂ ସନ୍ତୁଳିତ ପରିବେଶ ବିନା ପୃଥିବୀରେ ଜୀବନ କଳ୍ପନା କରାଯାଇପାରେ ନାହିଁ। ପରିବେଶର ଗୁରୁତ୍ୱ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍ ମାସର 5 ତାରିଖ କିମ୍ବା ଆଜିର ଏହି ଦିନରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ। ବିଶ୍ୱ ପରିବେଶ ଦିବସର ଆରମ୍ଭ 1972 ସ୍ୱିଡେନର ଷ୍ଟକହୋମ୍ ସହରରେ ଆୟୋଜିତ ଜାତିସଂଘର ମାନବ ପରିବେଶ ସମ୍ମିଳନୀରୁ ହୋଇଥିଲା। ଏହାପରେ 1974 ପ୍ରଥମ ଥର ପାଇଁ ବିଶ୍ୱ ପରିବେଶ ଦିବସ ପାଳନ ଆରମ୍ଭ ହୋଇଥିଲା। ସେହି ଦିନଠାରୁ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁକୁ ଆଧାର କରି ସାରା ବିଶ୍ୱରେ ଏହି ଦିବସ ପାଳିତ ହୋଇଆସୁଛି। ଆଧୁନିକ ଯୁଗରେ ଶିଳ୍ପାୟନ, ନଗରୀକରଣ ଏବଂ ଜନସଂଖ୍ୟା ବୃଦ୍ଧି ଫଳରେ ପରିବେଶ ଉପରେ ଅତ୍ୟଧିକ ଚାପ ବଢ଼ୁଛି। ଅନିୟନ୍ତ୍ରିତ ଭାବରେ ଗଛକାଟ, ଜଙ୍ଗଲ ଧ୍ୱଂସ, ଯାନବାହନର ଧୂଆଁ, କାରଖାନାର ବର୍ଜ୍ୟବସ୍ତୁ ଏବଂ ପ୍ଲାଷ୍ଟିକର ବ୍ୟାପକ ବ୍ୟବହାର ପରିବେଶକୁ ଦୂଷିତ କରୁଛି। ଏହାର ପରିଣାମ ସ୍ୱରୂପ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ମୃତ୍ତିକା ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା ଏବଂ ପ୍ରାକୃତିକ ବିପର୍ଯ୍ୟୟ ବଢ଼ିବାରେ ଲାଗିଛି। ଗତ କିଛି ବର୍ଷ ଧରି ବିଶ୍ୱ ଉଷ୍ମାୟନ ବା ଗ୍ଲୋବାଲ୍ ୱାର୍ମିଂ ଏକ ଗମ୍ଭୀର ସମସ୍ୟା ହୋଇପଡ଼ିଛି। ପୃଥିବୀର ତାପମାତ୍ରା ବୃଦ୍ଧି ପାଇବା ଫଳରେ ହିମବାହଗୁଡ଼ିକ ତରଳିବାର ଲାଗିଛି, ସମୁଦ୍ର ପତନ ଉଚ୍ଚ ହେଉଛି ଏବଂ ଅନେକ ଜୀବଜନ୍ତୁ ବିଲୁପ୍ତ ହେବାର ସଙ୍କଟରେ ପଡ଼ୁଛନ୍ତି। ଏଲ୍ନିନୋ ଭଳି ପ୍ରାକୃତିକ ଘଟଣା ଏବଂ ମାନବ ସୃଷ୍ଟ ପ୍ରଦୂଷଣ ଯୋଗୁଁ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଦେଖାଯାଉଛି। ଏହା ମଣିଷର ସ୍ୱାସ୍ଥ୍ୟ, କୃଷି ଏବଂ ଅର୍ଥନୀତି ଉପରେ କୁପ୍ରଭାବ ପକାଉଛି। ପରିବେଶ ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକଙ୍କ ଭୂମିକା ଅତ୍ୟନ୍ତ ଜରୁରୀ। ଆମେ ଅଧିକରୁ ଅଧିକ ଗଛ ଲଗାଇବା, ଜଳର ଅପଚୟ ରୋକିବା, ପ୍ଲାଷ୍ଟିକ ବ୍ୟବହାର କମାଇବା, ବିଦ୍ୟୁତ୍ ସଞ୍ଚୟ କରିବା ଏବଂ ସ୍ୱଚ୍ଛତା ରକ୍ଷା କରିବା ଉଚିତ। ସେହିପରି ନବୀକରଣଯୋଗ୍ୟ ଶକ୍ତି ଯଥା ସୌରଶକ୍ତି ଏବଂ ପବନ ଶକ୍ତିର ବ୍ୟବହାର ବଢ଼ାଇବା ଆବଶ୍ୟକ। ଛାତ୍ରଛାତ୍ରୀମାନେ ମଧ୍ୟ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ସଚେତନ କାର୍ଯ୍ୟକ୍ରମରେ ସକ୍ରିୟ ଭାଗ ନେବା ଉଚିତ। ବିଶ୍ୱ

ପରିବେଶ ଦିବସ ଅବସରରେ ବିଭିନ୍ନ ଦେଶରେ ବୃକ୍ଷରୋପଣ, ସ୍ୱଚ୍ଛତା ଅଭିଯାନ, ସଚେତନତା ର୍ୟାଲି, ଆଲୋଚନାଚକ୍ର, ପ୍ରଦର୍ଶନୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୁଏ। ଏହା ଲୋକମାନଙ୍କୁ ପରିବେଶ ସୁରକ୍ଷା ପ୍ରତି ଅଧିକ ସଚେତନ ଏବଂ ଦାୟିତ୍ୱବାନ କରିଥାଏ। ପରିଶେଷରେ କୁହାଯାଇପାରେ ଯେ ପରିବେଶ ହେଉଛି ଆମ ଜୀବନର ଅମୂଲ୍ୟ ସମ୍ପଦ। ପରିବେଶର ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ। ଆମେ ଯଦି ଆମ ପରିବେଶକୁ ସୁରକ୍ଷା ଦେବା, ତେବେ ଆଗାମୀ ପିଢ଼ି ପାଇଁ ଏକ ସୁନ୍ଦର, ସବୁଜ ଏବଂ ସୁସ୍ଥ ପୃଥିବୀ ଛାଡ଼ି ଯାଇପାରିବା। ତେଣୁ ଆସନ୍ତୁ, ବିଶ୍ୱ ପରିବେଶ ଦିବସରେ ଆମେ ସମସ୍ତେ ପରିବେଶ ସୁରକ୍ଷାର ଶପଥ ନେବା ଏବଂ ସବୁଜ ପୃଥିବୀ, ସୁନ୍ଦର ଭବିଷ୍ୟତ ଗଠନରେ ସହଯୋଗ କରିବା।

ଭାରତର ଜଳବାୟୁ କୃଷି ଓ ଅର୍ଥନୀତି ସହିତ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସମ୍ପର୍କ ଅତ୍ୟନ୍ତ ନିବିଡ଼। ପ୍ରତିବର୍ଷ ଜୁନ୍ ମାସର ଆରମ୍ଭରେ କେରଳ ଉପକୂଳରେ ମୌସୁମୀ ବାୟୁର ଆଗମନ ସମଗ୍ର ଦେଶର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। 2026 ଭାରତୀୟ ପାଣିପାଗ ବିଭାଗ ବା IMD ଘୋଷଣା କରିଛି ଯେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ୍ 4 କେରଳରେ ପହଞ୍ଚିଛି, ଯାହା ସାଧାରଣ ସମୟଠାରୁ ପ୍ରାୟ 3 ବିଳମ୍ବ ଅଟେ। ଭାରତ ମହାସାଗର, ଆରବ ସାଗର, ବଙ୍ଗୋପସାଗରରୁ ଜଳୀୟ ବାଷ୍ପ ଭରା ପବନ ଭାରତୀୟ ଉପମହାଦେଶ ଆଡ଼କୁ ପ୍ରବାହିତ ହୋଇ ବ୍ୟାପକ ବର୍ଷା ସୃଷ୍ଟି କରିଥାଏ। ଏହି ପବନକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କୁହାଯାଏ। ଏହା ସାଧାରଣତଃ ଜୁନ୍ ମାସରେ କେରଳରୁ ପ୍ରବେଶ କରି ଜୁଲାଇ ମଧ୍ୟଭାଗ ସୁଦ୍ଧା ସମଗ୍ର ଦେଶକୁ ଆବୃତ କରିଥାଏ। କେରଳକୁ ଭାରତରେ ମୌସୁମୀ ବାୟୁର ପ୍ରବେଶ ଦ୍ୱାର ବୋଲି କୁହାଯାଏ। ତେବେ କେରଳ ରାଜ୍ୟରେ ମୌସୁମୀ ବାୟୁର ଆଗମନ ଘୋଷଣା ହେବା ମାତ୍ରେ ଦେଶର କୃଷକ, ବୈଜ୍ଞାନିକ, ଅର୍ଥନୀତିବିତ୍ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଆଶାର ସଞ୍ଚାର ହୁଏ, କାରଣ ଏହା ପରବର୍ତ୍ତୀ 4 ବର୍ଷା ଋତୁର ଆରମ୍ଭର ସୂଚିତ କରେ। ଧାନ, ମକା, କପା

ସୋୟାବିନ୍ ଏବଂ ଆଖୁ ଭଳି ଖରିଫ ଫସଲ ଚାଷ ପାଇଁ ଏହି ବର୍ଷା ଅତ୍ୟାବଶ୍ୟକ। ଭଲ ମୌସୁମୀ ବର୍ଷା କୃଷି ଉତ୍ପାଦନ ବୃଦ୍ଧି କରିଥାଏ ଏବଂ ଚାଷୀଙ୍କ ଆୟ ବଢ଼ାଇଥାଏ। ମୌସୁମୀ ବର୍ଷା ନଦୀ ଜଳଭଣ୍ଡାର ପୋଖରୀ ଏବଂ ଭୂତଳ ଜଳକୁ ପୁନଃ ପୂରଣ କରିଥାଏ। ପାନୀୟ ଜଳ ଜଳବିଦ୍ୟୁତ ଉତ୍ପାଦନ ଏବଂ ଶିଳ୍ପ କ୍ଷେତ୍ର ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ। ଭାରତର ଅର୍ଥନୀତିରେ ଏକ ବଡ଼ ଅଂଶ କୃଷି ଉପରେ ନିର୍ଭରଶୀଳ ଥିବାରୁ ମୌସୁମୀ ବର୍ଷାର ସଫଳତା ଦେଶର ଅର୍ଥନୈତିକ ବିକାଶ ସହ ଜଡ଼ିତ। ତେବେ 2026 ମସିହାରେ ବିଳମ୍ବର କାରଣଟି କ'ଣ? ପାଣିପାଗ ବିଶେଷଜ୍ଞମାନଙ୍କ ଅନୁସାରେ ଆବଶ୍ୟକ ବାୟୁ ପ୍ରବାହ, ମେଘ ସୃଷ୍ଟି ଏବଂ ବ୍ୟାପକ ବର୍ଷା ପାଇଁ ଆବଶ୍ୟକ ଅନୁକୂଳ ପରିସ୍ଥିତି କିଛିଦିନ ବିଳମ୍ବରେ ସୃଷ୍ଟି ହୋଇଥିଲା। ଏହି କାରଣରୁ ମୌସୁମୀ ବାୟୁର ଆଗମନ ସାଧାରଣ ତାରିଖଠାରୁ କିଛିଦିନ ପଛକୁ ଘୁଞ୍ଚିଥିଲା। ଚଳିତ ବର୍ଷ ଏଲିନୋ ପ୍ରଭାବ ଯୋଗୁଁ ସାଧାରଣଠାରୁ କମ୍ ବର୍ଷା ହେବାର ଆଶଙ୍କା ବ୍ୟକ୍ତ କରାଯାଉଛି। ଯଦି ବର୍ଷା ପରିମାଣ କମିଯାଏ ତେବେ କୃଷି ଉତ୍ପାଦନ, ଜଳ ସଂରକ୍ଷଣ ଏବଂ ଖାଦ୍ୟ ମୂଲ୍ୟ ଉପରେ ପ୍ରଭାବ ପଡ଼ିପାରେ। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନର ଡିଜିଟାଲ ଯୁଗରେ ସେମିକଣ୍ଡକ୍ଟର ଶିଳ୍ପକୁ ବିଶ୍ୱ ଅର୍ଥନୀତିର ମେରୁଦଣ୍ଡ ବୋଲି କୁହାଯାଏ। ମୋବାଇଲ ଫୋନ୍, କମ୍ପ୍ୟୁଟର, ଗାଡ଼ି, ଚିକିତ୍ସା ଉପକରଣ, ଉପଗ୍ରହ ଏବଂ କୃତ୍ରିମ ବୁଦ୍ଧିମତା ଭଳି ଆଧୁନିକ ପ୍ରଯୁକ୍ତିର ମୂଳ ଆଧାର ହେଉଛି ସେମିକଣ୍ଡକ୍ଟର ଚିପ୍। ଏହି ପରିପ୍ରେକ୍ଷୀରେ ଓଡ଼ିଶା ପାଇଁ ଏକ ଐତିହାସିକ ସଫଳତା ଆଣିଛି। ହଁ ଶ୍ରୋତାବନ୍ଧୁ, ରାଜ୍ୟରେ ପ୍ରାୟ 3.3 ବିଲିୟନ ଆମେରିକୀୟ ଡଲାର ବା ପ୍ରାୟ 28,000 କୋଟି ଟଙ୍କା ବ୍ୟୟରେ ଏକ ବୃହତ ସେମିକଣ୍ଡକ୍ଟର ସର୍ବଷ୍ଟ୍ରିଟ୍ ଉତ୍ପାଦନ କାରଖାନା ସ୍ଥାପନ ପାଇଁ ଘୋଷଣା କରାଯାଇଛି। ଏହି ପ୍ରକଳ୍ପ ଆମେରିକାର ପ୍ରସିଦ୍ଧ ଚିପ୍ ନିର୍ମାତା ଇଣ୍ଟେଲ କର୍ପୋରେସନ ଏବଂ 3D Glass Solutions INC ସହଯୋଗରେ ଆଗକୁ ବଢ଼ିବ। ଏହା ଓଡ଼ିଶାର ଶିଳ୍ପ ବିକାଶରେ ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ। ତେବେ ସେମିକଣ୍ଡକ୍ଟରଟି କ'ଣ? ସେମିକଣ୍ଡକ୍ଟର ହେଉଛି ଏକ ବିଶେଷ ପଦାର୍ଥ ଯାହା ବିଦ୍ୟୁତ୍ ପ୍ରବାହକୁ ନିୟନ୍ତ୍ରଣ କରିଥାଏ। ଏହାଦ୍ୱାରା ଚିପ୍ ବା ମାଇକ୍ରୋପ୍ରୋସେସର ତିଆରି ହୋଇଥାଏ। ଆଜିର ଦୁନିଆରେ ପ୍ରାୟ ପ୍ରତ୍ୟେକ ଇଲେକ୍ଟ୍ରୋନିକ୍ସ ଉପକରଣ ସେମିକଣ୍ଡକ୍ଟର ଉପରେ ନିର୍ଭରଶୀଳ। ସେଥିପାଇଁ ଏହି ଶିଳ୍ପକୁ ଡିଜିଟାଲ ଅର୍ଥନୀତିର ହୃଦୟ ବୋଲି ମଧ୍ୟ କୁହାଯାଏ। ଏହି କାରଖାନାରେ ସେମିକଣ୍ଡକ୍ଟର ସବ୍ଷ୍ଟ୍ରେଟ୍ ଉତ୍ପାଦନ କରାଯିବ। ସବ୍ଷ୍ଟ୍ରେଟ୍ ହେଉଛି ସେହି ଭିତ୍ତି ଯାହା ଉପରେ ଚିପ୍ ସ୍ଥାପନ କରାଯାଏ। ଏହି ଚିପ୍କୁ ଶକ୍ତି ଯୋଗାଇବା ଏବଂ ସଂଯୋଗ ସ୍ଥାପନ କରିବାରେ ସହାୟକ ହୁଏ। ଉଚ୍ଚମାନର ସବ୍ଷ୍ଟ୍ରେଟ୍ ନିର୍ମାଣ କରିବା ଏକ ଅତ୍ୟାଧୁନିକ ପ୍ରଯୁକ୍ତି ଯାହା ବିଶ୍ୱର ଖୁବ୍ କମ୍ ଦେଶରେ ଉପଲବ୍ଧ। ତେବେ ଓଡ଼ିଶା ରାଜ୍ୟ କାହିଁକି ଚୟନ ହେଲା? ଓଡ଼ିଶାର ଉନ୍ନତ ଶିଳ୍ପନୀତି, ଉପଯୁକ୍ତ ଭୂମି, ଶକ୍ତି ଉପଲବ୍ଧତା, ବନ୍ଦର ସହଯୋଗ ଏବଂ ଦକ୍ଷ ମାନବ ସମ୍ପଦ ଏହି ନିବେଶକୁ ଆକର୍ଷିତ କରିଛି। ରାଜ୍ୟ ସରକାର ଗତ କିଛି ବର୍ଷ ଧରି ଇଲେକ୍ଟ୍ରୋନିକ୍ସ ଏବଂ ଉଚ୍ଚ ପ୍ରଯୁକ୍ତି ଶିଳ୍ପକୁ ପ୍ରୋତ୍ସାହନ ଦେଇ ଆସୁଛନ୍ତି। ଏହାର ଫଳସ୍ୱରୂପ ଆଜି ବିଶ୍ୱସ୍ତରୀୟ କମ୍ପାନୀମାନେ ଓଡ଼ିଶାକୁ ନିବେଶ ପାଇଁ ବାଛୁଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ହଜାର ହଜାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଇଞ୍ଜିନିୟର, ଟେକ୍ନିସିଆନ, ପରିଚାଳନା କର୍ମଚାରୀ ଏବଂ ଅନ୍ୟାନ୍ୟ କୌଶଳ ଶ୍ରମିକଙ୍କ ପାଇଁ ଚାକିରିର ନୂଆ ଦ୍ୱାର ଖୋଲିବ। ଏହା ସହିତ ଛୋଟ ଏବଂ ମଧ୍ୟମ ଶିଳ୍ପ, ପରିବହନ, ନିର୍ମାଣ ଏବଂ ସେବା କ୍ଷେତ୍ର ମଧ୍ୟ ଲାଭାନ୍ୱିତ ହେବ। ସେମିକଣ୍ଡକ୍ଟର ଶିଳ୍ପର ଆଗମନ ରାଜ୍ୟର ଯୁବପିଢ଼ିଙ୍କ ପାଇଁ ନୂଆ ପ୍ରଯୁକ୍ତି ଶିଖିବାର ସୁଯୋଗ ଦେବ। ଇଞ୍ଜିନିୟରିଂ କଲେଜ, ବିଶ୍ୱବିଦ୍ୟାଳୟ ଏବଂ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକରେ ସେମିକଣ୍ଡକ୍ଟର ପ୍ରଯୁକ୍ତି ସମ୍ବନ୍ଧୀୟ ନୂତନ ପାଠ୍ୟକ୍ରମ ଆରମ୍ଭ ହୋଇପାରେ। ଏହା ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଯୋଗିତା କରିବାରେ ସକ୍ଷମ କରିବ। ଭାରତ ବର୍ତ୍ତମାନ ସେମିକଣ୍ଡକ୍ଟର କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ପ୍ରୟାସ କରୁଛି। ଦେଶ ବହୁ ପରିମାଣରେ ବିଦେଶରୁ ଚିପ୍ ଆମଦାନୀ କରୁଛି। ଓଡ଼ିଶାରେ ଏହି କାରଖାନା ସ୍ଥାପନ ହେଲେ ଦେଶର ଆମଦାନୀ ନିର୍ଭରତା କମିଯିବ ଏବଂ ଭାରତ ବିଶ୍ୱ ସେମିକଣ୍ଡକ୍ଟର ବଜାରରେ ନିଜର ସ୍ଥାନ ସୁଦୃଢ଼ କରିପାରିବ। 28,000 କୋଟି ଟଙ୍କାର ଏହି ନିବେଶ ଓଡ଼ିଶାର ଅର୍ଥନୀତିକୁ ଏକ ନୂତନ ଗତି ଦେବ। ରାଜ୍ୟର ଶିଳ୍ପ ଉତ୍ପାଦନ, ରପ୍ତାନୀ ଏବଂ ରାଜସ୍ୱ ଆୟ ବୃଦ୍ଧି ପାଇବ। ଏହା ଓଡ଼ିଶାର ଭାରତର ଏକ ପ୍ରମୁଖ ଟେକ୍ନୋଲୋଜି ହବ୍ ଭାବରେ ପ୍ରତିଷ୍ଠିତ କରିପାରେ। ଓଡ଼ିଶାର ବୃହତ୍ ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ କେବଳ ଏକ ଶିଳ୍ପ ପ୍ରକଳ୍ପ ନୁହେଁ, ବରଂ ରାଜ୍ୟର ଭବିଷ୍ୟତ ବିକାଶର ଏକ ନୂତନ ଦିଗ। ଏହି ପ୍ରକଳ୍ପ ସଫଳ ହେଲେ ଓଡ଼ିଶା କେବଳ ଭାରତରେ ନୁହେଁ, ବରଂ ବିଶ୍ୱ ମାନଚିତ୍ରରେ ଏକ ପ୍ରମୁଖ ସେମିକଣ୍ଡକ୍ଟର ଉତ୍ପାଦନ କେନ୍ଦ୍ର ଭାବରେ ପରିଚିତ ହେବ।

ତେବେ ଶ୍ରୋତାବନ୍ଧୁ, ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଏବଂ କାର୍ଯ୍ୟାଳୟରେ ଚାକିରି ପାଇବାକୁ ଇଚ୍ଛୁକ ସ୍ନାତକ ଯୁବକ ଯୁବତୀଙ୍କ ପାଇଁ ଏସ୍ଏସ୍ସି ସିଜିଏଲ୍ ବା କମ୍ବାଇନ୍ ଗ୍ରାଜୁଏଟ୍ ଲେଭେଲ୍ ଏକ୍ଜାମିନେସନ୍ 2026 ଏକ ବଡ଼ ସୁଯୋଗ ନେଇ ଆସିଛି। କର୍ମଚାରୀ ଚୟନ ଆୟୋଗ ବା ଏସ୍ଏସ୍ସି ଚଳିତ ବର୍ଷ 12,256 ଅଧିକ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହା ଦେଶର ସବୁଠାରୁ ଲୋକପ୍ରିୟ ସରକାରୀ ନିଯୁକ୍ତି ପରୀକ୍ଷାମାନଙ୍କ ମଧ୍ୟରୁ ଗୋଟିଏ। ଏସ୍ଏସ୍ସି ସିଜିଏଲ୍ ହେଉଛି କର୍ମଚାରୀ ଚୟନ ଆୟୋଗ ଦ୍ୱାରା ଆୟୋଜିତ ଏକ ଜାତୀୟ ସ୍ତରର ପ୍ରତିଯୋଗିତାମୂଳକ ପରୀକ୍ଷା। ଏହା ମାଧ୍ୟମରେ କେନ୍ଦ୍ର ସରକାରର ବିଭିନ୍ନ ବିଭାଗରେ ଅଧିକାରୀ ଏବଂ କର୍ମଚାରୀ ନିଯୁକ୍ତି କରାଯାଏ। ଏହି ପରୀକ୍ଷା ଦ୍ୱାରା ଆୟକର ବିଭାଗ, ସିବିଆଇ, କେନ୍ଦ୍ର ସଚିବାଳୟ, ଅଡିଟ୍ ବିଭାଗ, ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାରେ ଚାକିରିର ସୁଯୋଗ ମିଳିଥାଏ। ଏସ୍ଏସ୍ସି ସିଜିଏଲ୍ 2026 ପାଇଁ ପ୍ରାୟ 12,256 ପଦବୀ ଘୋଷଣା କରାଯାଇଛି। ଏହା ଗତ କିଛି ବର୍ଷ ମଧ୍ୟରେ ସବୁଠାରୁ ବଡ଼ ନିଯୁକ୍ତିମାନଙ୍କ ମଧ୍ୟରୁ ଗୋଟିଏ। ଏସ୍ଏସ୍ସି ସିଜିଏଲ୍ର ପ୍ରମୁଖ ପଦବୀଗୁଡ଼ିକ ହେଉଛି ଇନକମ୍ ଟ୍ୟାକ୍ସ ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର ବା ଏଏସ୍ଓ, ଆସିଷ୍ଟାଣ୍ଟ ଅଡିଟ୍ ଅଫିସର ବା ଏଏଓ, ଆସିଷ୍ଟାଣ୍ଟ ଏକାଉଣ୍ଟ ଅଫିସର, ଅଡିଟର, ଏକାଉଣ୍ଟାଣ୍ଟ, ଟ୍ୟାକ୍ସ ଆସିଷ୍ଟାଣ୍ଟ, ଇନ୍ସପେକ୍ଟର ସେଣ୍ଟ୍ରାଲ ଏକ୍ସାଇଜ୍, ଇନ୍ସପେକ୍ଟର ପ୍ରିଭେଣ୍ଟିଭ ଅଫିସର, ଏକ୍ସାମିନର, ସବ୍ ଇନ୍ସପେକ୍ଟର ବା ସିବିଆଇ, ଜୁନିୟର ଷ୍ଟାଟିଷ୍ଟିକାଲ ଅଫିସର ବା ଜେଏସ୍ଓ। ଏହି ପଦବୀଗୁଡ଼ିକରେ ଭଲ ଦରମା, ପଦୋନ୍ନତି ସୁଯୋଗ ଏବଂ ସାମାଜିକ ସମ୍ମାନ ମିଳିଥାଏ। ପ୍ରାର୍ଥୀମାନଙ୍କୁ କୌଣସି ସ୍ୱୀକୃତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ବା ଗ୍ରାଜୁଏସନ୍ ପାସ୍ ହୋଇଥିବା ଆବଶ୍ୟକ। କେତେକ ବିଶେଷ ପଦବୀ ପାଇଁ ଷ୍ଟାଟିଷ୍ଟିକ୍ କିମ୍ବା ଇକୋନୋମିକ୍ସ ସମ୍ବନ୍ଧୀୟ ଅତିରିକ୍ତ ଯୋଗ୍ୟତା ଦରକାର ହୋଇପାରେ। ପଦବୀ ଅନୁସାରେ ବୟସସୀମା ସାଧାରଣତଃ 18 ବର୍ଷରୁ 32 ବର୍ଷ ମଧ୍ୟରେ ରହିଛି। ସରକାରୀ ନିୟମ ଅନୁସାରେ ଏସ୍ସି, ଏସ୍ଟି, ଓବିସି ଏବଂ ଅନ୍ୟାନ୍ୟ ସଂରକ୍ଷିତ ବର୍ଗକୁ ବୟସରେ ଛାଡ଼ ମିଳିବ। ଆବେଦନର ଆରମ୍ଭ ହେଉଛି 2026 ମେ ମାସର 21 ତାରିଖ ଏବଂ ଶେଷ ତାରିଖ ହେଉଛି ଜୁନ୍ ମାସର 22 ତାରିଖ। ତେବେ ଏହି ପରୀକ୍ଷାର Tier 1 ବା ପ୍ରାଥମିକ ପରୀକ୍ଷାରେ ଜେନେରାଲ ଇଣ୍ଟେଲିଜେନ୍ସ ଆଣ୍ଡ ରିଜନିଙ୍ଗ, ଜେନେରାଲ ଆୱାରନେସ୍, କ୍ୱାଣ୍ଟିଟେଟିଭ୍ ଆପ୍ଟିଟ୍ୟୁଡ୍, ଇଂଲିଶ କମ୍ପ୍ରେହେନ୍ସନ୍ ମୋଟ 100 ପ୍ରଶ୍ନ ଏବଂ 200 ମାର୍କ ରହିଥାଏ। ସେମିତି Tier 2 ବା ମୁଖ୍ୟ

मैंस रे, मैथमेटिकल एबिलिटीज, रीजनिंग, इंग्लिश लैंग्वेज, जनरल अवेयरनेस, कंप्यूटर नॉलेज एवं डाटा एंट्री स्किल टेस्ट। एसएससी सीजीएल द्वारा नियुक्त अधिकारी मानक प्रारंभिक दरमा प्राय 25,000 टंकारु 1,42,400 टंका पर्यंत होइपारे। या सहित डीए, एचआरए, टीए, चिकित्सा सुविधा एवं पेंशन भली अनेक सरकारी सुविधा मिलिथाय। तेज श्रोता बंधु, भारतीय रेलवे देशर सबुठारु बड़ निजुक्तिदाता संस्था मध्यरु गोटे। प्रतिवर्ष लक्ष लक्ष युवक युवती रेलवे चाकरी करिबार स्वप्न देखन्ति। 2026 मसीहा रे रेलवे निजुक्ति बोर्ड बा आरआरबी पक्षरु असिस्टेंट लोको पायलट बा एएलपी पदवी पाई 11,137 खाली पद घोषणा करा जायछि। एहा चलित वर्षर सबुठारु बड़ रेलवे निजुक्ति अभियान मानक मध्यरु गोटे। ଏହି ନିଯୁକ୍ତି ଯୁବପିଢ଼ିଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି। ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ବା ଏଏଲ୍ପି ହେଉଛନ୍ତି ରେଳ ଇଞ୍ଜିନ୍ ଚାଳନାରେ ଲୋକୋ ପାଇଲଟ୍ଙ୍କ ସହାୟକ। ସେମାନେ ଟ୍ରେନ୍ର ସୁରକ୍ଷିତ ଚାଳନା, ଇଞ୍ଜିନ୍ର କାର୍ଯ୍ୟକ୍ଷମତା ଯାଞ୍ଚ ଏବଂ ଯାତ୍ରା ସମୟରେ ବିଭିନ୍ନ ପ୍ରାଯୁକ୍ତିକ କାର୍ଯ୍ୟରେ ସହଯୋଗ କରିଥାନ୍ତି। ଏହା ଭାରତୀୟ ରେଳବାଇ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ମାନଜନକ ପଦବୀ। ରେଳବାଇ ଏଏଲ୍ପି ନିଯୁକ୍ତି 2026 ପାଇଁ ମୋଟ 11,137 ପଦବୀ ରହିଛି। ଦେଶର ବିଭିନ୍ନ ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ ବା ଆର୍ଆର୍ବି ଅଞ୍ଚଳରେ ଏହି ପଦବୀଗୁଡ଼ିକ ବଣ୍ଟନ କରାଯାଇଛି। ଏହାଫଳରେ ଦେଶର ବିଭିନ୍ନ ରାଜ୍ୟର ପ୍ରାର୍ଥୀମାନେ ସୁଯୋଗ ପାଇପାରିବେ। ଏହି ପଦବୀ ପାଇଁ ପ୍ରାର୍ଥୀମାନଙ୍କର ଯୋଗ୍ୟତା ଥିବା ଆବଶ୍ୟକ, ଯେମିତିକି ମେଟ୍ରିକ୍ ବା ଦଶମ ପାସ୍ ସହିତ ଆଇଟିଆଇ କିମ୍ବା ସମ୍ବନ୍ଧିତ ଟ୍ରେଡ୍ରେ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କିମ୍ବା ଇଞ୍ଜିନିୟରିଂ ଡିଗ୍ରୀ ରହିବା ଆବଶ୍ୟକ। ଇଲେକ୍ଟ୍ରିକାଲ, ମେକାନିକାଲ, ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ୍ ଇତ୍ୟାଦି ଟ୍ରେଡ୍ରେ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଏହାର ଶେଷ ତାରିଖ ହେଉଛି ଜୁନ୍ ମାସର 14 ତାରିଖ। ଏହାକୁ ଆପଣ ସମ୍ପୂର୍ଣ୍ଣ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ତେବେ ଶ୍ରୋତା ବନ୍ଧୁ, ଏହା ଥିଲା କିଛି ନୂଆ ନିଯୁକ୍ତି ସମ୍ପର୍କରେ କିଛି ସୂଚନା ଏବଂ ସମାଚାର ସମ୍ପର୍କରେ। ତେବେ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆସନ୍ତୁ ଶୁଣିନେବା ଏହି ସୁନ୍ଦର ଏବଂ ମନଛୁଆଁ ଗୀତଟିଏ।

ତେବେ ଶ୍ରୋତାବନ୍ଧୁ, ଆଜିର ଏହି ଯୁବବାଣୀ କାର୍ଯ୍ୟକ୍ରମର ସମୟ ଶେଷ ହେବାକୁ ଆସିଲାଣି। ଆଜିର ଏହି ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ ହେବ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ରୂପରେ ଭଲ ଲାଗିଥିବ। ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ମତାମତ ଦେବାକୁ ଜମାରୁ ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣା ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବନୀ ପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆମକୁ ଆପଣ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତ ଲେଖି ଜଣାଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ଆଉ ଥରେ କହି ରଖୁଛୁ 8895994143। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ଚିଠି ଏବଂ ସୁଚିନ୍ତିତ ମତାମତର ଅପେକ୍ଷାରେ ରହିଲୁ। ପରବର୍ତ୍ତୀ କାର୍ଯ୍ୟକ୍ରମମାନଙ୍କରେ ପୁଣି ଥରେ ଭେଟ ହେବା। ସେ ଯେ ଆମକୁ ବିଦାୟ ଦିଅନ୍ତୁ। ଆଜିର ଯୁବବାଣୀ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଥିଲି ଆପଣମାନଙ୍କ ରେଡ଼ିଓ ସାଥୀ ଶିବଶକ୍ତି ପୁରୋହିତ। ରହୁଛୁ, ନମସ୍କାର।

ରିଲେଖରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀ ପାଟଣା ପ୍ରସ୍ତୁତ କରୁଛୁ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମର ରୂପରେଖ।

ଆଜି ସନ୍ଧ୍ୟା 6:30ରେ ଶୁଣିବେ ଆଦିବାସୀ ଗୀତ କ୍ରମରେ କୁଟିଆ କନ୍ଧ ଗୀତ, ପରିବେଷଣ କରିବେ ଜୟସିଂ ମାଝି ଏବଂ ସାଥୀ। 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ, ରିପୋର୍ଟ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ରହିଛି 7:30ରେ। 8:00ରେ ଶୁଣିବେ ଗୀତ ଗଜଲ ଶିଳ୍ପୀ ତାନ୍ୟାଙ୍କ କଣ୍ଠରେ।

ଆଞ୍ଚଳିକ ଗୀତ କ୍ରମରେ ଶୁଣିବେ ସମ୍ବଲପୁରୀ ଗୀତ ରାତି 8:15 ରଞ୍ଜନ ଜେନା ଏବଂ ନମିତା ରାଣୀ ପଟ୍ଟନାୟକ 8:30 ସ୍ପଟଲାଇଟ୍ 9:16 ଏବଂ ରାତି 9:30 ରହିଛି କରେଣ୍ଟ ଆଫେୟାର୍ସ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଗୀତ ପ୍ରଚାର କରିବୁ ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ ପରିବେଷଣ କରିବେ ପଣ୍ଡିତ କୁମାର ଗନ୍ଧର୍ବ ଏଥିରେ ଶୁଣିବେ ରାଗ କଲ୍ୟାଣୀ। ରାତି 11:10 ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷ କାର୍ଯ୍ୟକାଳର ପୂର୍ତ୍ତି ଅବସରରେ ବିଶେଷ ଧାରାବାହିକ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ।

ଏଥର ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ। ଆସନ୍ତାକାଲି ସକାଳ 6:10 ପ୍ରଚାର କରିବୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ସୁନନ୍ଦା ପଟ୍ଟନାୟକ, ରଘୁନାଥ ପାଣିଗ୍ରାହୀ, ଲିପିକା ମହାନ୍ତି, ପ୍ରଫୁଲ୍ଲ କର ଏବଂ ପ୍ରୀତିଶ୍ରୀ ମହାନ୍ତି। ସକାଳ 6:30 ଶୁଣିପାରିବେ କାର୍ଯ୍ୟକ୍ରମ ଚେତନ ଚିନ୍ତନ। 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସକାଳ 7:25 ଶୁଣିବେ ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା, ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ। କାର୍ଯ୍ୟକ୍ରମ ଚାଷର କଥା ରହିଛି ସକାଳ 7:40। ଗୀତ ଗୀତାଞ୍ଜଳିରେ ପ୍ରଚାର କରିବୁ କେତୋଟି ଭକ୍ତି ଗୀତ ସକାଳ 7:45। ଶିଳ୍ପୀମାନେ ହେଲେ ବାଦଲ କୁମାର ଏବଂ ସୁବାସ ଦାସ। ସଙ୍ଗୀତ ଲହରୀ ଶୁଣିବେ ସକାଳ 8:30 ଶିଳ୍ପୀ ସୁରେଶ ୱାଡେକରଙ୍କ କଣ୍ଠରେ। ସକାଳ 8:45 ଶୁଣିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ସକାଳ 9:00 ଏବଂ 9:30 ରହିଛି ଓଡ଼ିଆ କଥାଚିତ୍ର ଗୀତ। ପୂର୍ବାହ୍ନ 10:10 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci

AIR at 90. ଆକାଶବାଣୀ ଭବାନୀପାଟଣା କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡ଼ିୟମ ୱେଭ୍ରେ 248 meters ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ସନ୍ଧ୍ୟା 6:20 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶୈଳୀରେ ଚଳି ଆସୁଛନ୍ତି। ଆଧୁନିକ ସମାଜରୁ ଦୂରରେ ଜନସମାଜର ଅନ୍ତରାଳେ ସେମାନେ କୃଷିକୁ ହିଁ ମୁଖ୍ୟ ଜୀବିକା ରୂପେ ଗ୍ରହଣ କରି ଜୀବନ ଧାରଣ କରିଥାନ୍ତି। ଏହାଛଡ଼ା ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ଏମାନଙ୍କର ଏକ ମୁଖ୍ୟ ଜୀବିକା। କଳାହାଣ୍ଡିର ଆଦିବାସୀମାନଙ୍କର ମଧ୍ୟରେ କୁଟିଆ କନ୍ଧ ସମ୍ପ୍ରଦାୟର ଏକ ସ୍ୱତନ୍ତ୍ର ସ୍ଥାନ ରହିଆସିଛି। କୁଟିଆ ସମ୍ପ୍ରଦାୟ ନିଜସ୍ୱ ଗାରିମାରେ ମହିମା ମଣ୍ଡିତ। ପୂଜା ପାର୍ବଣ ବାହାଘର ଆଦି ସାମାଜିକ ଅନୁଷ୍ଠାନ କୁଟିଆମାନଙ୍କ କର୍ମମୟ ଜୀବନରେ ଆନନ୍ଦର ଲହରୀ ଖେଳାଇଥାଏ ଏବଂ ମନୋରଞ୍ଜନର ମାଧ୍ୟମ ରୂପେ ଏମାନେ ନାଚ ଓ ଗୀତକୁ ଆଦରି ନେଇଥାନ୍ତି। ଆଜି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା କଳାହାଣ୍ଡିର ଆମ୍ପାଣି ପଞ୍ଚାୟତ ଅନ୍ତର୍ଗତ ବିରିମୁହାନ ଗାଁର କୁଟିଆ କନ୍ଧ ସମ୍ପ୍ରଦାୟର ଗୀତ। ପ୍ରଥମେ ଶୁଣନ୍ତୁ ଟୋକି ପରବ ଦିନ ମେରିଆ ଖୁଣ୍ଟ ପାଖରେ ବୋଲାଯାଉଥିବା ମନ୍ତ୍ର। ପରିବେଷଣ କରିଛନ୍ତି ଜୟ ସିଂ ମାଝି ଓ ଅନ୍ଧାରୁ ମାଝି।

ବଣ ପାହାଡ଼ ଘେରା କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ପ୍ରକାର ଆଦିବାସୀ ସମ୍ପ୍ରଦାୟ ବସବାସ କରନ୍ତି। କାହିଁ କେଉଁ କାଳରୁ ଏଠି କନ୍ଧ ଗଣ୍ଡ ମୁଣ୍ଡା ସୌରା ଆଦି ଜନଜାତି ସେମାନଙ୍କ ନିଜସ୍ୱ।

বাপুরে।

ବିବାହ ପର୍ବପର୍ବାଣୀ ଛଡ଼ା ଦୈନନ୍ଦିନ ଜୀବନରେ ମଧ୍ୟ କୁଟିଆ ଯୁବକକୁ ତାର ପାରମ୍ପରିକ ନାଚ ଗୀତ ବାନ୍ଧି ରଖେ।

0: ଏଣୁ ଧାଙ୍ଗଡ଼ା ବସାରେ ପ୍ରତିଦିନ ସନ୍ଧ୍ୟାରେ ଅବିବାହିତ ଯୁବକମାନଙ୍କର ଆସର ଜମିଥାଏ ଏବଂ ଗୀତକୁଡ଼ିଆର ଗୀତର ଲହରୀ ଭାସିଆସେ। ସେମିତି ଏକ ଗୀତକୁ କୁଟିଆ କହେ ସାରି ଗୀତ। ବର୍ତ୍ତମାନ ଶୁଣନ୍ତୁ ସାରି ଗୀତ। ଗାଇଛନ୍ତି ଅନ୍ଧାରୁ ଜାନି, ସୁନ୍ଦରୁ ମାଝି, ଜୟସିଂ ମାଝି, ଢାପ ବଜେଇଛନ୍ତି ଲାଣୁ ମାଝି।
1: ଲେଟ ସାରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ପରିବେଶ ସୁରକ୍ଷା ଓ ସଂରକ୍ଷଣ ଏକ ସାମୂହିକ ଦାୟିତ୍ୱ, ବିଶ୍ୱ ପରିବେଶ ଦିବସ ଅବସରରେ କହିଲେ ରାଜ୍ୟପାଳ। ପୁରୀରେ ଉଦ୍ଯାପିତ ହେଲା ବିପର୍ଯ୍ୟୟ ବିପଦ ହ୍ରାସ ନେଇ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହର ବୈଠକ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଟକୁ ସ୍ୱୀକୃତି। ଏବଂ କାଳବୈଶାଖୀର ପ୍ରଭାବରେ ରାଜ୍ୟର 25 ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ।

0: ପାଳିତ ହୋଇଯାଇଛି। 1973 ମସିହାରୁ ପ୍ରତିବର୍ଷ ଜୁନ୍ 5 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରକୃତିର ସୁରକ୍ଷା, ସ୍ୱଚ୍ଛ ଶକ୍ତିର ବ୍ୟବହାର, ସବୁଜ ଜୀବନଶୈଳୀ ଏବଂ ଏକ ସୁରକ୍ଷିତ ପୃଥିବୀ ଗଠନ ପାଇଁ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ। ପରିବେଶ ସୁରକ୍ଷା ଓ ସଂରକ୍ଷଣ ଏକ ସାମୂହିକ ଦାୟିତ୍ୱ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଭୁବନେଶ୍ୱର ଲୋକଭବନଠାରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଅଟଳ ବନରେ ଚାରାରୋପଣ କରି ରାଜ୍ୟପାଳ କହିଛନ୍ତି, ପରିବେଶକୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଚାରାରୋପଣ କରି ନିଜର ଯୋଗଦାନ ରଖିବା ଆବଶ୍ୟକ। ଏକ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଅତିକମ୍ରେ ଗୋଟିଏ ଲେଖାଏଁ ଚାରାରୋପଣ କରିବାକୁ ରାଜ୍ୟବାସୀଙ୍କୁ ରାଜ୍ୟପାଳ ନିବେଦନ କରିଛନ୍ତି। ସ୍ୱଚ୍ଛ, ସବୁଜ ଓ ସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ଯୁବପିଢ଼ି ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ଓଡ଼ିଶା ଅର୍ବାନ ଏକାଡେମୀ ପରିସରରେ ବିଶ୍ୱ ପରିବେଶ ଦିବସ ଅବସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଇଣ୍ଡିଆନ୍ ୱାଟର ୱାର୍କସ୍ ଆସୋସିଏସନ୍ IWWA ର ସଭାପତି ଯନ୍ତ୍ରୀ ହାଡ଼ିବନ୍ଧୁ ବେହେରା ଯୋଗଦେଇ ପରିବେଶ ସୁରକ୍ଷା ଓ ଜଳ ସଂରକ୍ଷଣ ପାଇଁ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ରାଜ୍ୟ ସରକାର ଏକ ସବୁଜ, ସ୍ୱଚ୍ଛ ଓ ଜଳବାୟୁ ସହନଶୀଳ ଓଡ଼ିଶା ଗଠନ ଦିଗରେ ଦୃଢ଼ତାର ସହ ଅଗ୍ରଗତି କରୁଛନ୍ତି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଖୁଣ୍ଟିଆ କହିଛନ୍ତି, ଭବିଷ୍ୟତ ପିଢ଼ି ପାଇଁ ସୁରକ୍ଷିତ ଓ ସୁସ୍ଥ ପରିବେଶ ଗଢ଼ିତୋଳିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ପାରମ୍ପରିକ ଚାଷ ପଦ୍ଧତି ପରିବେଶ ସୁରକ୍ଷାରେ ସହାୟକ ହେଉଥିବାରୁ ଏହାର ମୂଳତତ୍ତ୍ୱକୁ ଧ୍ୟାନରେ ରଖି ନୂତନ ପ୍ରଣାଳୀ ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ବ୍ୟକ୍ତି, ସମାଜ ଓ ପରିବେଶ ପରସ୍ପରର ପରିପୂରକ, ଏହାର ସନ୍ତୁଳନ ବଜାୟ ରଖିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି। ଏହି ଅବସରରେ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ପରିବେଶ ସୁରକ୍ଷା ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି। ପରିବେଶ ସୁରକ୍ଷା ସମ୍ପର୍କରେ ପରିବେଶବିତ୍ ଡକ୍ଟର ଚିତ୍ତରଞ୍ଜନ ମିଶ୍ର କହନ୍ତି,
1: 2026 ମସିହାର ଯୋଉ ଥିମ୍ ବା ଭିତ୍ତି ବିଷୟବସ୍ତୁ ରଖାଯାଇଛି, ଇଂରାଜୀରେ କହିଲେ ଆମେ ତାକୁ କହିବା ଇନସ୍ପାୟାର୍ଡ ବାଇ ନେଚର ଫର୍ କ୍ଲାଇମେଟ୍ ଫର୍ ଆୱାର ଫ୍ୟୁଚର। ଓଡ଼ିଆରେ ହେଲା ପ୍ରକୃତି ଦ୍ୱାରା ଅନୁପ୍ରାଣିତ ହୋଇ ଜଳବାୟୁ ଓ ଭବିଷ୍ୟତର ସୁରକ୍ଷା। ତ ଆମେ ଯାହା କିଛି ସୁରକ୍ଷା କରିବା, ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବା, ତା ପ୍ରକୃତିକୁ ଜଡିତ କରିକି ପ୍ରକୃତିର ସୁରକ୍ଷା ମାଧ୍ୟମରେ ଏ ସମସ୍ତ କାର୍ଯ୍ୟକ୍ରମ ଆମକୁ ହାତକୁ ନେବାକୁ ପଡିବ। ପ୍ରକୃତିକୁ ଭିତ୍ତି କରିକି ଯୋଉ ବିଭିନ୍ନ ପନ୍ଥା ଆମେ ବାହାର କରିବା, ନେଚର ବେସ୍ରେ ସଲ୍ୟୁସନ୍ ହିଁ ଆମକୁ ଆଗକୁ ରାସ୍ତା କଢେଇ ନେବ। ପରିବେଶ ସୁରକ୍ଷା କ୍ଷେତ୍ରରେ ସମଗ୍ର ବିଶ୍ୱର ଉତ୍ତରଦାୟିତ୍ୱ ଉତ୍ତର ପିଢ଼ି ଓ ଆଜିକା ପିଢ଼ି ଉପରେ ନ୍ୟସ୍ତ ରହିବ।
0: ବିପର୍ଯ୍ୟୟ ବିପଦ ହ୍ରାସ ନେଇ ପୁରୀଠାରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ଉଦ୍ଯାପିତ ହୋଇଯାଇଛି। ବୈଠକରେ ବ୍ରିକ୍ସ ସଦସ୍ୟ ଦେଶର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରିଛନ୍ତି। ତିନି ଦିନରେ ମୋଟ 11 ବିଷୟରେ ଆଲୋଚନା ହୋଇଛି। ବିପର୍ଯ୍ୟୟ ପରିଚାଳନା ନେଇ ପ୍ରଶାସନିକ ଓ ସମ୍ପ୍ରଦାୟ ଆଧାରିତ ପଦ୍ଧତି, ପ୍ରାକ୍ ଅନୁମାନଯୋଗ୍ୟ ନିବେଶ ପାଇଁ ଆର୍ଥିକ ମଡେଲ, ବହୁ ବିପଦର ପ୍ରାକ୍ ସୂଚନା ସମ୍ପର୍କରେ ସମ୍ମିଳନୀରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ବ୍ରିକ୍ସ ରାଷ୍ଟ୍ରର ସଦସ୍ୟମାନେ ଆଜି ପୁରୀ କୋଣାର୍କ ବେଳାଭୂମି ସମେତ ରାମଚଣ୍ଡୀ ଗସ୍ତ କରି ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ପ୍ରଦର୍ଶନୀ ଦେଖିଛନ୍ତି। ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ରରେ ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଚାଷୀଙ୍କ ଆୟ ବୃଦ୍ଧି ଓ ରପ୍ତାନୀକୁ ବଢ଼ାଇବା ପାଇଁ ଓଡ଼ିଶା ଆମ୍ବର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିର ଆବଶ୍ୟକତା ରହିଛି। କୃଷି ଉତ୍ପାଦନ ବୃଦ୍ଧି ପାଇଁ ଫସଲ ବିବିଧିକରଣ, ଡାଲିଜାତୀୟ ଫସଲ, ତୈଳବୀଜ ଏବଂ ଔଷଧୀୟ ଗୁଣଯୁକ୍ତ ଫଳ ଚାଷ କରିବାକୁ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଜଳବାୟୁ ଉପଯୋଗୀ ଉଦ୍ୟାନ କୃଷିର ପ୍ରସାର ଏବଂ କ୍ଷେତ ବଞ୍ଚାଅ ଅଭିଯାନ ଅଧୀନରେ ଚାଷଜମିର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଶତାଧିକ ଚାଷୀ, ବିଶେଷଜ୍ଞ ଓ ପରିବେଶବିତ୍ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ 60+ କିସମର ଆମ୍ବ ପ୍ରଦର୍ଶିତ ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ବାହୁଡ଼ା ଯାତ୍ରା, ନୀତିନିଘଣ୍ଟ ଓ ବ୍ୟବସ୍ଥାବଳୀର ପରିଚାଳନାକୁ କମିଟି ଅନୁମୋଦନ କରିଛି। ନରେନ୍ଦ୍ର ପୁଷ୍କରିଣୀଠାରେ ଶ୍ରୀମନ୍ଦିର ପ୍ରଶାସନରେ ଏକ ସ୍ଥାୟୀ ସୂଚନା କେନ୍ଦ୍ର ଓ ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ, ଆଦର୍ଶ ଗୁରୁକୁଳ ପ୍ରତିଷ୍ଠା, ସେବାୟତ ଆବାସ ଯୋଜନା

0: ଅନ୍ୟତ୍ର ଜମି ଚିହ୍ନଟ ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତିବଣତି କାର୍ଯ୍ୟକୁ ଆଗାମୀ ନୀଳାଦ୍ରି ବିଜେ ନୀତି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ସମୟରେ ଦିନ ସ୍ଥିର କରାଯାଇ ଗଣତିମଣତି କାର୍ଯ୍ୟ ପୁନଃ ଆରମ୍ଭ କରାଯିବ। ଅଳଙ୍କାରଗୁଡ଼ିକର ଫଟୋ ଓ ଭିଡ଼ିଓଗ୍ରାଫି ଓ 3D ମ୍ୟାପିଂ ପରେ ଭିତର ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
1: ପରିଚାଳନା କମିଟି ଆଜି ପରାମର୍ଶ ଦେଲେ ବର୍ତ୍ତମାନ ପାଇଁ ଗଣତି ପ୍ରକ୍ରିୟା ସ୍ଥଗିତ ରହିବ ଏବଂ ନୀଳାଦ୍ରି ବିଜେ ପରେ କେଉଁ ତିଥିରେ ତାକୁ କରାଯିବ ତାକୁ ମୁଖ୍ୟ ପ୍ରଶାସକ ସରକାରଙ୍କୁ ସୂଚନା ଦେଇ ତାକୁ କରିବେ।
0: ବୈଠକରେ ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ଆଗାମୀ ରଥଯାତ୍ରାର ଶୃଙ୍ଖଳିତ ଆୟୋଜନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପିର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ରାଜ୍ୟସଭା ଉପନିର୍ବାଚନ ଲାଗି ଆସନ୍ତା 8 ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ, 11 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଆସନ୍ତା 18 ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଭୁବନେଶ୍ୱର ସ୍ଥାନୀୟ ନିର୍ମାଣ ସୌଧଠାରେ ରାଜ୍ୟସ୍ତରୀୟ ଅବକାରୀ ଅଧୀକ୍ଷକଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଛନ୍ତି, ବେଆଇନ ନିଶା କାରବାର ଏବଂ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ପେସାଦାର ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅବକାରୀ ଅଧିକାରୀ ଓ କର୍ମଚାରୀଙ୍କ ନିୟମିତ ତାଲିମ, ନୂଆ ନିଯୁକ୍ତି, ବିଭିନ୍ନ ଜୋନ୍ରେ ଥିବା ସମସ୍ୟାର ସମାଧାନ ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ପ୍ରମୁଖ ଶାସନ ସଚିବ ଆର୍ଏସ୍ ଗୋପାଳନ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପ୍ରଶାସନିକ ସଂସ୍କାର ବିଷୟରେ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ରାଜ୍ୟ ସରକାରଙ୍କ ମାର୍କଫେଡ୍ ପକ୍ଷରୁ ମାର୍ଶାଘାଇ ବ୍ଲକର ନୀଳାଦ୍ରିପୁରଠାରେ ସରକାରୀ ସ୍ତରରେ ରବି ଜାତୀୟ ଫସଲ ଚାଷୀମାନଙ୍କଠାରୁ କ୍ରୟ କରାଯାଉଛି। ଏହାଫଳରେ ଚାଷୀମାନଙ୍କର ଆୟ ବୃଦ୍ଧି ହୋଇପାରିବ। ରାଜ୍ୟର ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଝାଡ଼ପଡ଼ା ଗୋଦାବରୀ ସମିଶ୍ର ନୋଡାଲ ପ୍ରାଥମିକ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ରମରେ ବିଧାନସଭା ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଯୋଗଦେଇ ଚାରାରୋପଣ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ବନ ବିଭାଗ ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ରାୟଗଡ଼ା ସଦର ମହକୁମା ମୁନିଗୁଡ଼ା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ରାୟଗଡ଼ା ପୌର ପରିଷଦ ଆନୁକୂଲ୍ୟରେ ପରିମଳ ଉଦ୍ୟାନର ମୁଖ୍ୟ ଫାଟକ, ମୋ ବଗିଚା, ୱେଷ୍ଟ ଟୁ ୱଣ୍ଡର ପାର୍କ ଏବଂ ନିର୍ମାଣ ଓ ଭଗ୍ନଜନିତ ଆବର୍ଜନା ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟନ କରାଯାଇଛି। ମାଲକାନଗିରି ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାରେ ଦୁଇଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳା ଉଦ୍ଯାପିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ସ୍ଥାନୀୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତୃତୀୟ ପର୍ଯ୍ୟାୟ 11ତମ କୃଷି ଜନଗଣନା ସମ୍ବନ୍ଧୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲ୍ଲାପାଳ ଆଜି ଭୋଟର ତାଲିକାର ସ୍ୱତନ୍ତ୍ର ସଗନ ସଂଶୋଧନ ସମ୍ପର୍କିତ ସଚେତନତା ରଥକୁ ଉଦ୍ଘାଟନ କରିଛନ୍ତି। ପାଣିପାଗ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଝଡ଼ ବର୍ଷା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 25ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପରିବେଶ ସୁରକ୍ଷା ଓ ସଂରକ୍ଷଣ ଏକ ସାମୂହିକ ଦାୟିତ୍ୱ, ବିଶ୍ୱ ପରିବେଶ ଦିବସ ଅବସରରେ କହିଲେ ରାଜ୍ୟପାଳ। ପୁରୀରେ ଉଦ୍ଯାପିତ ହେଲା ବିପର୍ଯ୍ୟୟ ବିପଦ ହ୍ରାସ ନେଇ ଆୟୋଜିତ ବ୍ରିକ୍ସ ରାଷ୍ଟ୍ର ସମୂହର ବୈଠକ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟକୁ ସ୍ୱୀକୃତି ଏବଂ କାଳବୈଶାଖୀର ପ୍ରଭାବରେ ରାଜ୍ୟର 25ଟି ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
2: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
3: ଆଜିର ପ୍ରସଙ୍ଗ ସବୁଜ ବିଶ୍ୱ ସମୃଦ୍ଧ ଭବିଷ୍ୟତ। ଆଲେଖ୍ୟ ଡକ୍ଟର ଗିରିଶ ପ୍ରସାଦ ସ୍ୱାଇଁ, ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ଜଳବାୟୁ ପରିବର୍ତ୍ତନର କୁପରିଣାମକୁ ପ୍ରତିହତ କରିବା ମିଳିତ ଜାତିସଂଘର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର 13 ନମ୍ବର ଲକ୍ଷ୍ୟକୁ ପ୍ରତିନିଧିତ୍ୱ କରେ। ଏହା ବିଶ୍ୱ ଉଷ୍ମତାକୁ ବନ୍ଦ କରିବା ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ହ୍ରାସ କରିବା ଏବଂ ଜଳବାୟୁ ସମ୍ବନ୍ଧୀୟ ବିପଦ ପ୍ରତିଷ୍ଠା

ସ୍ଥିରତା ସୃଷ୍ଟି କରିବା ପାଇଁ ଜରୁରୀ ପଦକ୍ଷେପ ଉପରେ ଧ୍ୟାନ ଦିଏ। ବିଶ୍ୱବ୍ୟାପୀ ବର୍ତ୍ତମାନର ଅଭିଯାନଗୁଡ଼ିକ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ ବିଶ୍ୱବ୍ୟାପୀ ଆହ୍ୱାନ ଉପରେ ଗୁରୁତ୍ୱ ଦେଉଛି। ବିକାଶଶୀଳ ଦେଶଗୁଡ଼ିକ ପାଇଁ ଜଳବାୟୁ ପରିବର୍ତ୍ତନର ପରିଣାମକୁ ପ୍ରତିହତ କରିବା ଅତ୍ୟନ୍ତ ଜରୁରୀ, କାରଣ ସେମାନେ ବିଶ୍ୱ ଉଷ୍ମତାର ସବୁଠାରୁ ଗମ୍ଭୀର ପ୍ରଭାବର ସମ୍ମୁଖୀନ ହେଉଛନ୍ତି ଏବଂ ବ୍ୟବସ୍ଥାର ପୁନଃ ପ୍ରବର୍ତ୍ତନ ପାଇଁ ସେମାନଙ୍କ ପାଖରେ କମ୍ ସମ୍ବଳ ଅଛି। ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନରେ ସର୍ବନିମ୍ନ ପ୍ରଭାବ ସତ୍ତ୍ୱେ ବିକାଶଶୀଳ ଦେଶଗୁଡ଼ିକ ଦୀର୍ଘକାଳୀନ ମରୁଡ଼ି, ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ଏବଂ ସମୁଦ୍ର ସ୍ତର ବୃଦ୍ଧି ପରି ପାଗର ପ୍ରଭାବ ସାମ୍ନା କରନ୍ତି। ଜଳବାୟୁ ସମ୍ବନ୍ଧୀୟ ବିପର୍ଯ୍ୟୟ ଯୋଗୁଁ ହେଉଥିବା ସମସ୍ତ ମୃତ୍ୟୁର 2/3 ଅଧିକ ଏହି ଅଞ୍ଚଳଗୁଡ଼ିକରେ ଘଟେ। ଦ୍ୱିତୀୟ କାରଣ ହେଉଛି ଅର୍ଥନୈତିକ ଏବଂ କୃଷି ନିର୍ଭରଶୀଳତା, ବିକାଶଶୀଳ ବିଶ୍ୱର ଜନସଂଖ୍ୟାର ଏକ ବୃହତ୍ ସଂଖ୍ୟା ବଞ୍ଚିବା ଏବଂ ଆୟ ପାଇଁ କୃଷି ଉପରେ ବହୁତ ନିର୍ଭର କରିଥାନ୍ତି। ଜଳବାୟୁ ବର୍ଷା ଧାରାକୁ ବ୍ୟାପକ ଭାବରେ ପରିବର୍ତ୍ତନ କରେ ଏବଂ ଫସଲ ନଷ୍ଟ କରେ। ଗୁରୁତର ଖାଦ୍ୟ ଏବଂ ଜଳ

0: ତୃତୀୟାଂଶରୁ ଅଧିକ ଏହି ଅଞ୍ଚଳଗୁଡ଼ିକରେ ଘଟେ। ଦ୍ୱିତୀୟ କାରଣ ହେଉଛି ଅର୍ଥନୈତିକ ଏବଂ କୃଷି ନିର୍ଭରଶୀଳତା ବିକାଶଶୀଳ ବିଶ୍ୱର ଜନସଂଖ୍ୟାର ଏକ ବୃହତ ସଂଖ୍ୟା ବଞ୍ଚିବା ଏବଂ ଆୟ ପାଇଁ କୃଷି ଉପରେ ବହୁତ ନିର୍ଭର କରିଥାନ୍ତି। ଜଳବାୟୁ ବର୍ଷା ଧାରାକୁ ବ୍ୟାପକ ଭାବରେ ପରିବର୍ତ୍ତନ କରେ ଏବଂ ଫସଲ ନଷ୍ଟ କରେ, ଗୁରୁତର ଖାଦ୍ୟ ଏବଂ ଜଳ ଅସୁରକ୍ଷା ସୃଷ୍ଟି କରେ ଏବଂ ସ୍ଥାନୀୟ ଅର୍ଥନୀତିକୁ ପଙ୍ଗୁ କରିଦିଏ। ଉଷ୍ମ ତାପମାତ୍ରା ରୋଗ ଜୀବାଣୁ ବାହକଙ୍କ ବିସ୍ତାର ତ୍ୱରାନ୍ୱିତ କରେ, କୋଟି କୋଟି ଲୋକଙ୍କୁ ମ୍ୟାଲେରିଆ, ଡେଙ୍ଗୁ, ଜ୍ୱର ଭଳି ସଂକ୍ରାମକ ରୋଗର ଶିକାର କରେ। ଅଧିକନ୍ତୁ ଉନ୍ନତ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ଅଭାବ ହେତୁ ଏହି ଦେଶଗୁଡ଼ିକ ସ୍ୱାସ୍ଥ୍ୟ ସଙ୍କଟକୁ ମୁକାବିଲା କରିବା ପାଇଁ ସଂଘର୍ଷ କରନ୍ତି। ପରିଣାମ ସ୍ୱରୂପ ସ୍ଥାନାନ୍ତର ପ୍ରାୟତଃ ରାଜନୈତିକ ଅସ୍ଥିରତା ଏବଂ ସ୍ଥାନୀୟ ଦ୍ୱନ୍ଦ୍ୱକୁ ପ୍ରୋତ୍ସାହିତ କରୁଛି। ବିକାଶଶୀଳ ଦେଶଗୁଡ଼ିକ ନିରନ୍ତର ବିପର୍ଯ୍ୟୟ ଏବଂ ପୁନଃ ନିର୍ମାଣର ଏକ ବିନାଶକାରୀ ଚକ୍ରରେ ଫସି ରହିଛନ୍ତି। ଗ୍ରୀନ୍ହାଉସ୍ ଗ୍ୟାସ୍ ନିର୍ଗମନର ସ୍ତର ବୃଦ୍ଧି ପାଇବା ସହିତ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଗମ୍ଭୀରତାର ସହ ବୃଦ୍ଧି ପାଉଛି। ଖାଦ୍ୟ ଉତ୍ପାଦନ କରିବାର କ୍ଷମତା, ବାସସ୍ଥାନ, ସୁରକ୍ଷା ଏବଂ କାର୍ଯ୍ୟକୁ ପ୍ରଭାବିତ କରିପାରେ। ବିକାଶଶୀଳ ଦେଶଗୁଡ଼ିକ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି, ଯେଉଁଥିରେ ସେମାନେ ସବୁଠାରୁ କମ୍ କ୍ଷତି ଘଟାଇଛନ୍ତି। ଭାରତ ନିର୍ଗମନରୁ ଆର୍ଥିକ ଅଭିବୃଦ୍ଧିର ପ୍ରାରମ୍ଭିକ ଲକ୍ଷ୍ୟ ହାସଲ କରି ବିଶ୍ୱ ଜଳବାୟୁ କାର୍ଯ୍ୟକ୍ରମର ନେତୃତ୍ୱ ନେଉଛି। ସ୍ୱଚ୍ଛ ଶକ୍ତିରେ ନିବେଶ ଏବଂ ତୃଣମୂଳ ନୀତି ଦ୍ୱାରା ପରିଚାଳିତ ଭାରତ ଦ୍ରୁତଗତିରେ ସ୍ଥାୟୀ ବିକାଶ ପାଇଁ ଏକ ବିଶ୍ୱ ମଡେଲରେ ପରିଣତ ହେଉଛି। ମହତ୍ତ୍ୱାକାଂକ୍ଷୀ ନବୀକରଣୀୟ ଶକ୍ତି ମାଧ୍ୟମରେ ଭାରତ ନିଜକୁ ଏକ ନବୀକରଣୀୟ ଶକ୍ତିକେନ୍ଦ୍ର ଭାବରେ ସୁଦୃଢ଼ କରିଛି ଏବଂ 2030 ସୁଦ୍ଧା 500 ଗିଗାୱାଟ୍ ଅଣଜୀବାଶ୍ମ ଇନ୍ଧନ ଶକ୍ତି କ୍ଷମତା ଲକ୍ଷ୍ୟ ପୋଷଣ କରୁଛି। ଭାରତ ସହଯୋଗମୂଳକ ପଦକ୍ଷେପର ନେତୃତ୍ୱ ନେଇ ସକ୍ରିୟ ଭାବରେ ଅନ୍ତର୍ଜାତୀୟ ଜଳବାୟୁ ରଣନୀତି ଗଠନ କରୁଛି ଓ ବିଶ୍ୱସ୍ତରରେ ଖର୍ଚ୍ଚ ଦକ୍ଷ ସୌର ପ୍ରଯୁକ୍ତିବିଦ୍ୟା ନିୟୋଜିତ କରିବା ପାଇଁ 100 ଅଧିକ ଦେଶକୁ ସଂଯୋଗ କରୁଛି। ଭାରତ ଏକ ଅନ୍ତର୍ଜାତୀୟ ସହଭାଗିତା ନିଶ୍ଚିତ କରୁଛି, ଯଦ୍ୱାରା ବିଶ୍ୱ ଭିତ୍ତିଭୂମି ଜଳବାୟୁ ପରିବର୍ତ୍ତନର ବର୍ଦ୍ଧିତ ପ୍ରଭାବକୁ ସହ୍ୟ କରିପାରିବ। ଆମ ଦେଶ ପରିବେଶ ସଚେତନ ଅଭ୍ୟାସ ଯେପରିକି ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ହ୍ରାସ କରିବା କିମ୍ବା ପଞ୍ଚତାରକା ଶକ୍ତି ଦକ୍ଷ ଉପକରଣ ବ୍ୟବହାର କରିବା ଗ୍ରହଣ କରିବାକୁ ଉତ୍ସାହିତ କରୁଛି। ଜଙ୍ଗଲ, ଜୈବ ବିବିଧତା ଏବଂ ପରିବେଶ କ୍ଷେତ୍ରରେ ନିଯୁକ୍ତି ପାଇଁ ଯୁବପିଢ଼ିଙ୍କୁ ତାଲିମ ଦେବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆମ ଦେଶକୁ ଆଜି ଆଗାମୀ ବିଶ୍ୱ ନିର୍ମାଣରେ ଏକ ଅଗ୍ରଣୀ ଭୂମିକା ଦେଇଛି। ଭାରତ ଜଳବାୟୁ ଅନୁକୂଳ କାର୍ଯ୍ୟକ୍ରମ ପ୍ରବର୍ତ୍ତନରେ ଏକ ବିଶ୍ୱସ୍ତରୀୟ ନେତା ଭାବରେ ଉଭା ହେଉଛି ଏବଂ ନିଜର ଜଳବାୟୁ ପ୍ରତିବଦ୍ଧତା ପୂରଣ କରିବାରେ ଶ୍ରେଷ୍ଠ G20 ପ୍ରଦର୍ଶନକାରୀଙ୍କ ମଧ୍ୟରେ ନିରନ୍ତର ସ୍ଥାନ ପାଇଛି। ନବୀକରଣୀୟ ଶକ୍ତିକୁ ବୃଦ୍ଧି କରି ତୃଣମୂଳ ସ୍ତରରେ ସ୍ଥିରତାକୁ ଆଗେଇ ନେଇ ଏବଂ ଜଳବାୟୁ ନ୍ୟାୟ ପାଇଁ ସମର୍ଥନ କରି ଭାରତ ଦୃଢ଼ ପରିବେଶଗତ ଲକ୍ଷ୍ୟ ସହିତ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିକୁ ସନ୍ତୁଳିତ କରୁଛି। ଭାରତ ଅନ୍ତର୍ଜାତୀୟ ସୌର ମେଣ୍ଟ ଏବଂ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ ସମେତ ଅନ୍ତର୍ଜାତୀୟ ପରିବେଶଗତ ପଦକ୍ଷେପଗୁଡ଼ିକର ନେତୃତ୍ୱ ନେଇଛି। ଆମ ରାଜ୍ୟ ଓଡ଼ିଶା ମଧ୍ୟ ଜାତୀୟ ପରିବର୍ତ୍ତନରେ ଯୋଗଦାନ ଦେଉଛି। ବୈଦ୍ୟୁତିକ ଯାନବାହନକୁ ପ୍ରୋତ୍ସାହିତ କରିବା, ସବୁଜ ହାଇଡ୍ରୋଜେନ୍ରେ ନିବେଶ ଏବଂ ସୌର ମାଇକ୍ରୋଗ୍ରିଡ୍ ବିସ୍ତାର କରିବା ପଦକ୍ଷେପଗୁଡ଼ିକ ଏକ ଜାତୀୟ ସବୁଜ ପରିବର୍ତ୍ତନ ପାଇଁ ଭାରତର ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି ଓ ଏକ ସମୃଦ୍ଧ ଭବିଷ୍ୟତର ମାର୍ଗ ନିର୍ଦ୍ଦେଶ କରୁଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର। ପହିଲା ମୁଖ୍ୟ ଖବର। ପୁରୀନ ଚାଲିଥିବା ତିନିଦିନିଆ ବ୍ରିକ୍ସ ରାଷ୍ଟ୍ର ସମୂହର ଦୁଇ ନମ୍ବର ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଇଜ ହେଲା ଉଦ୍ଯାପିତ। ପ୍ରକୃତି ନୁ ଅନୁପ୍ରାଣୀ ଜଳବାୟୁ ଲାଗି ଆମର ଭବିଷ୍ୟତ ଲାଗି ବାର୍ତ୍ତା ନେଇକରି ଆଜ ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ରାଜ୍ୟ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ଲାଗି ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଆଉ ଗଜପତି ମହାରାଜାଙ୍କର ଅଧ୍ୟକ୍ଷତାଟି ଆଜ ହୋଇଛି ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ। ମହାପ୍ରଭୁଙ୍କର ସ୍ନାନଯାତ୍ରା ଆର୍ ରଥଯାତ୍ରା ନୀତି ନିର୍ଘଣ୍ଟ କେ ମିଳିଲା ଅନୁମୋଦନ। ଏଥର ପୁରା ଖବର। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସକୁ ନେଇକରି ପୁରୀନ ଚାଲୁଥିବା ବ୍ରିକ୍ସ ରାଷ୍ଟ୍ର ସମୂହର ଦୁଇ ନମ୍ବର ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜ ଉଦ୍ଯାପିତ ହୋଇଛି। ବୈଠକଟି ବ୍ରିକ୍ସ ସଦସ୍ୟ ଦେଶର ବରିଷ୍ଠ ଅଧିକାରୀ ଆଉ ବୈଷୟିକ ବିଶେଷଜ୍ଞମାନେ ଯୋଗ ଦେଇକରି ବିପର୍ଯ୍ୟୟ ବିପଦ କମ୍ କରିବା ଲାଗି ଭିନ୍ ଭିନ୍ ଆହ୍ୱାନର ସମାଧାନ ଦିଗେ ମତ ଦିଆନିଆ କରିଛନ୍। ତିନିଦିନେ ମୋଟ ଏଗାରଟା ବିଷୟ ଉପରେ ଆଲୋଚନା ହୋଇଥିବା ଆମର ସମ୍ବାଦଦାତା ଜଣାଇଛନ୍। ବିପର୍ଯ୍ୟୟ ପରିଚାଳନାକୁ ନେଇକରି ପ୍ରଶାସନିକ ଆଉ ସମ୍ପ୍ରଦାୟ ଆଧାରିତ ପଦ୍ଧତି ଆଉ ପ୍ରାକ୍ ଅନୁମାନ ଯୋଗ୍ୟ ନିବେଶ ଲାଗି ଆର୍ଥିକ ମଡେଲ ବହୁତଟେ ବିପଦର ପ୍ରାରମ୍ଭିକ ସୂଚନା ବାତ୍ୟା ଆଉ ବନ୍ୟା ସହି ନେଇ ପଡ଼ୁଥିବା ଘର ଆଉ ରାସ୍ତା ସହିତ ପ୍ରାକୃତିକ ଆଧାରିତ ସମାଧାନ ବାବଦେ ସମ୍ମିଳନୀଟି ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଉପରବେଳା ପୁରୀ କୋଣାର୍କ ବେଳାଭୂମି ରାମଚଣ୍ଡୀଠାରେ ବିପର୍ଯ୍ୟୟ ପରିଚାଳନାକୁ ନେଇକରି ଗୋଟିଏ ଡେମୋଭିଲ୍ ପ୍ରଦର୍ଶନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବେ 23 ତାରିଖ ଦିନ ଦୁଇ ନମ୍ବର ଖେ ବେସାମରିକ ସମ୍ମାନ ସମାରୋହଟି ଇ ବଛର ଲାଗି 65 ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଇ ବଛର ମୋଟ 131 ପଦ୍ମ ପୁରସ୍କାର ଦେବା ଲାଗି ଅନୁମୋଦନ ମିଳିଛି। ଏଥି 5 ପଦ୍ମବିଭୂଷଣ 13 ପଦ୍ମଭୂଷଣ ଆଉ 113 ପଦ୍ମଶ୍ରୀ ପୁରସ୍କାର ରହିଛି। ପହିଲା ଖେ ବେସାମରିକ ସମ୍ମାନ ପ୍ରଦାନ ସମାରୋହଟି ଗଲା ମାସେ ରାଷ୍ଟ୍ରପତି 66 ଜଣଙ୍କୁ ପଦ୍ମ ପୁରସ୍କାରଟି ସମ୍ମାନିତ କରିଥିଲେ। ରିଜର୍ଭ ବ୍ୟାଙ୍କ ଚଳିତି ଆର୍ଥିକ ବର୍ଷର 2 ନମ୍ବର ଦ୍ୱିମାସିକ ମୁଦ୍ରାନୀତିର ସମୀକ୍ଷା କରିକି ରେପୋ ହାରକେ 5.25% ଅପରିବର୍ତ୍ତିତ ରଖିଛନ୍। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍, ମୁଦ୍ରାନୀତି କମିଟି ସର୍ବସମ୍ମତି ଏ ନିଷ୍ପତ୍ତି ନେଇଛି। ସ୍ଥାୟୀ ଜମା ସୁବିଧା ହାର 5% ଆଉ ମାର୍ଜିନାଲ ଷ୍ଟାଣ୍ଡିଂ ଫେସିଲିଟି ହାର ଆଉ ବ୍ୟାଙ୍କ ହାର 5.5% ରହିଛି। ରିଜର୍ଭ ବ୍ୟାଙ୍କ ଚଳିତି ବର୍ଷ ଲାଗି GDP ଅଭିବୃଦ୍ଧି ଆକଳନକେ 6.9%ରୁ 6.6% କମ୍ କରିଛି। ସିଆଡ଼େ ମୁଦ୍ରାସ୍ଫୀତି ଆକଳନକେ 4.6%ରୁ 5.1% ବଢ଼ାଯାଇଛି। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଅଧ୍ୟକ୍ଷତାଟି ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟନ ହୋଇଯାଇଛି। ମହାପ୍ରଭୁମାନଙ୍କର ସ୍ନାନଯାତ୍ରା ରଥଯାତ୍ରା ଆଉ ବାହୁଡ଼ା ଯାତ୍ରା ଲାଗି ନୀତି ନିର୍ଘଣ୍ଟ ଆଉ ବ୍ୟବସ୍ଥାମାନଙ୍କୁ ମଞ୍ଜୁରୀ ବାବଦେ ବୈଠକଟି ଆଲୋଚନା ହୋଇଛି। ଗଲା 31 ତାରିଖ ହୋଇଥିବା ଛତିଶା ନିଯୋଗ ଆଉ ନୀତି ସବ୍ କମିଟି ବୈଠକଟି ଅନୁମୋଦିତ ହୋଇଥିବା ରଥଯାତ୍ରା ଆଉ ସ୍ନାନଯାତ୍ରା ଲାଗି ବ୍ୟବସ୍ଥା ବୋଲିକି ଆଜି ଅନୁମୋଦନ କରାଯାଇଛି। ଶ୍ରୀମନ୍ଦିର ସୁରକ୍ଷା ସବ୍ କମିଟି ବୈଠକର ବିବରଣୀ ଉପରେଭିଲ୍ ଆଲୋଚନା କରାଯାଇଛି। ଆଜିର ବୈଠକଟି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧିକ୍ଷକଙ୍କ ସହିତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଉ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଭାସୀ ଜରିଏ ବୈଠକଟି ଯୋଗ ଦେଇଥିଲେ। ରାଜ୍ୟ ହେଉଥିବା ଜବର ଗରମକେ ନଜରଟି ରଖିକରି ବିଦ୍ୟାଳୟମାନଙ୍କର ଖରା ଛୁଟି ସମୟକେ ବଢ଼ାଯିବାର ଲାଗି ବିଚାର କରାଯାଉଛି ବୋଲି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ଏବାଦିନେ ପାଣିପାଗ ପରିସ୍ଥିତିର ସମୀକ୍ଷା ଉତରୁ ଖରା ଛୁଟି ବଢ଼ାବାର ବାବଦେ ନିଷ୍ପତ୍ତି ନିଆଯିବା, ଛାତ୍ରଛାତ୍ରୀମାନଙ୍କର ସୁରକ୍ଷା ଆଉ ସ୍ୱାସ୍ଥ୍ୟ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗର ସବୁନୁ ବଡ଼ ପ୍ରାଥମିକତା ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍। ରାଜ୍ୟର ସବୁ ସରକାରୀ ଅନୁଦାନପ୍ରାପ୍ତ ଆଉ

ବେସରକାରୀ ବିଦ୍ୟାଳୟମାନେ ଗଲା ଏପ୍ରିଲ 27 ତାରିଖରୁ ବନ୍ଦ ରହିଛି। ଛାତ୍ରଛାତ୍ରୀମାନଙ୍କର ସୁରକ୍ଷାକୁ ନଜରରେ ରଖିକରି ମୁଖ୍ୟମନ୍ତ୍ରୀ ଆକ୍ତୁରା ଖୁରାଛୁଟି ଘୋଷଣା କରିଥିଲେ। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଆଉ ପ୍ରଶିକ୍ଷଣ ପରିଷଦ NCERT ତରଫ ହେବାରକୁ ଥିବା ସାଧାରଣ ପ୍ରବେଶିକା ପରୀକ୍ଷା CEE 2026 ଲାଗି ଆବେଦନ ସମୟକୁ ବଢ଼ାଯାଇଛି। ପ୍ରାର୍ଥୀମାନେ ଏବାର ରବିବାର ତକ ପଞ୍ଜୀକରଣ ପୂରା କରିକରି ଆବେଦନପତ୍ର ଦାଖଲ କରିପାରିବେ। NCERTର ଭିନ୍ ଭିନ୍ ରାଜ୍ୟ ଥିବା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନମାନଙ୍କର ପାଠ୍ୟକ୍ରମଟି ନାଁ ଲେଖା ଲାଗି ଏହି ପ୍ରବେଶିକା ପରୀକ୍ଷା ହେବା। ଆବେଦନକାରୀମାନେ ଏବାର 8 ତାରିଖ ତକ ସଂଶୋଧନ କରିବା ଲାଗି ସୁଯୋଗ ପାଇବେ। ଆପଣମାନେ ଖବର ଶୁଣିଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ରାଜ୍ୟ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ଲାଗି ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କର କାର୍ଯ୍ୟାଳୟନ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍। ନାମାଙ୍କନ ପତ୍ର ଦାଖଲ ବେଲ୍କେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ ବିଜେପିର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ରାଜ୍ୟସଭା ଉପନିର୍ବାଚନ ଲାଗି ଏବେ 8 ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରଖାଯାଇଛି। 11 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଏବେ 18 ତାରିଖ ରାଜ୍ୟସଭା ଉପନିର୍ବାଚନ ଲାଗି ଭୋଟ ହେବ। ପ୍ରକୃତି ଅନୁପ୍ରାଣିତ ଜଳବାୟୁ ଲାଗି ଆମର ଭବିଷ୍ୟତ ଲାଗି ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। 1973 ଫି ବଛର ଜୁନ 5 ତାରିଖ ଦିନ ଏ ଦିବସ ପାଳନ କରାଯାଇଛି। ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରକୃତିର ସୁରକ୍ଷା, ସ୍ୱଚ୍ଛ ଶକ୍ତିର ବ୍ୟବହାର, ସବୁଜ ଜୀବନଶୈଳୀ ଆଉ ଗୋଟିଏ ସୁରକ୍ଷିତ ପୃଥିବୀ ଗଠନ ଲାଗି ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ବାବଦେ ସଚେତନତା କରିବାର ଲାଗି ଏ ଦିବସ ପାଳନ କରାଯାଉଛି। ଭୁବନେଶ୍ୱର ଲୋକସଭା ଭବନର ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତିରୁ ପ୍ରେରଣା, ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ ଶୀର୍ଷକ ଆଲୋଚନା ଚକ୍ରଟି ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କହିଛନ୍, ଗୋଟିଏ ସବୁଜ, ସ୍ୱଚ୍ଛ ଆଉ ଜଳବାୟୁ ସହନଶୀଲ ଓଡ଼ିଶା ଗଠନ ଦିଗେ ରାଜ୍ୟ ଆଗକେ ବଢ଼ୁଛି। ପରିବେଶ ସୁରକ୍ଷାକେ ଜନ ଆନ୍ଦୋଳନ କରିବା ଲାଗି ବିଭାଗ ତରଫ ପଦକ୍ଷେପ ନିଆଯାଉଛି। ସିମିଲିପାଲ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର ଠିକ୍ କୃତ୍ରିମ ବୁଦ୍ଧିମତା, ଏଆଇ ଆଧାରିତ ଜଙ୍ଗଲ ନିଆଁ ଚିହ୍ନଟ ବ୍ୟବସ୍ଥା, ହେନ୍ତାଳ ବନର ପୁନରୁଦ୍ଧାର, ଇକୋ ଟୁରିଜମର ବିକାଶ, ନନ୍ଦନକାନନର ଆଧୁନିକୀକରଣ ଦିଗେ ସରକାର କାମ କରୁଛନ୍ ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍। ପରିବେଶ ସଂରକ୍ଷଣ କ୍ଷେତ୍ରଟି ଉଲ୍ଲେଖନୀୟ ଅବଦାନ ଲାଗି ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ସମ୍ମାନ ପାଇଥିବା 205 ଅନୁଷ୍ଠାନ ଆଉ 207 ବ୍ୟକ୍ତିଙ୍କୁ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରଦର୍ଶନୀ ଭିଲ୍ ଉଦ୍ଘାଟିତ ହୋଇଛି। ରାଜ୍ୟର 3 ଶ୍ରେଷ୍ଠ ପରିବେଶ ସୁରକ୍ଷା ଇକୋ କ୍ଲବ୍କେ ସମ୍ମାନିତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକୃତିର ସୁରକ୍ଷା, ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ବର୍ଜନ, ପାନ୍ ଆଉ ପ୍ରାକୃତିକ ସମ୍ପଦର ଠିକ୍ ବ୍ୟବହାର, ଜଙ୍ଗଲ ଓ ବନ୍ୟଜନ୍ତୁମାନଙ୍କର ସୁରକ୍ଷା ଦିଗେ ସକ୍ରିୟ ଭାବେ କାମ କରିବାରକେ ଆହ୍ୱାନ ଦେଇଛନ୍। ବିଶ୍ୱ ପରିବେଶ ଦିବସ ଅବସରରେ ପୂର୍ବତଟ ରେଲପଥର ସମ୍ବଲପୁର ମଣ୍ଡଳ ତରଫ ସଚେତନତା ଓ ସଂରକ୍ଷଣ କାର୍ଯ୍ୟକ୍ରମ ହୋଇଯାଇଛି। ଗଲା ମେ 15 ଜୁନ୍ 5 ତାରିଖ ତକ ମଣ୍ଡଳନ ସ୍ୱତନ୍ତ୍ର ପରିବେଶ ସଂରକ୍ଷଣ ଅଭିଯାନ ଚାଲିଥିଲା। ନୂଆପଡ଼ା ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ପରିସରନ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ବିଧାୟକ ଜୟ ଢୋଲକିଆ କାର୍ଯ୍ୟକ୍ରମଟି ଯୋଗ ଦେଇକରି ଉନ୍ନୟନ କାମଟି ଗଛକେ ନାଇଁ କାଟିକରି ଅଲଗା ଜାଗାକେ ସ୍ଥାନାନ୍ତର କରବାରକେ ଆହ୍ୱାନ ଦେଇଛନ୍। ବିଶ୍ୱ ପରିବେଶ ଦିବସ ଅବସରରେ ବୌଦ୍ଧ ଜିଲ୍ଲାର ଭିନ୍ନ ଭିନ୍ନ ଜାଗାନ ଜିଲ୍ଲା ପ୍ରଶାସନ ତରଫ ଗଜଗା କାର୍ଯ୍ୟକ୍ରମ ହୋଇଯାଇଛି। କୁଲାରୀ କୁତ୍ ଦୀପ୍ନ ହୋଇଥିବା କାର୍ଯ୍ୟକ୍ରମଟି ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗ ଦେଇଥିଲେ। ଏହି ଅବସରରେ ଗୋଟିଏ ସଚେତନତା ଶୋଭାଯାତ୍ରା ଭିଲ୍ ସହର ପରିକ୍ରମା କରିଥିଲା। ବରଗଡ଼ ଜିଲ୍ଲା ନଭିଲ୍ ଏ ଦିବସ ଅବସରରେ ଗଛ ଲଗା ଆଉ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଆଉ ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ବିଭାଗର ମିଳିତ ଚେଷ୍ଟାଟି ପିପଲମୁଣ୍ଡା ନର୍ସରୀନ ଜିଲ୍ଲାସ୍ତରୀୟ ଗଛ ଲଗା କାର୍ଯ୍ୟକ୍ରମ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ଜଙ୍ଗଲ ବିଭାଗ ଆଉ ଭିନ୍ନ ଭିନ୍ନ ସାମାଜିକ ଅନୁଷ୍ଠାନ ତରଫ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଦେବଗଡ଼ ପୌର ପରିଷଦ ତରଫ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଯୋଗ ଦେଇକରି ଗଛ ଲଗାଇଥିଲେ। କଲାହାଣ୍ଡି ଜିଲ୍ଲା CRPF ୬୪ ବାଟାଲିୟନ ତରଫ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। କମାଣ୍ଡାଣ୍ଟ ଅଜୟ କୁମାର ସଚେତନତା ଓ ବୃକ୍ଷରୋପଣ ଉପରେ ଜୋର ଦେଇଥିଲେ। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ପାଚେରୀ ପାଣି ଗାଁର ଆଜି ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସଚେତନତା ଶିବିର ହୋଇଯାଇଛି। ଭୋଟର ତାଲିକାଥି ନାଁ ଯୋଡ଼ବାର ଆଉ କାଟବାର ସଂଶୋଧନ ପ୍ରକ୍ରିୟା ବାବଦେ ଗାଁ ଲୋକଙ୍କୁ ସଚେତନ କରାଯାଇଥିଲା।
ରାଜ୍ୟ କାଲ ବୈଶାଖୀର ବୋଲେ ବର୍ଷାର ପ୍ରଭାବତି ତାପମାତ୍ରା କମିଛେ, ହେଲେ ବି ରାଜ୍ୟ ଭିନ୍ ଭିନ୍ ଜାଗାନ ଗରମ ଆଉ ଗୁଲଗୁଲି ପାଗ ଲାଗି ରହିଛେ। ଏବା 24 ଘଣ୍ଟା ଭିତରେ ବିଜୁଳି ଆର୍ ଘଡ଼ଘଡ଼ି ସତେ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବା ବୋଲି ପାଖାପାଖି ସବୁ ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ।

ଜାରି କରାଯାଇଛି। କଳାହାଣ୍ଡି, କନ୍ଧମାଳ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର ଜିଲ୍ଲାର ଧୁକାଗୋଡ଼ି ସାଙ୍ଗେ ବର୍ଷା ହୋଇପାରେ। ଶେଷ ମୁଖ୍ୟ ଖବର ଫେରଘାଏ। ପୁରୀନ ଚାଲିଥିବା ତିନିଦିନିଆ ବ୍ରିକ୍ସ ରାଷ୍ଟ୍ର ସମୂହର ଦୁଇ ନମ୍ବର ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ହେଲା ଉଦ୍ଯାପିତ। ଆଉ ଗଜପତି ମହାରାଜଙ୍କର ଅଧ୍ୟକ୍ଷତାଟି ଆଜି ହୋଇଛି ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ। ରାଜ୍ୟ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ଲାଗି ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ। ପ୍ରକୃତି ନ ଅନୁପ୍ରାଣିତ ଜଳବାୟୁ ଲାଗି ଆମର ଭବିଷ୍ୟତ ଲାଗି ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।

ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଅର୍ଥନୈତିକ ଅଭିବୃଦ୍ଧି ଓ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରି ସବୁଜ ଭବିଷ୍ୟତ ଦିଗରେ ଅଗ୍ରସର ହେଉଛି ଭାରତ କହିଲେ ପ୍ରଧାନମନ୍ତ୍ରୀ ସୀମାପାର ଅନୁପ୍ରବେଶକୁ ରୋକିବା ପାଇଁ ଆସନ୍ତା ବର୍ଷ କାର୍ଯ୍ୟକାରୀ ହେବ ସ୍ମାର୍ଟ ସୀମା ପ୍ରକଳ୍ପ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା 2025-26 ଆର୍ଥିକ ବର୍ଷରେ ଦେଶର GDP 7.7% ବୃଦ୍ଧି ନେଇ ଆକଳନ ଗିଲଗିଟ୍ ବାଲ୍ତିସ୍ତାନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସ୍ପଷ୍ଟ କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ କେରଳମ୍ ସ୍ପର୍ଶ କଲା ପରେ ଦେଶର ଅନ୍ୟ ଅଞ୍ଚଳକୁ ଅଗ୍ରସର ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମଗ୍ର ବିଶ୍ୱ ଏକ ସବୁଜ ଭବିଷ୍ୟତ ଦିଗକୁ ଅଗ୍ରଗତି କରୁଛି ଦେଶରେ ମଧ୍ୟ ଏ କ୍ଷେତ୍ରରେ ସରକାର ସଫଳତାର ସହ କାର୍ଯ୍ୟ କରୁଥିବା ବେଳେ ସମଗ୍ର ବିଶ୍ୱ ପ୍ରତି ଏ ଦିଗରେ ଭାରତର ସକ୍ରିୟ ଅବଦାନ ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି ଆଜି ଗୁଜରାଟ ଗସ୍ତ କରି ସୁରତଠାରେ ପ୍ରଧାନମନ୍ତ୍ରୀ 18,800 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିବା ଅବସରରେ ଏହା କହିଛନ୍ତି ସେ କହିଛନ୍ତି ଭାରତ ସବୁଜ ଭବିଷ୍ୟତ ଦିଗରେ ଅର୍ଥନୈତିକ ଅଭିବୃଦ୍ଧି ଏବଂ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରି ଅଗ୍ରସର ହେଉଛି ଅବସରରେ ସବୁଜ ଭବିଷ୍ୟତ କ୍ଷେତ୍ରରେ ଗୁଜରାଟର ଉଲ୍ଲେଖନୀୟ କାର୍ଯ୍ୟ ଉପରେ ଆଲୋକପାତ କରି ସେ କହିଛନ୍ତି ବହୁ ବର୍ଷ ଆଗରୁ ଏ ଦିଗରେ ରାଜ୍ୟ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇ ସାରିଛି ଶତାବ୍ଦୀର ପ୍ରାରମ୍ଭରେ ଗୁଜରାଟରେ

0: ଏକ ଉତ୍ସର୍ଗୀକୃତ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରତିଷ୍ଠା କରାଯାଇଥିଲା। ଦେଶର ପ୍ରଥମ ସୌରଶକ୍ତି ଚାଳିତ ପାର୍କ ରାଜ୍ୟର ପାତାନ ଜିଲ୍ଲା ଅନ୍ତର୍ଗତ ଚାରଙ୍କା ଗ୍ରାମରେ ସ୍ଥାପିତ ହୋଇଥିଲା। ଦେଶର ଅକ୍ଷୟ ଶକ୍ତି ଅଭିଯାନ ଦିଗରେ ସମ୍ପୃକ୍ତ ସ୍ଥାନଟିକୁ ଏକ ଐତିହାସିକ ସ୍ଥଳ ରୂପେ ରୂପାନ୍ତରିତ କରାଯାଇଥିଲା ବୋଲି ଶ୍ରୀ ମତବ୍ୟକ୍ତ କରିଛନ୍ତି।
1: ग्रीन फ्यूचर की तरफ बहुत ही सावधान हो चुकी है। भारत भी ग्रीन ग्रोथ पर बहुत अधिक काम कर रहा है और इसमें भी गुजरात राज्य है जिसने इस शताब्दी के प्रारंभ में ही सरकार में क्लाइमेट चेंज का अलग डिपार्टमेंट बनाया था और गुजरात के चारणका गांव में भारत का पहला सोलर पार्क भी बनाया गया था।
0: ବର୍ତ୍ତମାନ ବିଶ୍ୱରେ ଦେଖାଦେଇଥିବା ଶକ୍ତିଜନିତ ସମସ୍ୟା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପରିପ୍ରେକ୍ଷୀରେ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବା କେତେ ଜରୁରୀ ତାହା ଏହି ପରିସ୍ଥିତି ଆମକୁ ଶିଖାଇଛି। ଏ କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଭାରତ ସୁରକ୍ଷିତ ରହିଛି। ପ୍ରାୟ 12 ବର୍ଷ ତଳେ ଦେଶରେ ଖୁବ୍ କମ୍ ପରିମାଣର ଶକ୍ତି ଉତ୍ପାଦନ ହେଉଥିବା ବେଳେ ବର୍ତ୍ତମାନ ଭାରତ ବିଶ୍ୱର ପ୍ରଥମ 5ଟି ଦେଶ ମଧ୍ୟରେ ସ୍ଥାନିତ ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: ये दिखाता है कि एनर्जी के मामले में आत्मनिर्भरता कितनी जरूरी है और बीते 12 वर्षों में देश ने जो कैपेसिटी तैयार की है उसका कितना बड़ा महत्व है। 12 वर्ष पहले भारत में सौर ऊर्जा का उत्पादन नाम मात्र का था, आज हम दुनिया के टॉप 5 देशों में से एक हैं।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଲୋକାର୍ପଣ ହୋଇଥିବା ବିଭିନ୍ନ ସଡ଼କ, ଶକ୍ତି ଏବଂ ଶିଳ୍ପ କ୍ଷେତ୍ରର ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଜନସାଧାରଣଙ୍କର ଜୀବନଶୈଳୀର ମାନ ଏବଂ ଅଭିବୃଦ୍ଧି ଉନ୍ନତ ହୋଇପାରିବ। ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ଜନସାଧାରଣ ମିଳିତ ପ୍ରୟାସ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଦେଶର ସହରଗୁଡ଼ିକ ସହିତ ଗ୍ରାମଗୁଡ଼ିକର ମଧ୍ୟ ସମାନ୍ତରାଳ ଭାବେ ବିକାଶ ହୋଇପାରିଲେ ଏହି ସ୍ୱପ୍ନ ସାକାର ହୋଇପାରିବ। ଆଧୁନିକ ସଂଯୋଗୀକରଣ ଉପରେ ଆଲୋକପାତ କରି ସମାଜର ଶେଷ ବର୍ଗର ଲୋକଙ୍କ ନିକଟରେ ଯେଭଳି ଏହାର ସୁବିଧା ପହଞ୍ଚିପାରିବ ତାହା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ସେ ଦେଶର ସର୍ବୋତ୍ତମ ସ୍ୱଚ୍ଛ ସହରଗୁଡ଼ିକ ମଧ୍ୟରୁ ଅନ୍ୟତମ ସୁରତରେ ଅବସ୍ଥାନ କରୁଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନ ସ୍ୱପ୍ନ ସାକାର କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରନ୍ତର ପ୍ରୟାସ କରୁଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ତେବେ ଦେଶର ସାମଗ୍ରିକ ବିକାଶ ହାସଲ କରିବା ପୂର୍ବରୁ ସର୍ବପ୍ରଥମେ ଦେଶକୁ ସୁରକ୍ଷିତ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି। ଆଜି ତ୍ରିପୁରାର ଭାରତ ବାଂଲାଦେଶ ଆନ୍ତର୍ଜାତିକ ସୀମା ନିକଟବର୍ତ୍ତୀ ଲଙ୍କାମୁରା ସୀମା ଆଉଟପୋଷ୍ଟଠାରେ ଅନୁଷ୍ଠିତ ପ୍ରହରୀ ସମ୍ମିଳନୀରେ ଉଦ୍ବୋଧନ ଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଏହି ମତ ବ୍ୟକ୍ତ କରିଛନ୍ତି। ଦେଶରୁ ଔଷଧ, ମାନବ ଓ ଗୋରୁ ଚାଲାଣ ଭଳି ବହୁମୁଖୀ ବିପଦଗୁଡ଼ିକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଉପରେ ଶ୍ରୀ ଶାହା ଗୁରୁତ୍ୱ ଆରୋପ କରିଛନ୍ତି। ଏଥିସହିତ ସମଗ୍ର ଯୁବ ସମାଜକୁ ନିଶାଦ୍ରବ୍ୟ କାରବାରରୁ ଦୂରେଇ ରଖିବା ସହିତ ନକଲି ନୋଟ୍ ମାଧ୍ୟମରେ ଜାତୀୟ ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବାର ଅପଚେଷ୍ଟାକୁ ମଧ୍ୟ ରୋକିବା ଜରୁରୀ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ସମସ୍ତ ପ୍ରକାର ସୀମାପାର ଅନୁପ୍ରବେଶ ଏବଂ ଚୋରାଚାଲାଣକୁ ରୋକିବା ଲାଗି କେନ୍ଦ୍ର ସରକାର ପାରମ୍ପରିକ ସୀମା ପରିଚାଳନାକୁ ଏକ ସ୍ମାର୍ଟ ସୀମା ପ୍ରକଳ୍ପରେ ରୂପାନ୍ତରିତ କରିବା ଦିଗରେ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ କରିଛନ୍ତି। ଏହି ସ୍ମାର୍ଟ ସୀମା ପ୍ରକଳ୍ପ ଆସନ୍ତା ବର୍ଷ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ଶାହା କହିଛନ୍ତି। ଆଞ୍ଚଳିକ ଭୂ ରାଜନୈତିକ ଆହ୍ୱାନଗୁଡ଼ିକ ଉପରେ ଆଲୋକପାତ କରି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ତ୍ରିପୁରା, ପଶ୍ଚିମବଙ୍ଗ ଓ ବିହାରର ସୀମା ଦେଶ ଅନୁପ୍ରବେଶ ରୋକିବା ଲାଗି ଜନସଂଖ୍ୟାଜନିତ ପରିବର୍ତ୍ତନ କ୍ଷେତ୍ରରେ ମଧ୍ୟ ସରକାର ଦୃଢ଼ ପଦକ୍ଷେପ ନେଉଛନ୍ତି।
2: ଜନସଂଖ୍ୟିକୀ କା ପରିବର୍ତ୍ତନ ଚାହେ ତ୍ରିପୁରା ହୋ, ଚାହେ ପଶ୍ଚିମ ବଙ୍ଗାଲ ହୋ, ଚାହେ ବିହାର ହୋ, ଜନସଂଖ୍ୟିକୀ କା ପରିବର୍ତ୍ତନ ହମ୍ ସୀମା କେ ଛିଦ୍ରୋ କେ ମାଧ୍ୟମ ସେ ନହି ହୋନେ ଦେଙ୍ଗେ। ଏ ହମାରା ଅଟଲ ବିଶ୍ୱାସ ହେ ଔର ଅଟଲ ସଂକଳ୍ପ ଭି ହେ। ଏ ଜନସଂଖ୍ୟିକୀ କେ ପରିବର୍ତ୍ତନ କୋ ରୋକନେ କେ ଲିଏ ବାଡ ଲଗାଇ ଗଈ ହେ।
0: ଆପଣ ମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ ରୋ। ଦେଶର ପ୍ରକୃତ ସାମଗ୍ରିକ ଘରୋଇ ଉତ୍ପାଦ 2025-26 ଆର୍ଥିକ ବର୍ଷରେ 7.7% ବୃଦ୍ଧି ପାଇବାର ଆକଳନ କରାଯାଇଛି। ତେବେ 2024-25 ଆର୍ଥିକ ବର୍ଷରେ ଏହା 7.1% ରହିଥିଲା ବୋଲି ପରିସଂଖ୍ୟାନ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। 2025-26 ଆର୍ଥିକ ବର୍ଷ ଲାଗି ବାର୍ଷିକ GDPର ପ୍ରୋଭିଜନାଲ ଆକଳନ ଏବଂ ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ତ୍ରୈମାସିକ ଆକଳନ ସମ୍ପର୍କିତ ଏକ ବିବୃତ୍ତି ମନ୍ତ୍ରଣାଳୟ ଜାରି କରିଛି। ଚଳିତ ଆର୍ଥିକ ବର୍ଷରେ ପ୍ରକୃତ ଜିଡିପି

0: 323 ଲକ୍ଷ କୋଟିରୁ ଉର୍ଦ୍ଧ ଟଙ୍କା ହେବାର ଆକଳନ କରାଯାଇଥିବା ବେଳେ ଗତବର୍ଷ ଏହି ସମୟ ମଧ୍ୟରେ ଏହାର ପରିମାଣ ଥିଲା 299 ଲକ୍ଷ କୋଟିରୁ ଉର୍ଦ୍ଧ ଟଙ୍କା। ବିଶେଷ କରି କୃଷି ଓ ମତ୍ସ୍ୟଚାଷ ଭଳି ପ୍ରାଥମିକ କ୍ଷେତ୍ରରେ 3.2% ଅଭିବୃଦ୍ଧି ହାର ପରିଲକ୍ଷିତ ହୋଇଛି। ଏଥିସହିତ 2025-26 ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ପ୍ରକୃତ GDP 7.8% ବୃଦ୍ଧି ପାଇବାର ଆକଳନ କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 2025-26 ଆର୍ଥିକ ବର୍ଷ ଲାଗି ଦେଶର GDP ଅଭିବୃଦ୍ଧି ହାର 7.7% ହେବା ସହିତ ଚତୁର୍ଥ ତ୍ରୈମାସିକରେ 7.8%କୁ ଛୁଇଁବାର ଆକଳନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଅର୍ଥବ୍ୟବସ୍ଥାର ଅନ୍ତର୍ନିହିତ ଶକ୍ତିର ପ୍ରତିଫଳନ ବୋଲି ଅଭିହିତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି, 140 କୋଟି ଭାରତୀୟଙ୍କର କଠିନ ପରିଶ୍ରମ ଏବଂ ସଂସ୍କାରମୂଳକ ପଦକ୍ଷେପର ସଫଳତା ଏହାଦ୍ୱାରା ପ୍ରତିଫଳିତ ହେଉଛି। ଭାରତର ଅଭିବୃଦ୍ଧି ଗତି ସଶକ୍ତ ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଯୁବବର୍ଗଙ୍କ ଲାଗି ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ସହିତ ଦେଶରେ ଜୀବନଶୈଳୀର ମାନ ଏବଂ ବ୍ୟବସାୟିକ କାର୍ଯ୍ୟକୁ ଅଧିକ ସରଳ କରିବା ଦିଗରେ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସ୍ପଷ୍ଟ କରିଛନ୍ତି। ତଥାକଥିତ ଗିଲଗିଟ୍ ବାଲ୍ତିସ୍ତାନ ବିଧାନସଭା ଲାଗି ସାଧାରଣ ନିର୍ବାଚନ କରାଇବା ଦିଗରେ ପାକିସ୍ତାନର ଯୋଜନା ବିରୁଦ୍ଧରେ ଭାରତ ଦୃଢ଼ ପ୍ରତିବାଦ କରିଛି। ଏହି ଗିଲଗିଟ୍ ବାଲ୍ତିସ୍ତାନ ଭାରତୀୟ ଅଞ୍ଚଳର ହୋଇଥିବା ବେଳେ ପାକିସ୍ତାନ ଏହାକୁ ବେଆଇନ ଭାବେ ନିଜ ଅକ୍ତିଆରରେ ରଖିଛି। ସେଠାରେ ଆସନ୍ତା 7 ତାରିଖ ଦିନ ନିର୍ବାଚନ ହେବାର କାର୍ଯ୍ୟସୂଚୀ ରହିଛି। ତେବେ ଜାମ୍ମୁ କାଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ସମେତ ଗିଲଗିଟ୍ ବାଲ୍ତିସ୍ତାନ ଦେଶର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଭାରତ ସ୍ପଷ୍ଟ କରିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶିଶିର ଖାନାଲ ଏକ 3-ଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ଭାରତୀୟ ପ୍ରତିପକ୍ଷ ଡକ୍ଟର ଏସ୍ ଜୟଶଙ୍କରଙ୍କ ନିମନ୍ତ୍ରଣ କ୍ରମେ ସେ ଆସିଥିବା ଜଣାଯାଇଛି। ଏ ସମ୍ପର୍କରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଦୁଇ ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ମଧ୍ୟରେ ଆସନ୍ତାକାଲି ଆଲୋଚନା ହେବ। ବିଶେଷ କରି ବାଣିଜ୍ୟ ଓ ପୁଞ୍ଜିନିବେଶ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଆଦି ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇବ। ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମ୍ଠାରେ ଆସନ୍ତାକାଲି ବିକଶିତ ଭାରତ ପାଇଁ ଯୁବପିଢ଼ି ମାଇ ଭାରତ ୟୁଥ୍ କନ୍ଭେନ୍ସନ୍ ଅନୁଷ୍ଠିତ ହେବ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ୟୁବା ଭାରତ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। କେରଳମ୍ ସ୍ପର୍ଶ କରିବା ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ଇତିମଧ୍ୟରେ ଆରବ ମହାସାଗରର ପୂର୍ବ କେନ୍ଦ୍ରାଞ୍ଚଳ ଏବଂ ପଶ୍ଚିମ କେନ୍ଦ୍ରାଞ୍ଚଳର ଅନେକ ସ୍ଥାନ ସମେତ ଗୋଆ କର୍ଣ୍ଣାଟକର କେତେକ ଅଞ୍ଚଳରେ ପ୍ରବେଶ କରିସାରିଛି। ଆଜି ଏଥିଲାଗି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ତାମିଲନାଡୁରେ ମଧ୍ୟ ଅନୁକୂଳ ପରିବେଶ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହିଭଳି କେନ୍ଦ୍ରୀୟ ଆରବ ମହାସାଗର କର୍ଣ୍ଣାଟକ ମହାରାଷ୍ଟ୍ର ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳ ଏବଂ ଗୋଆ ତାମିଲନାଡୁ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର ଅବଶିଷ୍ଟ ସ୍ଥାନରେ ମୌସୁମୀ ପ୍ରବେଶ କରିବା ଲାଗି ଅନୁକୂଳ ପରିବେଶ ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଅର୍ଥନୈତିକ ଅଭିବୃଦ୍ଧି ଓ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରି ସବୁଜ ଭବିଷ୍ୟତ ଦିଗରେ ଅଗ୍ରସର ହେଉଛି ଭାରତ, କହିଲେ ପ୍ରଧାନମନ୍ତ୍ରୀ। ସୀମାପାର ଅନୁପ୍ରବେଶକୁ ରୋକିବା ପାଇଁ ଆସନ୍ତା ବର୍ଷ କାର୍ଯ୍ୟକାରୀ ହେବ ସ୍ମାର୍ଟ ସୀମା ପ୍ରକଳ୍ପ ଏବଂ କେରଳମ୍ ସ୍ପର୍ଶ କଲା ପରେ ଦେଶର ଅନ୍ୟ ଅଞ୍ଚଳକୁ ଅଗ୍ରସର ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜିର ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ବାଦଦାତା ନିହାର ରଞ୍ଜନ ସାହୁ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭୋଟର ତାଲିକାକୁ ସଠିକ୍ ଓ ତ୍ରୁଟିମୁକ୍ତ କରିବା ଲକ୍ଷ୍ୟରେ ବୁଥ୍ସ୍ତରୀୟ ଅଧିକାରୀମାନେ ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ଘରେ ଘରେ ଯାଇ ତଥ୍ୟ ସଂଗ୍ରହ ଓ ସତ୍ୟପାଠ କରିବେ। ଜିଲ୍ଲାପାଳ ରଘୁରାମ ଆର୍ ଆୟାର ବିଭିନ୍ନ ୱାର୍ଡ ପରିଦର୍ଶନ କରି କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଥିଲେ। ସେ ଯୋଗ୍ୟ ମତଦାତାଙ୍କୁ ଏହି ଅଭିଯାନରେ ସହଯୋଗ କରିବା ସହ ଭୋଟର ତାଲିକାରେ ନାମ ନଥିଲେ ଆବେଦନ କରିବାକୁ ଅନୁରୋଧ କରିଛନ୍ତି। ଚିଠା ଭୋଟର ତାଲିକା ଆସନ୍ତା ମାସ 5 ତାରିଖରେ ପ୍ରକାଶ ପାଇବ। ଏ ସମ୍ପର୍କରେ ଜିଲ୍ଲାପାଳ ରଘୁରାମ ଆର୍ ଆୟାର କହିଛନ୍ତି,
3: ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନର କାମ 30 ମେରୁ ଆରମ୍ଭ ହୋଇଛି କେନ୍ଦ୍ରାପଡ଼ା ଜିଲ୍ଲାରେ ଏବଂ ଏଇ 30 ତାରିଖ ଠାରୁ ଆମର ଯେଉଁ ବୁଥ୍ ଲେଭେଲ ଅଫିସର୍ସ ଅଛନ୍ତି

0: ଆଚ୍ଛା, ସମସ୍ତ ବୁଥ୍ ଲେଭେଲ୍ ଅଫିସର୍ସ ପରିଗଣନା ଫର୍ମ ଯେଉଁ ଏନ୍ୟୁମେରେସନ୍ ଫର୍ମ ଅଛି, ଏଇଟା ଭୋଟର୍ଙ୍କର ଯେଉଁ ଡାଟା ଅଛି, ଭୋଟର୍ ଡାଟା, ତାକୁ ଫିଲ୍ଅପ୍ କରିକିରି ସମସ୍ତ ଘର ଘର ବୁଲୁଛନ୍ତି, ଏବଂ ଯେଉଁଠି ତଥ୍ୟ ଭୋଟର୍ଙ୍କର ଆହୁରି ଅଧିକା ଦରକାର ସେଇଟା ପଚାରିକି ବୁଝିକି ତାକୁ ଫିଲ୍ଅପ୍ କରିକି ଗୋଟେ ଫର୍ମ ଆକ୍ନୋଲେଜମେଣ୍ଟ ରୂପେ ଭୋଟର୍ଙ୍କୁ ଦେଉଛନ୍ତି, ଆଉ ଗୋଟେ ଫର୍ମ ଫିଲ୍ଡ ଇନ୍ ଫର୍ମ ଆମ ଅଫିସରେ ଆଣିକି ଦାଖଲ କରୁଛନ୍ତି। ଏବଂ ଏହି କାର୍ଯ୍ୟକ୍ରମକୁ ଆମର ସମସ୍ତ ଏଇଆର୍ଓ ସୁପରଭାଇଜର୍ସ, ଆମର ଯେଉଁ ଇଲେକ୍ଟ୍ରାଲ ରେଜିଷ୍ଟ୍ରେସନ ଅଫିସର୍ସ ଅଛନ୍ତି, ଏମାନେ ସମସ୍ତେ ତାକୁ ତଦାରଖ କରୁଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ 1489 ବୁଥ୍ ଅଛି, ଏବଂ ସେତିକି ବୁଥ୍ ଲେଭେଲ୍ ଅଫିସର୍ସ ବି ଅଛନ୍ତି, ପାଖାପାଖି 400 ସୁପରଭାଇଜରୀ ଅଫିସର୍ସ ଅଛନ୍ତି, ଯେଉଁମାନେ କି ବିଏଲ୍ଓଙ୍କ କାମକୁ ତଦାରଖ କରୁଛନ୍ତି। ବିଏଲ୍ଓ ମାନଙ୍କର ଆପ୍ ଦ୍ୱାରା ସେମାନେ ତାଙ୍କର ଡାଟା ପଠାଉଛନ୍ତି, ଅପଡେଟ୍ କରୁଛନ୍ତି, ଏବଂ ପାଖାପାଖି ଆମର ଯେତିକି ଭୋଟର ଅଛନ୍ତି ତାର ପାଖା 10%ରୁ ଉର୍ଦ୍ଧ କାଲି ସୁଦ୍ଧା ଆମର ଡିଷ୍ଟ୍ରିବ୍ୟୁସନ୍ ହେଇଯାଇଛି ଭୋଟର୍ସ ମାନଙ୍କ ପାଖରେ।
1: କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପରିଚାଳନା କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କେନ୍ଦ୍ରୀୟ ପ୍ରାୟୋଜିତ ବିଭିନ୍ନ ଯୋଜନାର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନ ସମୀକ୍ଷା କରାଯାଇଥିଲା। ବାଲ୍ୟ ବିବାହ ନିରାକରଣ, ଅଙ୍ଗନବାଡ଼ି କେନ୍ଦ୍ରର ଭିତ୍ତିଭୂମି ବିକାଶ, ପାନୀୟ ଜଳ, ପୁଷ୍ଟିକର ଖାଦ୍ୟ, ଗ୍ରାମ୍ୟ ସଡ଼କ ମରାମତି ଏବଂ ଲକ୍ଷ୍ମୀପତି ଦିଦି ଯୋଜନା ଉପରେ ବିଶେଷ ଆଲୋଚନା ହୋଇଥିଲା। ସାଂସଦ କେନ୍ଦ୍ରୀୟ ଅନୁଦାନର ସଠିକ୍ ବ୍ୟବହାର ଓ ଯୋଜନାର ଫଳପ୍ରଦ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇଥିଲେ। ରାଜନଗର ବ୍ଲକର ତାଳଚୁଆ ଓ ବାଘମାରୀ ପଞ୍ଚାୟତରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୁନାମି ମକ୍ ଡ୍ରିଲ୍ ସଫଳତାର ସହ ଅନୁଷ୍ଠିତ ହୋଇଛି। 5 ଗ୍ରାମର 4,000 ଅଧିକ ଲୋକ ଏଥିରେ ଅଂଶଗ୍ରହଣ କରିଥିଲେ। ସୁନାମି ସମୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ପୂର୍ବ ସଚେତନତା ପ୍ରସାରଣ ଓ ଜରୁରୀକାଳୀନ ପରିଚାଳନା ସମ୍ପର୍କରେ ପ୍ରାୟୋଗିକ ଅଭ୍ୟାସ କରାଯାଇଥିଲା। ଜିଲ୍ଲାପାଳ ରଘୁରାମ ଆର୍ ଆୟାର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଶିକ୍ଷା କ୍ଷେତ୍ରରେ ଚାଲୁଥିବା ବିଭିନ୍ନ ଯୋଜନା, ଭିତ୍ତିଭୂମି ବିକାଶ, ୟୁନିଫର୍ମ ବଣ୍ଟନ ଓ ବିଭିନ୍ନ ପେନ୍ସନ୍ ମାମଲାର ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ରଘୁରାମ ଆର୍ ଆୟାର ଗୁଣାତ୍ମକ ଶିକ୍ଷା, ସମୟବଦ୍ଧ କାର୍ଯ୍ୟାନ୍ୱୟନ ଏବଂ କାର୍ଯ୍ୟର ଶୀଘ୍ର ସମାପନ ଉପରେ ଗୁରୁତ୍ୱ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ।
3: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ ଓ ସମ୍ବଲପୁର କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ଘଡ଼ିରେ ସମୟ ରାତି 7:30 ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ। ଶୁଣିପାରିବେ କିଛି ବିଜ୍ଞାପନ ପରେ।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
7: ପଶୁ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
8: ଅଂଶୁଘାତ ନ ହେବା ପାଇଁ ଦିନ 11 ଅପରାହ୍ନ 3 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
7: ପଶୁ ପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ, ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
8: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
7: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
8: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
7: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
8: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333 ଯୋଗାଯୋଗ କରନ୍ତୁ।
7: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆଜ୍ଞା, ମୋର ନାଁ ଚନ୍ଦ୍ରଶେଖର ନାୟକ ଆଜ୍ଞା। ମୋର ଗାଁ ହେଲା ଦୁରଦୁରି ଆଜ୍ଞା। ମୋର ପଞ୍ଚାୟତ ହେଲା ଦ୍ୱାରସୁନି
1: ଆଜ୍ଞା। ଆପଣ କାଣ କରୁଛନ୍ ଆଜ୍ଞା?
0: କାଣ ଆର କରୁଛନ୍ ଆଜ୍ଞା? ଚାଷ କାମ ତ, ଚାଷୀ ଲୋକ ଚାଷ କାମ କରୁଛେ ଆଜ୍ଞା। ଆରେ
1: ଆପଣ ତ ଗୋଟେ ଚାଷୀ ଆଜ୍ଞା।
0: ଆଜ୍ଞା,
1: ତ ଏବେ ବି ତ ଚାଷବାସ କାମ ଆରମ୍ଭ କରିଥିବେ ନା?
0: ହଏ ଆଜ୍ଞା, ଚାଷବାସ କାମ ବୋଲେ ଆର କାଣ ଆରୁ, ଏମିତି ତ ଟିକେ ଗୋଟେ ବର୍ଷା ଗୋଟେ ହେଲା ତ, ହଲ ହୁଲା ଧରିକରି ଆଜ୍ଞା କେନ୍ ଝାରଝୁରା ଟିକେ ମରବା ବୋଲି ଟିକେ କାଶେ କାଶେ ଦେଇଛୁ। ଆରୁ ଏବେ ତ ପାନ ପୁନା ନେଇ ଆନବାର, ଆରୁ ପାନ ପୁନା ଆନଲେ ବୋଲେ ଆର କାଶେ ଦୁଇ କାଶ କରିକରି ଆଜ୍ଞା ବୁନା ବୁନି କରି ହେବା। ଆରୁ
1: ତ ଗୋଟେ କଥା କହନ ଆଜ୍ଞା, ଆପଣ ତ ଏବେ ତୋଷାତୋଷି କରୁଛନ୍
0: ଆଜ୍ଞା,
1: ଧାନ ବି ବୁନବେ
0: ଆଜ୍ଞା,
1: ତ ଇ ଯେନ୍ ଧାନ ବୁନବାର ଆଗରୁ ଆପଣ ଜମି କେ କେନ୍ତା କରି ପ୍ରସ୍ତୁତ କରୁଛନ୍?
0: ଇଟା ତ ଆଜ୍ଞା ଦେଖନ୍, ଏବେ ତ ଗୋଟେ ଚାଷ ଗଲା, କାଶେ କାଶେ ଦେଇଛୁ ଝାରଝୁରା ମରବାର ଲାଗି, ଆର କାଶେ ଦେମୁ, ତାପରେ ଦୁଇ କାଶି ଯିବା, ଆର କାଶକେ ଇଟା ଝାରଝୁରା ମରିଯିବା, ତାପରେ ପାନ ବର୍ଷା ଗୋଟେ ହେଲେ ବୋଲେ କାଦ କୁଦା କରି କରି ଆଜ୍ଞା ସେଟାକେ ବୁନମୁ। ଆରୁ
1: ତ ଏବେ ଆପଣ ଇ ଯେନ୍ ଧାନ ବୁନବେ
0: ଆଜ୍ଞା,
1: ବିହନଟା ଆପଣ କେନୁ ଆନୁଛନ୍?
0: ବିହନଟା ଆଜ୍ଞା ଆମର ବ୍ଲକରୁ ଆନୁଛନ୍, ନହେଲେ ତ ପଞ୍ଚାୟତରେ ଆନୁଛୁ ଆଜ୍ଞା।
1: ଆଚ୍ଛା ଗୋଟେ କଥା କହନ, ଆମର ଚାଷୀ ଭାଇମାନେ ତ ଏବେ ଖସାର ବ୍ୟବହାର ବହୁତ କରୁଛନ୍
0: ଆଜ୍ଞା,
1: ଆପଣ ବି ତ କରୁଥିବେ?
0: ହଏ ଆଜ୍ଞା, ଚାଷ ନେ ତ ଏଇ ଧାନ ଯେନ୍ ଆମେ ବୁନୁଛୁ, ଇନେ ଯଦି ସାର ଖତ ଟିକେ ନେଇ ପକେଇଲେ ତ ଆଜ୍ଞା କିଛି ନାଇଁ ନା, ଏଟା ପୁରା ତାର କଲର୍ ବି ଟିକେ ନେଇ ହେବାର କି ଧାନ ଚାଷ ବି ଟିକେ ନେଇ ହେବାର, ବୁନ ତ ନେଇ ଉଠବାର ନା ଆଜ୍ଞା।
1: ତ ଆପଣ ସରକାରୀ ଖତ ବ୍ୟବହାର କରୁଛନ୍ କି ଗୋବର ଖତ ବ୍ୟବହାର କରୁଛନ୍?
0: ନାଇଁ ଆଜ୍ଞା, ଗାଏ ବୁଲ ହଲ ବୁଲ ମାନେ ଗାଁ ବି ଥିଲା, ସେଟା ଗୋବର ଖତ ହଉଥିଲା, ଏବେ ଆର କେନ୍ ନେଇ ମିଳୁଛି ଆଜ୍ଞା। ସେଥିର ଲାଗି ତ ଆମେ ବଜାରରୁ କିଣି କୁଣା କରି ନେଇକରି ଡିଏପି ପଟାସ ଯାଏ କୌଣସି ଜିନିଷ ମାନେ ଆମେ ନେଇ ଜାଣୁ ନା ମନେ ଟିକେ ଆଜ୍ଞା, ଚାଷ ଲୋକ କାଣ ଜାଣୁ, ଏଟା ନେଇକରି ତ ପକେଇଛୁ। ଆରୁ
1: ଆଚ୍ଛା, ଆପଣ ଯେନ୍ କହିଲେ ଆଗେ ମିଳୁଥିଲା ଏବେ ନେଇ ମିଳିବାର, ତାର କାରଣ କାଣ?
0: ଦେଖନ୍ ଆଜ୍ଞା, ଏବେ ଆରୁ ହଲ ବୁଲ ନେଇ ରଖବାର ନା ଆଜ୍ଞା, ଇ ଯେନ୍ ଟ୍ରାକ୍ଟର ପାୱାର ଟେଲର ସବୁ ମସିନ ହାତେ ସବୁ କାମ ଚାଲୁଛି ଆଜ୍ଞା, କେମିତି କରି ହେଲେ ଆରୁ ହଲ ବୁଲ ରଖି କରି ହେଲେ ଲାଭ କାଣ? ଏଥିର ଲାଗି ହଲ ବୁଲ ନେଇ ରଖବାର ନା, ଲୋକ ମାନେ ବି ଆରାମେ ବି ନେଇ ଆଜ୍ଞା ନେଇ ରଖବାର।
1: ଆଚ୍ଛା ଆଜ୍ଞା, ଗୋଟେ କଥା କହନ, ଆପଣ ତ ଆଗେ ଆମର ଦେଶୀ ହିସାବରେ ବି ଚାଷବାସ କରୁଥିଲେ
0: ଆଜ୍ଞା,
1: ମାନେ ଗୋବର ଖତ ଦେଇକରି ଚାଷବାସ କରୁଥିଲେ
0: ଆଜ୍ଞା,
1: ଆର ଆଜିକାଲି ସରକାରୀ ଖତ ଦେଇକରି ଆପଣ ଚାଷବାସ କରୁଛନ୍
0: ଆଜ୍ଞା,
1: ତ ଇତାର ଭିତରେ ଆପଣ ପାର୍ଥକ୍ୟ କାଣ ଜାଣିପାରୁଛନ୍?
0: ଇଟାର ଭିତରେ ତ ଆଜ୍ଞା, ଆଗେ ଯେନ୍ ଗୋବର ଖତ ଯେନ୍ ଦଉଥିଲୁ, ସେନର ଭାତ ବି ବହୁତ ସ୍ୱାଦ ଲାଗୁଥିଲା, ଆରୁ ସେ ଧାନ ଚାଷ ବି ଯେନ୍ ଉର୍ବର କରି ବଣିଆ ହଉଥିଲା, ଏବେ ଟିକେ ହେତ୍କି ସରି ନେଇ ହେବାର ଆଜ୍ଞା। ଇ ଯେନ୍ ଖତ ଦେଲେ ବୋଲେ ଯେନ୍ ମାଟି ଟିକେ ଟାଣି ଯାଉଛେ ଆଜ୍ଞା, ହେତିର୍ ଲାଗି ଟିକେ ସେ ହିସାବରେ ଖତ ଦଉଛୁ ଏବେ।
1: ତ ଗୋଟେ କଥା କହନ, ଯେ ଆଗେ ତ ଆମେ ଗାଈ ଗୋରୁ ବହୁତ ରଖିଥିଲୁ
0: ଆଜ୍ଞା,
1: ଯାହା କାମ ବି ଆମେ ହଲେ କରୁଥିଲୁ
0: ଆଜ୍ଞା,
1: ତସଲେ ପୁଣି ହଲେ ତସୁଥିଲୁ
0: ଆଜ୍ଞା,
1: ହଲେ ମଡ଼ଉଥିଲୁ, ହଲ ଗାଡି ବି ଆମର ଘରେ ଘରେ ଥିଲା, ଆରୁ ସେ ହଲ ଗାଡି ବ୍ୟବହାର ଲାଗି ଆମ ହଲ ବି ଦରକାର ପଡୁଥିଲା
0: ହଏ ଆଜ୍ଞା।
1: ଏବେ ତ ସବୁ ଜିନିଷ ଆମର ମସିନ ହେଲା,
0: ମସିନ ହେଲା,
1: ଟ୍ରାକ୍ଟର ହେଲା, ପାୱାର ଟିଲର ହେଲା, ପେନ୍ ପମ୍ପ ହେଲା, ଧାନ ଉଡ଼ା ମସିନ ହେଲା, ଧାନ କଟା ମେସିନ ବି ହେଲା, ସବୁ ଜିନିଷ ମସିନ ରେ ହଉଛି
0: ଆଜ୍ଞା।
1: ତ ଆଗେ ଯେନ୍ ଆପଣ ଚାଷ କରୁଥିଲେ ସେଟା ସୁବିଧା ଥିଲା କି ଆଜିକାଲି ସୁବିଧା ଅଛି?
0: ଇଟା ତ ଆଜ୍ଞା, ଆଗେ ତ ଯେନ୍ କେନ୍ ଟ୍ରାକ୍ଟର ନେଇଥାଇ, କେନ୍ ପାୱାର ଟିଲର ନେଇଥାଇ, କେନ୍ କିଛି ନେଇଥାଇ, ହଲ ଗାଡି ଲଗେଇ ହଲ ଫାନ୍ଦି କରି ଭରା ମାନେ ଯେନ୍ ଧାନ ଭରା ବୋଲଛୁ ଆଜ୍ଞା, ହେଟା ଧାନ ଭରା ଆନିକରି ଖୋଲାନେ ରଖୁଥିଲୁ, ଆର ହଲ ବୁଲ ମନକେ ଜୁଡ଼ିକିନା ଆମେ ଇଟା ମଡ଼ଉଥିଲୁ ଆଜ୍ଞା, ତିନ ଚାର ଦିନ ପାଞ୍ଚ ଦିନ ବି ସପ୍ତାହ ବି ହେଇ ଆଜ୍ଞା, ଏନ୍ତା ଟିକେ ଧାନ ଦେଖିକରି। ଏବେ ଆର କାଣ, ଟ୍ରାକ୍ଟର ଆସବା ମାଡ଼ି ଦେଲେ ବୋଲେ 15 ମିନିଟ ଅଧା ଘଣ୍ଟା ଲଗେ ଆଜ୍ଞା କମ୍ପ୍ଲିଟ ହେଇଯାଉଛି, ଲୋକ ଦୁଇଟା ହେଇଗଲେ ବୋଲେ ପୁଆଲ ପୁଲି ଫିକି ଦେଲେ, ଉଡ଼େଇବାଟା ବି ତ ପାୱାର ଟେଲର ମସିନ ଅଛି ଆଜ୍ଞା, ଏବେ ଟିକେ ସୁବିଧା ହଉଛି ଆଜ୍ଞା।
1: ଆଚ୍ଛା ଗୋଟେ କଥା କହନ, ଯେ ଆପଣ ଧାନ ଚାଷ ଛଡା ଅଲଗା କିଛି ଚାଷ କରୁଛନ୍?
0: ଅଲଗା କିଛି ଚାଷ ବୋଲେ ତ ଆଜ୍ଞା, ପାଣି ପୁଣା ସୁବିଧା ତ ଏତେ ସରି ନେଇ ହେବାର କି ନାଇଁ ଆଜ୍ଞା, ଅଲଗା ଚାଷ ବୋଲେ ଆର କିଛି ନାଇଁ, ଏ ମୁଗ ମୁସୁରି ଟିକେ ଖଣେ କରବାଟା ତ ଆଜ୍ଞା ନିଜର ଶାଗ ଲାଗି। ଆର
1: ଆପଣ ଅଞ୍ଚଳରେ ପାଣିର ସୁବିଧା କେନ୍ତା ଅଛି?
0: ପାଣିର ସୁବିଧା ଟିକେ ତ ନେଇ ହେଇପାରୁଛି ଆଜ୍ଞା, ଆମର ଗାଁ ଉପରେ ଗୋଟେ ଯୋଜନା ଗୋଟେ ଅଛି ଆଜ୍ଞା, ସେ ଯୋଜନାର ପାଣି ଟିକେ ହେତେ ସରି ସକ୍ସେସ ବି ନେଇ ପାରବାର, ଖରାଦିନ ନହେଲେ ଖରା ଚାଷ ବି ହେଇପାରତା।
1: ତ ଆପଣ ଗୋଟେ ଫସଲ କରୁଛନ୍
0: ଆଜ୍ଞା?
1: ଆଚ୍ଛା ଆପଣଙ୍କ ଜମି କେତେ ଅଛି?
0: ଆଜ୍ଞା, ଆମର ଜମି 4 ଏକର ଅଛି ଆଜ୍ଞା।
1: ଆଚ୍ଛା ଗୋଟେ କଥା କହନ, 4 ଏକର ଜମି ନେ
0: ଆଜ୍ଞା,
1: ଆପଣ ନିଜେ ଖାଇବା ସାଙ୍ଗେ ସାଙ୍ଗେ ଘରର ଭରଣ ପୋଷଣ କରିପାରୁଛନ୍?
0: ହଁ ଆଜ୍ଞା, ହେଇପାରୁଛି।
1: ତ ଇ ଯେନ୍ ଆପଣ ଧାନ ଆପଣ ଚାଷ କରୁଛନ୍, ଇଟାକେ ବିକା ଭଞ୍ଜା କେନେ କରୁଛନ୍?
0: ଇଟାକେ ମଣ୍ଡିରେ ଆକା ଦେସୁଁ, ଯାହା ଆମେ ଖାଇବାଟା ରଖିକିନା ତ ଦେବା କାକେ ପଡ଼ବା ନା, କେନେ ସାର ଖତ ମାନେ ଯେନ୍ ଘିନ୍ଲା ପଇସା କେନ ନାନମୁ ଆମେ, ହେଥିର ଲାଗି ବିକା ବୁକି ବି କରୁଛୁ ଆର ଆଡଜଷ୍ଟ କରୁଛୁ ଆଜ୍ଞା। ଆର
1: ତ ଯାହା ହଉ ଆଜ୍ଞା, ଆପଣ ଏତେ ସୁନ୍ଦର ସୁନ୍ଦର କଥା କହିଲେ, ଆମର ଚାଷୀ ଭାଇମାନେ ଆପଣଙ୍କ କଥା ଶୁଣୁଛନ୍, ତ ଆମେ ଆଶା କରୁଛୁ ଆପଣଙ୍କ କଥା ଶୁଣିକରି ସେମାନେ ବି ଭଲ କରି ଚାଷବାସ କରନ୍, ସେଥିଲାଗି ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଜୁହାର ଆଜ୍ଞା।
0: ଜୁହାର ଆଜ୍ଞା।
2: ଦାଦା, ଇଟା ହେଇଗଲା ମୋର ମନକେ ଛୁଇଁଗଲା ବୋଲୁ
3: ବାବୁରେ, ମନକେ ଛୁଇଁଲେ ନେଇ ହୁଏ
2: ହଇ,
3: ଅନୁଷ୍ଠାନ ତରଫରୁ ମୁଇଁ ଧନ୍ୟବାଦ ଗୋଟେ ଦେଇଛେ ନା, ତୁଇ ପୁଣି ଧନ୍ୟବାଦ
2: ପଡ଼ବା, ଗୋଟେ ଧନ୍ୟବାଦ ଦେସି।
3: ହଁ, ତାର ସାଙ୍ଗେ ସାଙ୍ଗେ ତୁଇ ତ ଜାଣିଛୁ, ବିଶେଷଜ୍ଞ ଆଜ୍ଞା ଯଦି ଆମର ବୈଠକ ନେଇ ଆଇଲେ କେନ୍ କାମ ପୁଣି ଠିକ ନେଇ ହୁଏ,
2: ପଦେକ ରହି ଯାଇସି ହୋ,
3: ଆମର ଚାଷବାସ ବିଷୟରେ କହେସନ୍, ନାନା ଦୁଇ ପ୍ରକାର କହେସନ୍, ଶ୍ରୋତା ବନ୍ଧୁ ମାନେ ପୁଣି ଶୁଣସନ୍, ଆମେ ପୁଣି ଶୁଣୁଛୁ, ତ ହେ ଆଜ୍ଞା କାଣା କହୁଛନ୍ ଆମେ ଶୁଣୁ
2: ଶୁଣୁ।
4: ଶ୍ରୋତା ବନ୍ଧୁ ମାନେ ଆପଣ ମାନେ ତ ଜାଣିଥିବେ ଯେ ସବୁ ଜାଗାନେ ଆମକେ ଗୋଟେ ଲେମ୍ବୁ ଦରକାର, ସେଟା ଘରେ ଆଚାର କରବା ଲାଗି ହଉ, କି ଖରାଦିନେ ଲେମ୍ବୁ ପାନ୍ କରବା ଲାଗି ହଉ, କି ସର୍ବତ କରବା ଲାଗି ହଉ, କି

0: ସାଙ୍ଗେ କଚା ମିର୍ଚା ଗୋଟେ ହଉ କି ଲେମ୍ବୁ ଗୋଟେ ଚଟକିକିରି ଖାଇଲେ କେତେ ମଧୁର ଲାଗ୍ସି, ତ ଆମେ କେନ୍ତା କରି ଲେମ୍ବୁ ଚାଷ କର୍ମା ସେ ବିଷୟରେ ବି ଆମର ଚାଷୀ ଭାଇମାନେ ଚିନ୍ତା କରବାର ଦରକାର। ତ ଆଜି ଆମର ବୈଠକକେ ଆଜ୍ଞା ଜଣେ ଆସିଛନ୍, ଆଜ୍ଞାଙ୍କ ନାଁ ହଉଛି ଡକ୍ଟର ରଞ୍ଜନ କୁମାର ତରାଇ। ଆଜ୍ଞା କଳାହାଣ୍ଡିର ଭବାନୀପାଟଣା କୃଷି ବିଜ୍ଞାନ କେନ୍ଦ୍ରରେ କାର୍ଯ୍ୟକ୍ରମ ସଂଯୋଜକ ଅଛନ୍। ତ ଆଜ୍ଞା ସାଙ୍ଗେ ଆଜି ଆମେ କଥାବାର୍ତ୍ତା କର୍ମା କେନ୍ତା କରି ବୈଜ୍ଞାନିକ ପ୍ରଣାଳୀରେ ଆମେ ଲେମ୍ବୁ ଚାଷ କରିପାରମା। ତ ତରାଇ ଆଜ୍ଞା ଜୁହାର।
1: ଜୁହାର।
0: ତ ଆଜ୍ଞା ପ୍ରଥମ କରି କହନ୍, ଆମେ ଏଇ ଲେମ୍ବୁର ଉପାଦେୟତା ମାନେ କାଣା ମାନେ? ଆଜ୍ଞା
1: ସାଧାରଣତଃ ଦେଖାଯାଇଛି ଆମର ଯେ ଲେମ୍ବୁ ଫସଲ ଗୋଟେ ଆମର ସାଇଟ୍ରସ୍ ଗ୍ରୁପ୍ର, ତ ଏଇଟା ଆମର ଦେଖାଯାଉଛି ଓଡ଼ିଶାରେ କଦଳୀ ଚାଷ ପରେ ଏଇ ଲେମ୍ବୁକୁ ସମସ୍ତେ ଆଦର ନେଇଥାଇଥାନ୍ତି। ଏହାକୁ ମଧ୍ୟ ଆମର ଗରିବ ଲୋକଙ୍କର ଫଳ ଭାବରେ ବିବେଚନା କରାଯାଇପାରିଥାଏ। ତେଣୁ ଲେମ୍ବୁର ବ୍ୟବହାର ଆମର ଅଳ୍ପ ବହୁତ ସମସ୍ତେ ପ୍ରାୟ କରିଥାନ୍ତି, ପ୍ରାୟ ପ୍ରତିଦିନ। ଆମର ବହୁ ପୁରାତନ କାଳରୁ ମଧ୍ୟ ଆମର ଏଇ ଲେମ୍ବୁର ଉପକାରିତା ବିଷୟରେ ମୁନି ଋଷିମାନେ ମଧ୍ୟ ତାଙ୍କର ଉପଲବ୍ଧି କରିଛନ୍ତି। ଏହାକୁ ଖାଦ୍ୟ ତଥା ଔଷଧ ରୂପରେ ମଧ୍ୟ କିଛି ବ୍ୟବହାର କରାଯାଇପାରିଥାଏ। ଆପଣ ଦେଖିବେ ଯେ ଲେମ୍ବୁ ଖାଦ୍ୟ ସହିତ ଆମର ପ୍ରତିଦିନ ଦରକାର ହେଉଛି। ଏହା ମଧ୍ୟ ଆପଣଙ୍କର ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ତଥା ଔଷଧ ପ୍ରସ୍ତୁତ କରିବାରେ ଆମର ବ୍ୟବହାର କରାଯାଇପାରିଥାଏ। ଏଥିରେ ଆପଣ ଦେଖିବେ ଭିଟାମିନ୍ ସି ପ୍ରଚୁର ପରିମାଣରେ ରହିଛି, ଯେଉଁଟାକି ଆମେ ଭିଟାମିନ୍ ଗ ବୋଲି କହୁଛନ୍ତି।
0: ଆଜ୍ଞା।
1: ଆଉ ଆପଣଙ୍କର ଧାତବ ଲବଣ ଯେଉଁଟାକି ଆମେ ମିନେରାଲ୍ କହୁଛନ୍ତି, ସେଗୁଡ଼ାକ ମଧ୍ୟ ଏଥିରେ ଭରପୁର ରହିଛି। ତେଣୁ ଏହା ଆମର ଉଭୟ ଆମର ବିଭିନ୍ନ ପ୍ରକାର ଶରୀରକୁ ସ୍ୱାସ୍ଥ୍ୟବାନ କରିଥାଏ ତଥା ଆମର ବିଭିନ୍ନ ପ୍ରକାର ଅନ୍ୟାନ୍ୟ ଶ୍ୱାସ କିମ୍ବା ଯେଉଁ ସ୍କ୍ୱାସ୍ ରହିଲା କିମ୍ବା ଆପଣ ଲେମ୍ବୁ ସର୍ବତ, ଏଗୁଡ଼ାକ ଖରାଦିନେ ଆମର ପ୍ରସ୍ତୁତ କରି ଆମେ ବ୍ୟବହାର କରିପାରିଥାଉ।
0: ତ ଆଜ୍ଞା ଗୋଟେ କଥା କହନ୍, ଆମର ଚାଷୀ ଭାଇମାନେ ତ ଲେମ୍ବୁ ଚାଷ କରିବେ।
1: ଆଜ୍ଞା।
0: ହେଲେ ଆଜ୍ଞା ଇନେ ଆମର ଚାଷୀ ଭାଇମାନେ ତ ନିହାତି ଭାବେ ଜାଣିବା ଲାଗି ଚାହିଁବେ ଯେ ଲେମ୍ବୁ କେତେ କିସମର ଅଛି ଆର୍ କେନ୍ତା କେନ୍ତା ପ୍ରକାର ଲେମ୍ବୁ ଗଛ ଅଛି? ଆଜ୍ଞା
1: ସାଧାରଣତଃ ଆମର ଦେଖିବାକୁ ଲେମ୍ବୁ ଦୁଇ ପ୍ରକାର, ଗୋଟେ ହେଉଛି ଆମର କାଗଜି ଲେମ୍ବୁ ବା ଆମର ହେଉଛି ପାତି ଲେମ୍ବୁ ଯାକ ଆମେ କହୁଛନ୍ତି, ଆଉ ଗୋଟେ ହେଉଛି ଲେମ୍ବୁ ଆମର ଲେମନ୍ କହୁଛନ୍ତି ସେଟାକୁ, ବା ଗଙ୍ଗା କୋଳିଆ ଲାଇମ୍ ବୋଲି କହୁଛନ୍ତି।
0: ଆଜ୍ଞା।
1: ଏଇ ଦୁଇ ପ୍ରକାର ଲେମ୍ବୁ ଆମର ସାଧାରଣତଃ ରହିଛି।
0: ଆଜ୍ଞା।
1: ଆଉ ଯଦି ଦେଖିବେ ଆମର ଲାଇମ୍ଟା ହେଉଛି ବା ଲାଇମ୍ ବା ଯେଉଁଟା ଆମେ କାଗଜି ଲେମ୍ବୁ କହୁଛନ୍ତି, ସେଟା ଦେଖିବାକୁ ଆପଣଙ୍କର ଗୋଲ ଆଉ ତା ଚୋପାଟା ହେଉଛି ପତଳା, କିନ୍ତୁ ଆପଣଙ୍କର ଯେଉଁ ଲେମନ୍ଟା ରହିଛି ସେଟା ଆପଣଙ୍କର ଟିକେ ଅଣ୍ଡାକୃତି ଆଉ ଟିକେ ତାର ଚମଣ୍ଡାଟା ଟିକେ ଟାଣ ଥାଏ। ଆଉ ଆପଣ ଦେଖିବେ ଲେମ୍ବୁରେ ଆପଣ ଦେଖିବେ ମଞ୍ଜି ବହୁତ କମ୍ ଥାଏ, ଆଉ ତାର ଫୁଲର ମାନେ ପାଖୁଡ଼ାର କଲର୍ ମଧ୍ୟ ଧଳା ପ୍ରାୟ ଥାଏ, ଗଛ ଝଙ୍କା ଝଙ୍କା ବି ପଡ଼ିଥାଏ। ଆଉ ଯେଉଁ ଅନ୍ୟାନ୍ୟ କିସମ ମଧ୍ୟ ରହିଛି ସେଗୁଡ଼ିକ ମଧ୍ୟରେ ଆପଣଙ୍କର ସୁଇଟ୍ ଲାଇମ୍ ରହିଛି, ପୁଣି ଆମର ରଙ୍ଗପୁର ଲାଇମ୍ ରହିଛି। ଯେଉଁ ରଙ୍ଗପୁର ଲାଇମ୍ଟା କହିଲା ସେଇଟା ଆପଣଙ୍କ ଆଚାର ପାଇଁ ବହୁତ ବଢ଼ିଆ।
0: ଆଜ୍ଞା।
1: ଆପଣ ଯେଉଁ ପଚାରିଥିଲେ କିସମ ବିଷୟରେ, ସାଧାରଣତଃ ଆମର ଯେଉଁ ଲେମ୍ବୁ ଜାତୀୟର ବା ଯେଉଁ ଯେଉଁ ଗୋଲ ଛୋଟ ଛୋଟ ଲେମ୍ବୁ କାଗଜି ଲେମ୍ବୁ କହିଲା, ତାର ଅଛି ବିକ୍ରମ, ପ୍ରମଳିନୀ, ପିକେମନ୍, ଏଗୁଡ଼ା ସବୁ ବହୁତ ବଢ଼ିଆ କିସମ, ବା କାଗଜି ଲାଇମ୍ ଏଇଟା ତାର ବହୁତ ଉନ୍ନତ ଧରଣର କିସମ। ଆଉ ଆପଣଙ୍କର ଯେଉଁ ଲେମନ୍ କୁହାହେଲା, ଯେଉଁ ଗଙ୍ଗା କୋଳିଆ ଯେଉଁ ଲେମ୍ବୁ କରାଯାଉଛି, ସେଇଟା ମଧ୍ୟ ଦେଖିବା ତାର ଦୁଇ ପ୍ରକାର ଅଛି, ଗୋଟିଏ ହେଲା ଖଟା ଲେମନ୍ ଆଉ ଗୋଟେ ହେଲା ମିଠା ଲେମନ୍। ଇଏ ମଧ୍ୟ କାଗଜି ପରି ମଧ୍ୟ ବେଶୀ ଆଦର ନାହିଁ, କିନ୍ତୁ କାଗଜିଟା ବହୁତ ବ୍ୟବହାର କରାଯାଇଥାଏ, କିନ୍ତୁ ଲେମନ୍ଟା ଟିକେ କମ୍ ବ୍ୟବହୃତ କରାଯାଇଥାଏ। ଲେମନ୍ ଗଛଟା ଆମର ଶୀଘ୍ର ବଢ଼ିଥାଏ, ଏଥିରେ ଦେଖିବେ ଆପଣ କାଗଜି ଲେମ୍ବୁ ଠାରୁ ବଡ଼ ଧରଣର ସବୁଜ ରଙ୍ଗ ହୋଇଥାଏ। ଏଥିରେ ମଧ୍ୟ ବିଭିନ୍ନ କିସମ ରହିଛି, ତା ମଧ୍ୟରେ ଆମର ଯେଉଁ ଉନ୍ନତ କିସମ ଗୁଡ଼ିକ ଆମର ଓଡ଼ିଶାରେ ହେଉଛି ବା ଆମର ସର୍ବଭାରତୀୟ ସ୍ତରରେ କରାଯାଉଛି, ତା ମଧ୍ୟରେ ହେଉଛି ଭିଲା ଫ୍ରେଙ୍କା, ଲିସବନ୍, ୟୁରିକା, ଆମର ନେପାଳୀ ରାଉଣ୍ଡ, ନେପାଳୀ ଓବ୍ଲଙ୍ଗ, ସେଭିଲ, ଏଇଭଳିଆ ସବୁ ନୂତନ ସବୁ କିସମ ସବୁ ରହିଛି।
0: ତ ଆଜ୍ଞା ଏନେ ଗୋଟେ କଥା କହନ୍, ଆମେ ତ ଲେମ୍ବୁ ଚାଷ କର୍ମା ଆଜ୍ଞା,
1: ଆଜ୍ଞା
0: ତ ଇତାର ଲାଗି କେନ୍ତା ପ୍ରକାର ଜଳବାୟୁ ଦରକାର ସେ ବିଷୟରେ କହନ୍ ଆଜ୍ଞା।
1: ସାଧାରଣତଃ ଆମର ଲେମ୍ବୁ ଗୋଟେ ହେଉଛି ଆମର ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁରେ ଭଲ ହୋଇଥାଏ, ଆଉ ମଧ୍ୟ ସବଟ୍ରପିକାଲ ଯେଉଁଟାକି ଆମର ଶୀତୋଷ୍ଣ ଜଳବାୟୁରେ ମଧ୍ୟ ଭଲ ପରଫର୍ମାନ୍ସ ଦେଇଥାଏ। କିନ୍ତୁ ଯଦି ଆପଣଙ୍କର ଟେମ୍ପରେଚର ବା ଉତ୍ତାପ ଯଦି ଆମର 100 ଡିଗ୍ରୀ ଫାରେନହାଇଟ୍ ଅଧିକ ହୋଇଗଲା କିମ୍ବା 50 ଡିଗ୍ରୀ କମିଗଲା, ସେଭଳି ତାପମାତ୍ରା ଏଇଟା ଭଲ ହୋଇପାରିନଥାଏ। ତାହେଲେ ଦେଖିବେ ଆପଣଙ୍କ ଜଳବାୟୁ ଯଦି ଆପଣ ବେଶୀ ଆର୍ଦ୍ରତା ଥାଏ, ତାହେଲେ ଲେମ୍ବୁରେ ଯାଦୁରା ରୋଗ ଗୋଟେ ବେଶୀ ହୋଇଥାଏ। ସେ ଯାଦୁରା ରୋଗ ଗୋଟେ ଆମର ବ୍ୟାକ୍ଟେରିଆଲ ଜନିତ ରୋଗ, ତେଣୁ ସମୁଦ୍ର ପତନ ଠାରୁ ଆମର 900 ମିଟର ଉଚ୍ଚ ଜମିରେ ଏହା ଚାଷ କରାଯାଇପାରିବ। କିନ୍ତୁ ଆମର ଯେଉଁ ଲେମନ୍ କୁହାଗଲା, ଲେମନ୍ଟା ଲେମ୍ବୁ ଠାରୁ ଟିକେ ଟାଣୁଆ ଗଛ, ଏହା ଆମର କ୍ଲାଇମେଟିକ ସ୍ଟ୍ରେସ କଣ୍ଡିସନ ହେଉ ସେଇଟା ମଧ୍ୟ କିଛି ଟଲରେଟ୍ ସେ କରିପାରିବ। ଏହା 1200 ମିଟର ସମୁଦ୍ର ପତନ ଉପର ଠାରୁ ମଧ୍ୟ ଚାଷ କରାଯାଇପାରିବ। ସାଧାରଣତଃ ଆମର ଉପକୂଳବର୍ତ୍ତୀ ଅଞ୍ଚଳରେ ଚାଷ ହୋଇପାରିଥାଏ, ଆଉ ଆମର କଳାହାଣ୍ଡି ଜିଲ୍ଲାରେ ମଧ୍ୟ କିଛି କିଛି ଅଂଶରେ ଆମର ଯେଉଁ କିସିଙ୍ଗା ଅନ୍ୟାନ୍ୟ ଅଞ୍ଚଳରେ ବି କରାଯାଇପାରୁଛି ସଫଳ ଭାବରେ।
0: ତ ଆଜ୍ଞା ଏଇଟା ତ ଆପଣ ଜଳବାୟୁ କଥା କହିଲେ, ତ ଏବେ ଗୋଟେ କଥା କହୁନ୍ ଯେ ଏଇ ଯେ ଲେମ୍ବୁ ଚାଷ ଲାଗି ଆଜ୍ଞା କେନ୍ତା ପ୍ରକାର ମ୍ୟାଟ ଦରକାର?
1: ଆମର ଯେକୌଣସି ଫସଲ ଚାଷ କରିବା ହେଲେ ମାଟିଟା ତ ନିହାତି ଦରକାର, ଭଲ ମାଟି ଥିବା ଦରକାର। କିନ୍ତୁ ଆମର ଯେଉଁ ଲେମ୍ବୁ ଯେହେତୁ ଗୋଟେ ଗଛ ରହୁଛି, ଏଥିପାଇଁ ଆପଣଙ୍କର ଉର୍ବର, ଦୋରସା ତଥା ନିଗିଡ଼ା ମାଟିରେ ଏଇଟା ବହୁତ ଭଲ ପରଫର୍ମାନ୍ସ ଦେଇଥାଏ। ଆଉ ମାଟିର ଅମ୍ଳତା ସାଧାରଣତଃ 5.5-7.5 ଭିତରେ ରହିଲେ ଇଏ ଚାଷ ବହୁତ ଭଲ ହୋଇପାରିଥାଏ। ଆଉ ଯେଉଁ ଆପଣଙ୍କର କଟନ୍ ସଏଲ୍ ହେଲା କିମ୍ବା କୃଷ୍ଣ କାପାସ ମୃତ୍ତିକା କିମ୍ବା ମଟାଳ ମାଟିରେ ମଧ୍ୟ ଏଇ ଲେମ୍ବୁ ଚାଷ ଭଲ ଭାବରେ କରାଯାଇପାରିବ। ଆଉ ନଦୀକୂଳିଆ ଆମର ଯେଉଁ ମାଟି ରହିଛି ସେଇ ଅଞ୍ଚଳରେ ମଧ୍ୟ ଲେମ୍ବୁ ଚାଷ କରାଯାଇପାରିବ।
0: ତ ଆଜ୍ଞା ଗୋଟେ କଥା କହନ୍, ଏଇ ଲେମ୍ବୁ ଚାଷ ଯେତେବେଳେ ଆମେ କରୁଛୁ ଆଜ୍ଞା ଦେଖୁଛୁ ଯେ ଗଛେ କମ୍ ଫଲ ଧରସି, ତ ଆମେ କାଣା କଲେ ଇତାର ବଂଶ ବିସ୍ତାର ହେଇପାରବା, ମାନେ ଅଧିକ ଲେମ୍ବୁ ଫଳି ପାରବା, ସେ ବିଷୟରେ କହନ୍ ଆଜ୍ଞା।
1: ସାଧାରଣତଃ ଲେମ୍ବୁ ବଂଶ ବିସ୍ତାର ଦୁଇ ପ୍ରକାର ହୋଇଥାଏ, ଗୋଟେ ଆମର ମଞ୍ଜିରୁ ହୋଇଥାଏ ତଥା ଗୋଟେ ଗୋଟେ ଗୁଟି କଲମୀ ଦ୍ୱାରା ମଧ୍ୟ ହୋଇଥାଏ। ମଞ୍ଜିରୁ ଯୋଉଟା ହୋଇଥାଏ ସେଟା ଟିକେ ଆମର ଗଛଟା ଭଲ ହୋଇନଥାଏ, କିନ୍ତୁ ଯୋଉଟା ଗୁଟି କଲମୀରୁ କରୁଛନ୍ତି ଆମେ ତାର ଆମେ 2-2 ଟାଇପ୍ ଗଛ ଗୋଟେ ପାଇପାରିବା। ତେଣୁ ଏଇ ଦୁଇ ଉପାୟରେ ଆମର ବଂଶ ବିସ୍ତାର କରାଯାଇପାରିଥାଏ।
0: ତ ଆଜ୍ଞା ଏଇଟା ତ

0: କେନ୍ତା ଲେମ୍ବୁ ହେବା ସେ ବିଷୟରେ କହିଲେ
1: ଆଜ୍ଞା।
0: ତ ଯେତେବେଳେ ବି ଆମର ଚାଷୀ ଭାଇ ମାନେ ଲେମ୍ବୁ ଚାଷ କରିବେ ଆଜ୍ଞା, ସେମାନଙ୍କୁ ଗୋଟେ ଚାରା ଦରକାର ଆଜ୍ଞା
1: ଆଜ୍ଞା।
0: ତ ଆମେ କେନ୍ତା କରି ଚାରାକେ ପ୍ରସ୍ତୁତ କରିପାରମା, କେନ୍ତା କରି ଚାରା ପାଇପାରମା, ସେ ବିଷୟରେ କହନ ଆଜ୍ଞା।
1: ମୁଁ ଆଗରୁ କହିଲି ଯେ ଆମର ଲେମ୍ବୁ ସାଧାରଣତଃ ବଂଶ ବିସ୍ତାର ଦୁଇ ପ୍ରକାର ହେଉଛି, ଗୋଟେ ହେଲା ମଞ୍ଜିରୁ, ଆଉ ଗୋଟେ ଆମର ଗୁଟି କଲମ ଦ୍ୱାରା ମଧ୍ୟ କରାଯାଇପାରୁଛି। ତ ସେଇ ଯେଉଁ ଆପଣଙ୍କର ମଞ୍ଜିରୁ ଚାରା କରାଯାଉଛି, ମଞ୍ଜି ବାହାର କରିବା ପାଇଁ ଆମକୁ ସେଇ ଫଳରୁ ଦୁଇ ଫାଳ କରାଯିବା ଉଚିତ। ଫଳକୁ ଏମିତି କାଟିବା ଯଦ୍ୱାରା କି ସେ ମଞ୍ଜିଟା କଟିଯିବାର ଆଶଙ୍କା ନଥିବ। ସମାନ ଦୁଇ ଫାଳ କରି କାଟି ସାରିବା ପରେ ତାକୁ ହାତରେ ମୋଡ଼ିଦେଲେ ସେଇ ମଞ୍ଜି ଗୁଡ଼ାକ ଆପେ ବାହାରିଯିବ। ମଞ୍ଜିଟିକୁ ବାହାର କରିସାରିବା ତାକୁ ଆପଣ ଧୋଇଦେବାକୁ ପଡ଼ିବ ପାଣିରେ, ଧୋଇକି ତାକୁ ଛାଇରେ ଶୁଖାଇ ଦିଆଯିବା ଉଚିତ। ମଞ୍ଜି ଶୁଖିଗଲା ବେଳେ ସେଥିରେ ଆପଣଙ୍କ ବାବିଷ୍ଟିନ୍ ହେଲା କି ଭିଟାମିକ୍ସ ପାୱାର ହେଲା, ସେଥିପାଇଁ ଆପଣ ପାଉଁଶରେ ଗୋଳେଇକି ତାକୁ ଶୁଖାଇ ଦେବେ। 2-3 ସପ୍ତାହ ଶୁଖାଇ ସାରିଲା ପରେ ଆମର ଯେଉଁ ଅଛି ଆପଣଙ୍କ ମାଟି ନିବିଡ଼ା ଦୁର୍ବଳ ଉର୍ବର ମାଟି ଅଛି, ସେ ତଳିଘେରା ପ୍ରସ୍ତୁତ କରିକି ସେଥିରେ ଆମେ ମଞ୍ଜିଗୁଡ଼ିକୁ ବୁଣିବାକୁ ପଡ଼ିବ। ଏଇ ଯେଉଁ ତଳିଘେରା ଆମେ ପ୍ରସ୍ତୁତ କରିବା, ତଳି ସାଧାରଣତଃ 1 ମିଟର ଓସାର ଆଉ 3 ଫୁଟ ଆପଣଙ୍କ ଲମ୍ବା ବିଶିଷ୍ଟ ହୋଇଥିବ, 6 ଇଞ୍ଚ ଆମର ଉଚ୍ଚତା ଥିବ। ସେଇ ମାଟିକୁ ଆମେ ଭଲ ଭାବରେ ବିଶୋଧନ କରିକି ଯେଉଁ ମଞ୍ଜିଗୁଡ଼ିକୁ ଆମେ ଆଣିଲେ ସେ ମଞ୍ଜିଗୁଡ଼ିକୁ ପଟାଳିରେ ବୁଣିବାକୁ ପଡ଼ିବ। ମଞ୍ଜି ଲଗାଇବା ପୂର୍ବରୁ ଆମକୁ 4 ଇଞ୍ଚ ବ୍ୟବଧାନରେ ଆଉ 1 ଇଞ୍ଚ ଗଭୀରରେ ଆମେ ସେ ମଞ୍ଜିଗୁଡ଼ିକୁ ଗାର ଟାଣିକି ପ୍ରତି ଲାଇନ୍ରେ ବୁଣିବା। ତାପରେ ଖତ ମାଟି ଦେଇକି ତାପରେ ନଡ଼ା ଘୋଡ଼େଇଦେବା। ନଡ଼ା ଘୋଡ଼େଇଦେଲେ କ'ଣ ହେବ, ଆପଣ ଯେଉଁ ବାରମ୍ବାର ପାଣି ଦେଉଛନ୍ତି ସେଇଟାକୁ ଦେବା ଦରକାର ନାହିଁ। ତାପରେ ଟେମ୍ପରେଚର ବଢ଼ିକି ଆପଣ ଶୀଘ୍ର ଗଜା ହେବ। ସାଧାରଣତଃ ଆପଣ ଦେଖିବେ ମଞ୍ଜି ଯେତେବେଳେ ବୁଣୁଛନ୍ତି, ମଞ୍ଜି ବୁଣିବାର ପ୍ରାୟ 15-20 ଦିନ ପରେ ଗଜାଟା ହୋଇଥାଏ। ଆଉ ସେଇ ଯେତେବେଳେ ଗଜା ବାହାରିଲା ତାର ଯେତେବେଳେ ଆପଣଙ୍କ 20-30 ସେଣ୍ଟିମିଟର ହେଇଯାଉଛି, ସେତେବେଳେ ଯାଇକି ଆପଣ ଆଉ ଗୋଟେ ସେକେଣ୍ଡାରୀ ନର୍ସରୀକୁ ନେଇକି ସେଟାକୁ ରୋପଣ କରାଯିବା ଉଚିତ। ଦେଖିବେ ସେଥିରେ ଆପଣ ଗଛ ଗୁଡ଼ିକ ଆପଣ 30-45 ସେଣ୍ଟି ଉଚ୍ଚତା ହେବା ପର୍ଯ୍ୟନ୍ତ ନର୍ସରୀ ବେଡ଼୍ ରଖିବେ, ତାପରେ କୁଣ୍ଡରେ ବା ପଲିଥିନ ମଧ୍ୟ ରଖାଯାଇପାରିବ। ଆଉ ଆପଣଙ୍କୁ ଆଉ ଗୋଟେ ମୁଁ ପଦ୍ଧତି କହିଥିଲି ଆପଣ ଯେଉଁଟାକୁ ଆମର ଗୁଟି କଲମୀ, ସେଟା ସାଧାରଣତଃ ବର୍ଷା ଋତୁରେ କରାଯାଇପାରିଥାଏ। ସେଥିପାଇଁ ଆପଣଙ୍କୁ ବର୍ଷିକିଆ ଡାଳ ଦରକାର, ସେଥିରେ 30-40 ସେଣ୍ଟିମିଟର ଛାଡ଼ିକି 2.5 ସେଣ୍ଟିମିଟର ବା 1 ଇଞ୍ଚର ଗୋଟେ ମକଳାକୁ ବାହାର କରିକି ସେଥିରେ ଆମେ ସ୍ପାଗ୍ନମସ୍ ମାଟି ଦେଇକି ତାକୁ ଘୋଡ଼େଇଦେବା, ଯଦ୍ୱାରା କି ଆପଣ ଦେଖିବେ 2-3 ମାସ ପରେ ସେଥିରୁ ଚେର ବାହାରିବା ଦେଖାଯିବ। ଯେଉଁ ଆପଣ ପଲିଥିନ୍ଟା ବାନ୍ଧିଥିବେ ସେ ଗୁଟି କଲମୀରେ, ସେଟା ଆପଣଙ୍କର ଧଳା ପଲିଥିନ୍ ହେବା ଦରକାର, ଯଦ୍ୱାରା କି ଆପଣଙ୍କର ଯେଉଁ ଚେରଟା ଅଛି ସେ ଚେରଟା ଆପଣଙ୍କର ଦେଖାଯିବ। ଆଉ 3 ମାସ ପରେ ଯେତେବେଳେ ବାହାରିଥାଏ ତାକୁ ସେ ଡାଳରୁ କାଟିକି ଆଣିକି ଆମକୁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଆମର ଯେଉଁ କୁଣ୍ଡ ଗୁଡ଼ିକ ବା ଆପଣଙ୍କର ପଲିଥିନ୍ ପଟ୍ରେ ଖତ ମାଟି ବାଲିର ମିଶ୍ରଣରେ ସେଥିରେ ସେଇ ଡାଳ ଗୁଡ଼ିକ ଯେଉଁ କଟା ହେଲା କାଟିକି ଆଣି ତାକୁ ଲଗାଯାଇଥାଏ। ଯେତେବେଳେ ଏଇଟା ଆପଣ ଲଗାଯିବାର 6 ମାସ ପରେ ଇଏ ଆପଣଙ୍କର ମୁଖ୍ୟ ଜମିରେ ରୋପଣ କରିବା ପାଇଁ ଏଇଟା ଉପଯୁକ୍ତ ହୋଇଥାଏ।
0: ତ ଆଜ୍ଞା, ଏଇଟା ତ ଆପଣ କେନ୍ତା କରି ଜମି ପ୍ରସ୍ତୁତ କରିବେ ଲେମ୍ବୁ ଗଛ ଲଗାଇବାର ଆଗରୁ ସେ ବିଷୟରେ କହିଲେ ଆଜ୍ଞା। ତ ଇନେ ଗୋଟେ କଥା କହନ ଆଜ୍ଞା, ଆମେ କେନ୍ତା କରି ଏଇ ଯେ ଲେମ୍ବୁ ଚାରା ମାନଙ୍କୁ ରୋପଣ କରମା, କେନ୍ତା କରି ରୋପିଲେ ଆଜ୍ଞା ଠିକ ହିସାବରେ ଆମର ଲେମ୍ବୁ ଗଛ ହେଇପାରବା, ସେ ବିଷୟରେ କହନ ଆଜ୍ଞା।
1: ଏଇଟା ଗୋଟେ ଭଲ ପ୍ରଶ୍ନ, ଯେହେତୁ ଆମର ଲେମ୍ବୁ ଚାରାଟା ଲଗାଇବା ଉପରେ ହିଁ ଆମର ଅମଳଟା ଡିପେଣ୍ଡ କରିଥାଏ କେମିତି ଲଗାଇବା। ତ ଏଇ ଯେଉଁ ଲେମ୍ବୁ ଚାରା ରୋପଣ କରିବା ପାଇଁ ସାଧାରଣତଃ ଆମକୁ ଦେଖାଯାଇଛି ଯେ ଆମର ଯଦି ଅନୁର୍ବର ମାଟି ଅଛି ତାହେଲେ 1 ମିଟର 1 ମିଟର 1 ମିଟର ମାନେ ସେ ଯେଉଁ ଗାତଟା ଖୋଳିବା, ଗାତର ଲମ୍ବା ପ୍ରସ୍ତ ଆଉ ଗଭୀରଟା ସବୁ ଜାଗା 1 ମିଟର ହେବା ଦରକାର। କିନ୍ତୁ ଯଦି ଆମର ମାଟି ଉର୍ବର ଅଛି ତାହେଲେ 2 ଫୁଟ ଲେଖି ଖୋଜିଲେ ମଧ୍ୟ ଗାତ ଚଳିବ। ତେଣୁ ସମତଳ ମାଟିରେ ଯେଉଁଟା ଉର୍ବର ମାଟି ଅଛି ସେଥିରେ ଆମର 60-60 ସେଣ୍ଟିମିଟର ଦେଲେ ହେବ, କିନ୍ତୁ ଯେଉଁଟା ଅନୁର୍ବର ମାଟି ଅଛି ସେଥିରେ ଆମକୁ 1 ମିଟର ଲେଖେ ମାନେ ଲମ୍ବା ପ୍ରସ୍ତ ଉଚ୍ଚତା ସବୁ ଯାକ ଗାତ ଖୋଳିକି ଗାତରେ ଆମକୁ ଖତ ମାଟି ଦେଇକି ଆମକୁ ଗଛ ଗୁଡ଼ିକୁ ଲଗାଇବାକୁ ପଡ଼ିବ। ପ୍ରତି ଗାତରେ ଆପଣଙ୍କୁ 2-3 ଟୋକେ ଆମର ଛଡ଼ା ଗୋବର ଖତ ଦେବେ, ଆଉ 2 କେଜି ଖଣ୍ଡେ ସୁପର ଫସ୍ଫେଟ୍ କିମ୍ବା ହାଡ଼ ଗୁଣ୍ଡ ଆଉ 500 ଗ୍ରାମ ପଟାସ୍ ଦେଇକି ଆମକୁ ଗଛକୁ ଲଗାଇବାକୁ ପଡ଼ିବ। ସେ ଖତ ସାଥିରେ ଯେଉଁ ଆମେ ଜୈବିକ ସାର ମଧ୍ୟ କିଛି ମିଳୁଛି ବା ରାଲି ମିଲ୍ ହେଲା କିମ୍ବା ଆମର ଷ୍ଟେରା ମିଲ୍ ହେଲା କିମ୍ବା ହିନ୍ ମିଲ୍, ଏଗୁଡ଼ିକୁ ମଧ୍ୟ ଆମେ ଦେଇକି ଗଛ ଲଗାଇଲେ ଭଲ ପରଫର୍ମାନ୍ସ ଦେବ। ଆଉ ଗୋଟେ ପ୍ରୋବ୍ଲେମ୍ ହେଲା ଆପଣଙ୍କର ଉଇ ଲାଗିବାର ସମ୍ଭାବନା ଥାଏ, ତେଣୁ ସେ ଉଇ ନ ଲାଗିବା ପାଇଁ ଆମକୁ କ୍ଲୋରୋପାଇରିଫସ୍ ବା ଥିମେଟ୍ ଜାତୀୟ ଉଇ ନାଶକ ଔଷଧ ପ୍ରୟୋଗ କରିବାକୁ ପଡ଼ିଥାଏ।
0: ତ ଆଜ୍ଞା, ଏଇଟା ତ ଆପଣ କେନ୍ତା କରି ଲେମ୍ବୁ ଗଛକେ ଲଗାଇବା ସେ ବିଷୟରେ କହିଲେ ଆଜ୍ଞା। ତ ଇନେ ଗୋଟେ କଥା କହନ ଆଜ୍ଞା, ଏଇ ଯେନ୍ ଲେମ୍ବୁ ଗଛରେ ଆମେ କେନ୍ତା କରି ଖାଦ୍ୟ ସାର ପରିଚାଳନା କରିପାରମା, ଇତା ଲାଗି ଆର କାଣା କରବାର ପଡ଼ବା, ସେ ବିଷୟରେ କହନ ଆଜ୍ଞା।
1: ସାଧାରଣତଃ ଏଇଟା ହେଉଛି ନ୍ୟୁଟ୍ରିଏଣ୍ଟ ଲଭିଂ ପ୍ଲାଣ୍ଟ, ମାନେ ଆମେ ଖତ ସାର ଯେତେ ଆମେ ଭଲ ଭାବରେ ଦେବା ଗଛ ସେତେ ତାର ଗ୍ରୋଥ ଭଲ ହୋଇଥାଏ। ତେଣୁ ଆମକୁ ଗୋଟେ ବଡ଼ ଲେମ୍ବୁ ଗଛ ପାଇଁ ପ୍ରାୟ ଆମର 500 ଗ୍ରାମ ଆମର ଜୈବଖାଦ୍ୟ ସାର ଦରକାର ହେଉଛି, ପ୍ରାୟ 150 ଗ୍ରାମ ଫସ୍ଫରସ୍ ଆଉ ପ୍ରାୟ ପାଖାପାଖି 500 ଗ୍ରାମ ପୋଟା ଜାତୀୟ ସାର ଦରକାର ହୋଇଥାଏ। ଏହି ସାର ଗୁଡ଼ିକୁ ପାଇବା ପାଇଁ ଆମେ ୟୁରିଆ କିମ୍ବା ଆମର ସିଙ୍ଗଲ ସୁପର ଫସ୍ଫେଟ୍, ଡିଏପି କିମ୍ବା ଆମର ମ୍ୟୁରେଟ ପୋଟା ଜାତୀୟ ସାରକୁ କନ୍ଭର୍ସନ କରି ଆମେ ପ୍ରୟୋଗ କରିପାରିବା। ଯଦି ଆମର ଗୋଟେ ବର୍ଷିକିଆ ଗଛ ହେଉଛି ତାହେଲେ ପାଖାପାଖି 150 ଗ୍ରାମ ଆମର ଲାଗୁଛି ଜୈବଖାଦ୍ୟ, ଆଉ ପାଖାପାଖି 75 ଗ୍ରାମ ଫସ୍ଫରସ୍ ଆଉ 150 ଗ୍ରାମର ପୋଟାସ୍ ଜାତୀୟ ସାର ଦରକାର ହେଉଛି। ଏଇ ସାର ଗୁଡ଼ିକୁ ଆମେ ସମାନ ଦୁଇ ଭାଗ କରିକି ପ୍ରଥମ ଭାଗଟା ଦେବା ଜୁଲାଇ ମାସରେ ମାନେ ବର୍ଷା ପ୍ରାରମ୍ଭରେ, ଆଉ ଦ୍ୱିତୀୟ ଭାଗଟା ଦେବା ଆମେ ବର୍ଷା ସରି ଆସୁଥିବ ବା ସେପ୍ଟେମ୍ବର ଅକ୍ଟୋବର ମାସରେ ଫାର୍ଷ୍ଟ ୱିକ୍ରେ ଆମେ ଦେଇପାରିବା। ମନେକର ଗଛର ବୟସ 1 ବର୍ଷ ହୋଇଛି ତାହେଲେ ଗଛଠାରୁ ଫୁଟେ ଛାଡ଼ିକି ଗୋଟେ ରିଙ୍ଗ କରିବା, ସେ ରିଙ୍ଗରେ ପ୍ରଥମେ ଖତ ତାପରେ ପ୍ରଥମ ସ୍ପ୍ଲିଟ୍ କେମିକାଲ ଫର୍ଟିଲାଇଜର ଦେବା, ତାପରେ ତଳେ ଆପଣଙ୍କ ବର୍ଷା ସରିଯାଉଛି ସେକେଣ୍ଡ ସ୍ପ୍ଲିଟ୍ଟାକୁ ବାକି ଯେତିକି ରହିଲା ସେଟାକୁ ଆମେ ସେପ୍ଟେମ୍ବର ମାସରେ ସେଇ ନାଳରେ ଆମେ ଦେଇପାରିବା ବା ଟ୍ରେଞ୍ଚ ଯେଉଁ କରିଥାଏ ସେଥିରେ ଆମେ ଦେବାକୁ ପଡ଼ିଥାଏ। ଏଇଟା ତ ଗଲା ଆମର ମୁଖ୍ୟ ଖାଦ୍ୟ ସାର। ଗଣସାର ଉପାୟରେ ଆମର ଯେଉଁ ଅଣୁସାର ଯେଉଁଟା କହୁଛନ୍ତି, ଅଣୁସାର ମଧ୍ୟରେ ଆମର ଗଛରେ ଆମର ଲେମ୍ବୁ ଜାତୀୟ ଗଛକୁ ବହୁତ ପରିମାଣ ଦରକାର, ଯେମିତି ଆମର ଜିଙ୍କ ରହିଲା କିମ୍ବା ଆଇରନ୍ ରହିଲା, ମାଙ୍ଗାନିଜ୍ ରହିଲା, କପର ରହିଲା, ମଲିବଡିନମ୍ ରହିଲା, ବୋରନ୍।

ହେଲା ଏଗୁଡ଼ିକୁ ଆମେ ନିଶ୍ଚୟ ଦେବା ବିଧେୟ। ଯେତେବେଳେ ଗଛର ମାନେ ପତ୍ର ଗୁଡ଼ିକ ଆମର କଅଁଳିଆ ହେଇଥିବ ସେ ଅବସ୍ଥାରେ ହିଁ ଆମକୁ ଏଇ ଯେଉଁ ଅନୁସାର ଗୁଡ଼ିକ ହେଲା ସେ ଅନୁସାରକୁ ମିଶ୍ରଣକୁ ଆମେ ପ୍ରୟୋଗ କରିବାକୁ ପଡ଼ିବ। ସେଗୁଡ଼ିକୁ 3 ml ଗୋଟେ ଲିଟର ପାଣିରେ ମିଶେଇକି 2 ଥର ଆମେ ମିନିମମ୍ ସ୍ପ୍ରେ କରିବାକୁ ପଡ଼ିବ। ଥରେ ହେଲା ନଭେମ୍ବର ମାସରେ, ଆଉ ଗୋଟେ ଦେବେ ଆମର ମାର୍ଚ୍ଚ ମାସରେ, କାରଣ ଏଇ ସମୟରେ ତାର ପତ୍ର ଗୁଡ଼ିକ ସବୁ କଅଁଳିଆ କଅଁଳିଆ ବାହାରିଥାଏ। ସେ ସମୟରେ ଆମେ ଯଦି ପ୍ରୟୋଗ କରିପାରିବା ତାହେଲେ ଗଛ ବହୁତ ଭଲ ଭାବରେ ଖାଦ୍ୟ ସାର ଗ୍ରହଣ କରିପାରିବ। ଯେତେବେଳେ ଆମେ ଖାଦ୍ୟ ସାର ଦେଲେ, ଖାଦ୍ୟ ସାର ଦେଇସାରିଲା ପରେ ଆମକୁ ଜଳସେଚନ କରିବାକୁ ପଡ଼ିବ। ସାଧାରଣତଃ ଆପଣଙ୍କର ଖରାଦିନେ ଆଉ ଶୀତ ଦିନେ ଆମକୁ ପାଣି ଦେବା ନିହାତି ଦରକାର। ଆଜିକାଲି ଡ୍ରିପ୍ ଇରିଗେସନ୍ ବାହାରିଲାଣି, ଡ୍ରିପ୍ ଇରିଗେସନ୍ ମାଧ୍ୟମରେ ଆମେ ଯଦି ଜଳସେଚନ କରିବା ତାହେଲେ ଆମେ ଜଳ ଯେଉଁ ଆମର ନଷ୍ଟ ହୋଇଯାଉଛି ସେ ନଷ୍ଟକୁ ମଧ୍ୟ ରକ୍ଷା

0: ଆମକୁ ଜଳସେଚନ କରିବାକୁ ପଡ଼ିବ। ସାଧାରଣତଃ ଆପଣଙ୍କର ଖରାଦିନେ ଆଉ ଶୀତଦିନେ ଆମକୁ ପାଣି ଦେବା ନିହାତି ଦରକାର। ଆଜିକାଲି ଡ୍ରିପ୍ ଇରିଗେସନ୍ ବାହାରିଲାଣି, ଡ୍ରିପ୍ ଇରିଗେସନ୍ ମାଧ୍ୟମରେ ଆମେ ଯଦି ଜଳସେଚନ କରିବା ତାହେଲେ ଆମେ ଜଳ ଯେଉଁ ଆମର ନଷ୍ଟ ହୋଇଯାଉଛି ସେ ନଷ୍ଟକୁ ମଧ୍ୟ ରକ୍ଷା କରିକି ଆମେ ଯେତିକି ପରିମାଣ ଦରକାର ସେତିକି ପରିମାଣରେ ଆମେ ଜଳ ଦେଇପାରିବା। ଆଉ ଗୋଟେ ଡ୍ରିପ୍ର ଆଉ ଗୋଟେ ହେଉଛି ଆପଣଙ୍କର ଭଲ ଉପାୟ ହେଲା ଯେ ସେଥିରେ ଆମେ ଫର୍ଟିଲାଇଜର୍ ମଧ୍ୟ ମିକ୍ସ କରିକି ମଧ୍ୟ ଦେଇପାରିବା, ଯେଉଁଟାକି ଆମେ ଫର୍ଟିଗେସନ୍ କହୁଛୁ। ତେଣୁ ଆମର ଶୀତ ଦିନ ଦେଖି ଆପଣଙ୍କ ପ୍ରାୟ 15 ଦିନ ଅନ୍ତରେ ଜଳ ଦେଲେ ହେବ, ଆଉ ଯଦି ଆପଣ ଖରାଦିନ ହେଉଛି ତାହେଲେ ମିନିମମ୍ 7-8 ଦିନ ଅନ୍ତରେ ଜଳସେଚନ କରିବାକୁ ପଡ଼ିଥାଏ। ଆଉ ଗୋଟେ ଯେଉଁ ମୁଖ୍ୟ ଜିନିଷ ହେଲା ଟ୍ରେନିଂ ପ୍ରୁନିଂ, ଦେଖି ଆପଣଙ୍କର ପ୍ରୁନିଂ କରିବା ନିହାତି ଦରକାର ଅଛି, ଆମେ ତାକୁ କାଟ ଛାଣ୍ଡ କହୁଛୁ। ତେଣୁ ଲେମ୍ବୁ ଗଛରେ କାଟ ଛାଣ୍ଡ କେତେ ମାନେ କରିବାକୁ ପଡ଼ିଥାଏ, 45 ସେଣ୍ଟିମିଟର ପର୍ଯ୍ୟନ୍ତ ସିଧା ବଢ଼ିବାକୁ ଦେବେ। ଗଛରେ ଆପଣଙ୍କର ଯେଉଁ କମଳରେ ପାଣି ପୁଆ ଗୁଡ଼ିକ ବାହାରିଥାଏ, ସେ ପାଣି ପୁଆ ଗୁଡ଼ିକ ଆପଣ ଗୋଟେ ମୋଟା ମୋଟା ଡାଳ ଗୁଡ଼ିକ ସିଧା ଲାଗି ପଡ଼ିଥାଏ, ସେଗୁଡ଼ିକ ଆମେ ଅଦରକାରୀ ଡାଳ ଗୁଡ଼ିକ ତାକୁ ମୂଳରୁ କାଟିକି ଆମେ ବ୍ଲାଇଟକ୍ସ ବା ଆମର ବୁଡ଼ିକ୍ସ ପେଷ୍ଟ ଦେବାକୁ ପଡ଼ିଥାଏ।
1: ତ ଆଜ୍ଞା ଗୋଟେ କଥା କହନ ଯେ ଆମର ଚାଷୀ ଭାଇ ମାନେ ନିହାତି ଭାବେ ଜାଣିବା ଲାଗି ଚାହୁଁଛନ୍ ଯେ ଗୋଟେ ଲେମ୍ବୁ ଗଛ କେତେ ଫଳ ହେଇପାରବା, ତାର ଅମଳ ସମୟ କେନ୍ଟା, କେନ୍ ସମୟରେ ଆମେ ଲେମ୍ବୁ କେ ତୁଲି ପାରମା? ଆଜ୍ଞା,
0: ସାଧାରଣତଃ ଆମେ କହୁଛୁ, ଆଗରୁ କହିଛି ଲେମ୍ବୁଟାକୁ ଆମେ ବର୍ଷା ଦିନେ ଲଗେଇବା ଉଚିତ, ମାନେ ଜୁଲାଇ ମାସ ଲଗା ହେଉଛି। ତ ଗଛ ଲଗେଇବାର ପ୍ରାୟ 3-4 ବର୍ଷ ପରେ ହିଁ ଫଳ ଆସିଥାଏ। ତ ପ୍ରଥମ ଫଳଟାକୁ ଆମେ ଆଲାଉ କରିବାନି, ତ ସେଇ ଯେଉଁ ଫଳ ଆସିଲା 3-4 ବର୍ଷ ପରେ ଫୁଲ ଆସିବ, ଫୁଲ ଫୁଟିବାର 6 ମାସ ପରେ ଆମେ ଫଳ ତୋଳିବା ପାଇଁ ଏଇଟା ଉପଯୁକ୍ତ ହୋଇଥାଏ। ବର୍ଷ ସାରା ଲେମ୍ବୁ ମିଳୁଥିଲେ ମଧ୍ୟ ଦେଖିବେ ମୁଖ୍ୟତଃ ଆପଣଙ୍କର ବର୍ଷା ଦିନ ହିଁ ଏଇଟା ବେଶୀ ମିଳୁଛି, ମାନେ ଜୁଲାଇ ସେପ୍ଟେମ୍ବର। ଆଉ ଗୋଟେ ସିଜନ୍ ମଧ୍ୟ ତାର ଅଛି ଆପଣଙ୍କର ମାର୍ଚ୍ଚରେ ଆଉ ଜୁନ୍ରେ ମଧ୍ୟ ଫଳ କିଛି ମିଳିଥାଏ। ଯଦି ଆପଣମାନେ ଆମେ ଡିସ୍କସନ୍ ଯେମିତି କରିବା ଅନୁସାରେ ସେହି ପରିମାଣ ଖତ ସାର କିମ୍ବା ଆମେ ଜଳ ପରିଚାଳନା କରିପାରିଥିବା ବା ଆମର ପରବର୍ତ୍ତୀ ଯତ୍ନ ନେଇପାରିଥିବା ତାହେଲେ ହାରାହାରି ଗୋଟେ ବଡ଼ ଲେମ୍ବୁ ଗଛରୁ ପ୍ରାୟ ଆମେ 2000-3000 ପର୍ଯ୍ୟନ୍ତ ଫଳ ଅମଳ କରିପାରିବା ଗୋଟେ ଗଛ ପିଛା। ଆଜ୍ଞା, ତେଣୁ ସେଇଗୁଡ଼ାକ ଯଦି ଆମେ ଗୋଟେ ମିନିମମ୍ 50 ଟଙ୍କା ମଧ୍ୟ ବିକ୍ରି କଲେ ଗୋଟେ ଗଛ ପିଛା ମିନିମମ୍ 2000 ଟଙ୍କା ଆମେ ପାଇପାରିବା ମିନିମମ୍। ଆଉ ସେ ଅନୁସାରେ ଆମେ ଏକର ପିଛା ଆମେ ପାଖାପାଖି 60-70 ହଜାର ଟଙ୍କା ଗୋଟେ ହେକ୍ଟର ପିଛା ଆମେ ଅମଳ କରିପାରିବା, ମାନେ ଆମେ ଅଧିକା ଲାଭବାନ ହୋଇପାରିବା।
1: ଯାହା ହଉ ଆଜ୍ଞା, ଆପଣ ଆମର ବୈଠକକେ ଆସିଲେ, ଆଉ ବୈଜ୍ଞାନିକ ପ୍ରଣାଳୀରେ କେନ୍ତା କରି ଲେମ୍ବୁ ଚାଷ କରିପାରମା ସେ ବିଷୟରେ କହିଲେ, ଆମର ଚାଷୀ ଭାଇମାନେ ଶୁଣିଲେ। ଆମେ ନିହାତି ପକ୍ଷେ ଆମେ ଆଶା କରମା ଯେ ଆମ ଯେନ୍ମାନେ ବି ଆମର କାର୍ଯ୍ୟକ୍ରମ ଶୁଣୁଛନ୍ ସେମାନେ ଘରେ ଲେମ୍ବୁ ଗଛ ଲଗନ୍, କି ନେଲେ ବଗିଚାରେ ଲେମ୍ବୁ ଗଛ ଲଗନ୍, ଆଉ ନିଜେ ଖାଇବା ସାଙ୍ଗେ ସାଙ୍ଗେ ଲେମ୍ବୁ ବିକି କରି 2 ପଇସା ପନ୍ ଆଉ ଲାଭବାନ ହୁଅନ୍। ଏତେ ସୁନ୍ଦର ସୁନ୍ଦର କଥା କହିଥିବାରୁ ଆପଣଙ୍କ ଅନୁଷ୍ଠାନ ତରଫରୁ, ଆକାଶବାଣୀ ତରଫରୁ ଆପଣଙ୍କ ଅନେକ ଅନେକ ଧନ୍ୟବାଦ ଆଉ ଜୁହାର। ଆଜ୍ଞା,
0: ଧନ୍ୟବାଦ, ନମସ୍କାର।
2: ଇଟା ଜ୍ଞାନ କୌଶଳର କଥା, ବାର ବାର 13 ବାର ଶୁଣିଲେ ଗଲା ଦୋଦା, ଇଟା ଫିସଲି ଫୁସଲା ଗଲେ ଚାଷ ସାଙ୍ଗେ ନଷ୍ଟ ହେଇଯିବା
3: ଯିବା, ତାର ସାଙ୍ଗେ ସାଙ୍ଗେ ସମୟ ପୁଣି ସରିଗଲା ନା, ବୈଠକ କେ ଶେଷ କରବାକେ
2: ପଡ଼ବା।
3: ତ ବୈଠକ ଶେଷ କରବାର ଆଗନୁନ ଯେନ୍ ମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍, ଚାଷୀ ଭାଇ ଦଦା କକା ମା ଭଉଣୀ ମାନକେ ମୁଇଁ ଯୁଗେ ଦଦା
2: ଆର ମକାରୁ ଦଦାର ଜୁହାର।

ଶୁଣୁଥିଲେ ଚାଷବାସ କାର୍ଯ୍ୟକ୍ରମ। ବର୍ତ୍ତମାନ ଶୁଣନ୍ତୁ ଗୀତ ଗଜଲ କ୍ରମରେ ତାନ୍ୟାଙ୍କ କଣ୍ଠରେ କିଛି ଗୀତ। ସଙ୍ଗୀତ ରବି ପୱାର, ଗୀତ ରଚନା ଫୟଜ ଅନୱର।

ଗୀତ ଗଜଲ କ୍ରମରେ ଶୁଣୁଥିଲେ ତାନ୍ୟାଙ୍କ କଣ୍ଠରେ କିଛି ଗୀତ। ଆକାଶବାଣୀ ଭବାନୀପାଟଣା ଆଞ୍ଚଳିକ ଗୀତକ୍ରମରେ ପ୍ରଚାର କରୁଛୁ ସମ୍ବଲପୁରୀ ଗୀତ। ଗୀତ ରଚନା କ୍ଷିତିପତି ସାହୁ। ପ୍ରଥମ ଗୀତରେ କଣ୍ଠଦାନ କରିଛନ୍ତି ଚିତ୍ତରଞ୍ଜନ ବେହେରା।

ପରବର୍ତ୍ତୀ ଗୀତ ଲାଞ୍ଜିଗଡ଼ କଳାହାଣ୍ଡିରୁ ଏମ୍ ସୁନ୍ଦର ଶେଖର ଓ ଈଶ୍ୱରୀଙ୍କ ଅନୁରୋଧରେ, ସଙ୍ଗୀତ ରାଧାକାନ୍ତ ଭଞ୍ଜ, ଗୀତରଚନା ନିଜାମ, କଥାଚିତ୍ର ମାନିନୀ, କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୱାଲ ଏବଂ ମହମ୍ମଦ ଅଜିଜ୍।

ଏଥର ଅକ୍ଷୟ ମହାନ୍ତିଙ୍କ ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନାରେ ଶୁଣନ୍ତୁ ପରବର୍ତ୍ତୀ ଗୀତ। କଣ୍ଠଦାନ କରିଛନ୍ତି ହୈମନ୍ତୀ ଶୁକ୍ଲା ଓ ଅକ୍ଷୟ ମହାନ୍ତି। କଥାଚିତ୍ର ଏଇ ଆମ ସଂସାର ଏହି ଗୀତ ପାଇଁ ଅନୁରୋଧ କରିଛନ୍ତି ପୋଷ୍ଟାଲ କଲୋନୀ ଭବାନୀପାଟଣାରୁ ରୋଲି ପ୍ରଧାନ।

ଆପଣ ଶୁଣୁଛନ୍ତି ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ। ଏହି ଗୀତଟି ଶୁଣାଉଛୁ ମାଣ୍ଡେଲ ନର୍ଲା କଳାହାଣ୍ଡିରୁ ମୁକେଶ ବହିଦାରଙ୍କ ଅନୁରୋଧ କ୍ରମେ। କଥାଚିତ୍ର ବାରୁଦ, କଣ୍ଠଦାନ କରିଛନ୍ତି ଶକ୍ତି ମିଶ୍ର ଓ ପମି। ଗୀତ ରଚନା ନିର୍ମଳ ନାୟକ, ସଙ୍ଗୀତ ବବୁଲ ବୋଷ।

ପରବର୍ତ୍ତୀ ଗୀତ ତାନସେନ ସିଂ ଓ ଗୀତା ଦାସଙ୍କ କଣ୍ଠରେ, ସଙ୍ଗୀତ ବାସୁଦେବ ରଥ, ଗୀତ ରଚନା ସୌମିତ୍ର ଚାଟାର୍ଜୀ। ଏଥିପାଇଁ ଅନୁରୋଧ କରିଛନ୍ତି ଜସି ମହାରଣା ପୁରୁଣାପଡ଼ା ଭବାନୀପାଟଣାରୁ। କଥାଚିତ୍ର କାହ୍ନା।

ଶୁଣୁଥିଲେ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ। କଥାଚିତ୍ରଗୁଡ଼ିକ ଥିଲା ପୂଜା ଚନ୍ଦନ, ମାନିନୀ, ଏଇ ଆମ ସଂସାର, ବାରୁଦ ଓ କାହ୍ନା। ଆକାଶବାଣୀ ଭବାନୀପାଟଣା। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣନ୍ତୁ ପଣ୍ଡିତ କୁମାର ଗନ୍ଧର୍ବଙ୍କ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ପରିବେଷଣ କରୁଛନ୍ତି ରାଗ କଲ୍ୟାଣୀ।

0: 12 साल के अंतर्गत अभी आप सुन रहे थे सूक्ष्म लघु और मध्यम उद्यम मंत्रालय के सचिव भरत खेड़ा के साथ विशेष साक्षात्कार। साक्षात्कार कर रहे थे अर्जुन जी चौधरी। ये कार्यक्रम आकाशवाणी के समाचार सेवा प्रभाग द्वारा प्रस्तुत किया गया। इसे आप हमारे मोबाइल ऐप न्यूज ऑन AIR और यूट्यूब चैनल न्यूज ऑन AIR ऑफिशियल पर भी सुन सकते हैं।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ହଲ୍ରେ ସମୟ ରାତି 11:45। ଆଜିର ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତେକ କାର୍ଯ୍ୟକ୍ରମର ସୂଚନା। ଆସନ୍ତାକାଲି ସକାଳ 6:10 ପ୍ରଚାର କରିବୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ସକାଳେ 6:30 ଶୁଣିପାରିବେ କାର୍ଯ୍ୟକ୍ରମ ଚେତନା ଚିନ୍ତନ। 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା ଶୁଣିପାରିବେ ସକାଳ 7:25 ସଚ୍ଚିଦାନନ୍ଦ ମଲ୍ଲିକଙ୍କ ଉପସ୍ଥାପନାରେ। କାର୍ଯ୍ୟକ୍ରମ ଚାଷର କଥା ରହିଛି ସକାଳ 7:40। 7:45 ପ୍ରଚାର କରିବୁ ଗୀତ ଗୀତାଞ୍ଜଳି। ସଙ୍ଗୀତ ଲହରୀ ଶୁଣିବେ ସକାଳ 8:30। 8:45 ଶୁଣିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ସକାଳ 9:00 ଏବଂ ଓଡ଼ିଆ କଥାଚିତ୍ର ଗୀତ 9:30। ପୂର୍ବାହ୍ନ 10:10 ଶୁଣିପାରିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଆପଣଙ୍କୁ ପୁଣିଥରେ ସ୍ୱାଗତ ଜଣାଇବୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନ ପ୍ରାତଃ 5:55। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।